ଆକାଶବାଣୀ ଭବାନୀ ପାଟଣା, ସମୟ ବର୍ତ୍ତମାନ ପ୍ରାତଃ 5:57 ଆଜି ଗୁରୁବାର 1948 ଶକାଦ ଭାଦ୍ରବ ମାସର 19ତମ ଦିବସ 2026 ମସିହା ସେପ୍ଟେମ୍ବର ମାସର 10 ତାରିଖ। ଈଶ୍ୱରଙ୍କ ଅଶେଷ ଭକ୍ତି ପ୍ରଣତି ତଥା ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମାଙ୍ଗଳିକ

ଆଜିର ଅନୁଚିନ୍ତା ଜଣେ ଦାନୀଠାରୁ ଜ୍ଞାନୀ ମହାନ ହୋଇଥାଏ କାହିଁକିନା ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ରମେଶ ପଟ୍ଟନାୟକଙ୍କ କଣ୍ଠରେ ଲଲିତ ମୋହନ ପଟ୍ଟନାୟକଙ୍କ ରଚନାରୁ ସେଇ ସତ୍ୟପରମ ବ୍ରହ୍ମଙ୍କ ଅର୍ଘ୍ୟରେ।

କାର୍ଯ୍ୟକ୍ରମର ଶ୍ୱେତ ଭକ୍ତିଅର୍ଘ୍ୟଟି ପ୍ରଚାର କରୁଛୁ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶାଳବେଗଙ୍କ ରଚନାରୁ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଦାନ କରିଥିଲେ ଗୀତା ପଟ୍ଟନାୟକ, ସୁଧା ମିଶ୍ର, ରମେଶ ପଟ୍ଟନାୟକ, ବାଳକୃଷ୍ଣ ଦାସ, ଭିକାରୀ ଚରଣ ବଳ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟତଃ 6:30 ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ବିଦୁର ଥିଲେ ଧର୍ମାତ୍ମା, ଧୃତରାଷ୍ଟ୍ରଙ୍କର ଅନ୍ୟରେ ପ୍ରତିପାଳିତ ହେଉଥିଲେ ମଧ୍ୟ ଦୁର୍ଯ୍ୟୋଧନଙ୍କର ଅସୂୟାମୂଳକ କାର୍ଯ୍ୟ ତଥା ଅନ୍ଧ ଧୃତରାଷ୍ଟ୍ରଙ୍କର ଏହାକୁ ଆକୁଣ୍ଠ ସମର୍ଥନର ସେ ଘୋର ବିରୋଧ କରୁଥିଲେ। ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କର ପାଣ୍ଡବମାନଙ୍କ ପ୍ରତି କ୍ରୂର ବ୍ୟବହାରରେ ସେ ବହୁତ ଦୁଃଖୀ ଥିଲେ। ମନକୁ ଆସିଲା ଧୃତରାଷ୍ଟ୍ରଙ୍କର ପାପ ଅନ୍ନରେ ପରିପାଳିତ ହେବା ଓ ସେମାନଙ୍କର ସାଥିରେ ରହିବାର କୁପ୍ରଭାବ ମୋ ଉପରେ ନିଶ୍ଚୟ ପଡ଼ିବ। ପାପ ଅନ୍ନ ଖାଇ ଖାଇ ନିଜ ବୁଦ୍ଧି ଭ୍ରମ କରିବାକୁ ଉଚିତ ମଣି ନଥିଲେ। ସର୍ପତୁଲ୍ୟ ଭୟଙ୍କର ମଣିଷମାନଙ୍କ ଗହଣରେ ବାସ କରିବା ଅପେକ୍ଷା ସେମାନଙ୍କଠାରୁ ଦୂରରେ ରହିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ ମହାତ୍ମା ବିଦୁର। ସେମାନଙ୍କୁ ତ୍ୟାଗ କରି ପତ୍ନୀଙ୍କ ସହ ଜଙ୍ଗଲରେ କୁଟୀର ନିର୍ମାଣ କରି ରହୁଥିଲେ। ସେଠାରେ ସେଭଳି କିଛି ଖାଇବାକୁ ମିଳୁନଥିଲା। ଯାହା କିଛି ମିଳୁଥିଲା ସେଥିରେ ସ୍ୱାମୀ ସ୍ତ୍ରୀ ଉଭୟେ ସନ୍ତୋଷ ଚିତ୍ତରେ ରହୁଥିଲେ। ଧର୍ମାତ୍ମା ଭାବରେ ବିଦୁର ସତ୍କାର୍ଯ୍ୟ ତଥା ଈଶ୍ୱର ଉପାସନାରେ ଅଧିକରୁ ଅଧିକ ସମୟ ବିନିଯୋଗ କରୁଥିଲେ। ଯୁଦ୍ଧଜନିତ ରକ୍ତକ୍ଷୟ ତଥା ଭୟଙ୍କର ପରିସ୍ଥିତିକୁ ଏଡ଼ାଇବା ପାଇଁ ଶେଷ ମୁହୂର୍ତ୍ତରେ ଶାନ୍ତିଦୂତ ଭାବରେ ଭଗବାନ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇଥିଲେ ପାଣ୍ଡବମାନଙ୍କ ପାଇଁ ପାଞ୍ଚ ଖଣ୍ଡ ପଡ଼ା ଭିକ୍ଷା କରିବା ପାଇଁ। ହେଲେ ତାଙ୍କର ଏହି ପ୍ରଚେଷ୍ଟା ଅସଫଳ ହୋଇଥିଲା। ଦୁର୍ଯ୍ୟୋଧନଙ୍କ ଦାମ୍ଭିକତା ଯୋଗୁଁ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ପାଞ୍ଚଟି ପଡ଼ା ମାଗିବାକୁ ଯିବା ଅବସରରେ ଧୃତରାଷ୍ଟ୍ର

ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଆତିଥ୍ୟ ଭଗବାନ ଶ୍ରୀକୃଷ୍ଣ ସ୍ୱୀକାର କରିନଥିଲେ, କାରଣ ଯୁଦ୍ଧକୁ ଏଡ଼ାଇବା ପାଇଁ ତାଙ୍କର ମହତ ଲକ୍ଷ୍ୟ ଧୂଳିସାତ ହୋଇଯାଇଥିଲା। ଧୃତରାଷ୍ଟ୍ରଙ୍କ ନିକଟରୁ ଫେରି ଭଗବାନ ଶ୍ରୀକୃଷ୍ଣ ଅପ୍ରତ୍ୟାଶିତ ଭାବରେ ବିଦୁରଙ୍କ ନିକଟରେ ପହଞ୍ଚିଲେ। ବିଦୁରଙ୍କୁ ଭେଟି ସକଳ ବୃତ୍ତାନ୍ତ କହିବା ସହ ତାଙ୍କ ସହିତ ଭୋଜନ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ। ଶ୍ରୀକୃଷ୍ଣଙ୍କଠାରୁ ଏହା ଶୁଣି ବିଦୁର ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ଜଙ୍ଗଲରେ କ'ଣ ବା ଖାଦ୍ୟ ମିଳିବ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଜଣେ ଶ୍ରେଷ୍ଠ ଅତିଥିଙ୍କୁ ଖାଦ୍ୟପେୟରେ ତୁଷ୍ଟ କରିପାରିବେ। ନିଜର କୌତୂହଳକୁ ଚାପି ରଖିପାରିନଥିଲେ ମହାତ୍ମା ବିଦୁର। ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ଆପଣ କ୍ଷୁଧାତୁର ଥିଲେ, ଭୋଜନ ସମୟ ଥିଲା, ଧୃତରାଷ୍ଟ୍ର ଆପଣଙ୍କୁ ଭୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ହେଲେ ଆପଣ ଏହାକୁ ଅସ୍ୱୀକାର କରିଦେଲେ କାହିଁକି? ଶ୍ରୀକୃଷ୍ଣ ହସି ହସି କହିଥିଲେ, ଯେଉଁ ଖାଦ୍ୟ ଗ୍ରହଣକୁ ତମେ ଅନୁଚିତ ମନେ କରି ଆସି ରାଜ ଉଆସ ପରିତ୍ୟାଗ ପୂର୍ବକ ଜଙ୍ଗଲରେ ରହିବାକୁ ଶ୍ରେୟ ମଣିଲ, ସେଠାରେ ମୁଁ କିପରି ଖାଦ୍ୟ ଗ୍ରହଣ କରିଥାନ୍ତି? ଯେଉଁ ଭୋଜନକୁ ତମେ ଠିକ୍ ମନେ ନ କରି ନାପସନ୍ଦ କଲ, ତାହା ମୁଁ କିପରି ବା ପସନ୍ଦ କରିଥାନ୍ତି? ବିଦୁର ଭାବ ବିଭୋର ହୋଇଯାଇଥିଲେ। ବୁଝିପାରିଥିଲେ ପ୍ରଭୁଙ୍କର କ୍ଷୁଧା ପଦାର୍ଥରେ ନୁହେଁ, ଭାବରେ ହିଁ ତୃପ୍ତ ହେବ। ପ୍ରସନ୍ନ ଚିତ୍ତରେ ଶ୍ରୀକୃଷ୍ଣ ବିଦୁରଙ୍କ କୁଟୀରରେ ଭୋଜନ କରିଥିଲେ। ବାସ୍ତବରେ ପ୍ରଭୁ ଟାଣି ହୋଇଯାଇଥିଲେ ବିଦୁରଙ୍କ କୁଟୀରକୁ, କେବଳ ଭାବର ବନ୍ଧନରେ ବାନ୍ଧି ହୋଇ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଗତକାଲି ଆପଣମାନେ ଶୁଣିଥିଲେ ପାଣ୍ଡବମାନଙ୍କ ବଂଶରକ୍ଷା କରିଥିବାରୁ ମାତା କୁନ୍ତୀ ଶ୍ରୀକୃଷ୍ଣଙ୍କୁ ସ୍ତୁତି କଲେ। କହିଲେ, ମୁଁ ପାଣ୍ଡବ କୂଳର ସ୍ନେହବନ୍ଧନରେ ବାନ୍ଧି ହୋଇ ପଡ଼ିଛି, ତୁମେ ତ ଶରଣ ସୋଧର, ମୋରି ସ୍ନେହପାଶକୁ ଦୂର କର। ଶ୍ରୀକୃଷ୍ଣ କହିଲେ, ତୁମର କଥା ରଖିବି। ଏହାପରେ ଯୁଧିଷ୍ଠିର କହିଲେ, ମୁଁ ଧର୍ମଙ୍କ ପୁତ୍ର ହେଲେ ବି ମାୟାରେ ଆଚ୍ଛନ୍ନ ହୋଇ ଅକ୍ଷହିଣୀ ସଂଖ୍ୟାରେ ସୈନ୍ୟବଧ କଲି, ସୁହୃଦ ବନ୍ଧୁମାନଙ୍କୁ ହତ୍ୟା କଲି, ପ୍ରାଣୀବଧ ଯୋଗୁଁ ମୁଁ ନିଶ୍ଚେ ନର୍କରେ ପଡ଼ିବି, ଏଥିରୁ ଉଦ୍ଧାର ପାଇବାର ଉପାୟ କୁହନ୍ତୁ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସମ୍ବାଦ ସମ୍ବଲପୁରୀରେ, ପରିପରି ସମ୍ବାଦ ସଂସ୍କୃତରେ। ରିଲେ କରି ଶୁଣାଉଛୁ ଆକାଶବାଣୀ ସମ୍ବଲପୁର, ପରିପରି ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ବା ଅତକ ରେଲ ଚଳାଚଳ କରିବାର ଲାଗି ସାତଟା ରେଲ ନେଟୱର୍କ କେବିଲ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ବୈଠକ ଉତ୍ତରୁ ଗଣମାଧ୍ୟମକୁ ସୂଚନା ଦେଇକରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: खड़गपुर से लेके उड़ीसा में झारसुगुड़ा तक का पूरा प्रोजेक्ट है, जहाँ पे फोर्थ लाइन बन, ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा, कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व हो। तो इस प्रोजेक्ट को हम जल्दी से जल्दी आगे बढ़ाएं। इसके सारे डिटेल्स है प्रोजेक्ट के, 367 किलोमीटर, 6528 करोड़ रुपीज का और एस्पिरेशनल डिस्ट्रिक्ट्स को जोड़ने वाला प्रोजेक्ट है।
0: ଖଡ଼ଗପୁର ଝାରସୁଗୁଡ଼ା ଭିତରେ 367 କିଲୋମିଟର 4 ନମ୍ବର ରେଲ ଲାଇନ୍ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍। ପାଖାପାଖି 6528 କୋଟି ଟଙ୍କାର ଏହି ପ୍ରକଳ୍ପ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼ ଆଉ ଝାରସୁଗୁଡ଼ା ସହିତ ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡର 8 ଜିଲ୍ଲାକୁ ଯୋଡ଼ିବ। 2029-30 ମସିହା ତକ୍ ଏହି ପ୍ରକଳ୍ପ କାମ ଶେଷ କରିବାରକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପହିଲା ଦିନେ ଓଡ଼ିଶା ବିଶ୍ୱସ୍ତରୀୟ ଭାଗିଦାରୀକୁ ବରକସ କରିଛି। ଗଲାକାଲି ଆଇଏଚ୍ସି ଗ୍ରୁପ୍ ଆଉ ଅଦାନୀ ଗ୍ରୁପ୍ ସହିତ ଗୋଲଟେବୁଲ୍ ବୈଠକଟି ଆଗନୁ ହୋଇଥିବା ବୁଝାମଣାପତ୍ରର ପରବର୍ତ୍ତୀ ପଦକ୍ଷେପ ହିସାବରେ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଜାଗା ବାଛିବାର ପ୍ରକ୍ରିୟା ଆଗକୁ ବଢ଼ିଛି। ରାୟଗଡ଼ା କଲ୍ୟାଣସିଂହପୂର୍ଣ୍ଣ ଆଲୁମିନା ରିଫାଇନାରୀ ଆଉ ସୁନ୍ଦରଗଡ଼ର ସ୍ମେଲ୍ଟର ଲାଗି ଜମି ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଆଇଏଚ୍ସି ଆଉ ଅଦାନୀ ଗ୍ରୁପ୍ ଭିତରେ 14 ନୂଆ ପ୍ରକଳ୍ପ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି, ଯେଉଁଥି ପାଖାପାଖି 210,500 କୋଟି ଟଙ୍କା ନିବେଶ ଆଉ 868,200 ନିଯୁକ୍ତି ସୁଯୋଗ ହେବାର ସମ୍ଭାବନା ରହିଛି। ପ୍ରକଳ୍ପମାନଙ୍କ ଭିତରେ ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ୍ସ, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ରହିଛି। ଏତାର ଉତ୍ତରୁ ମୁଖ୍ୟମନ୍ତ୍ରୀ ଦୁବାଇନ ପହଞ୍ଚିଛନ୍। ସେଠାରେ ଆଜି ତାଙ୍କ ନେତୃତ୍ୱଟି ନିବେଶକ ଆଉ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଭିନ୍ ଭିନ୍ ଉଚ୍ଚସ୍ତରୀୟ ଆଲୋଚନା ହେବା। ଏ ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଆଉ ଶିଳ୍ପ ସମ୍ଭାବନାକୁ ସାରା ପୃଥିବୀ ଆଗରେ ପ୍ରଦର୍ଶନ କରାଯିବା। ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଆଉ ନବସୃଜନକେ ଜାତୀୟ ସ୍ତରର ନୂଆ ପରିଚୟ ଦେବା ଲାଗି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଜରିଏ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2027 ବାବଦେ ସୂଚନା ଦେଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ମାଇ ଭାରତ ତରଫରୁ ହେଉଥିବା ଏହି ଅଭିଯାନ ଜରିଏ ଯୁବମାନଙ୍କୁ ବିକଶିତ ଭାରତ 2047ର ଲକ୍ଷ୍ୟ ଲାଗି ନିଜର ଚିନ୍ତାଧାରା ଆଉ ଅବଦାନ ଦେଖାବାର ସୁଯୋଗ ମିଳିବା। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଆଉ ଶିକ୍ଷାନୁଷ୍ଠାନମାନଙ୍କୁ ଯୁବମାନଙ୍କୁ ମାଇ ଭାରତ ପୋର୍ଟାଲ ଜରିଏ ଏହି ପ୍ରତିଯୋଗିତାଟି ପଞ୍ଜୀକରଣ କରିବାରକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍। ଆତ୍ମହତ୍ୟା ବାଗିର କଠୋର ନିଷ୍ପତ୍ତି ନେବାନୁ ଲୋକକୁ ଦୂରେଇ ରଖବାର ଲକ୍ଷ୍ୟଟି ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ଆତ୍ମହତ୍ୟା ରୋକବାର ଆଉ ଇ ଦିଗେ ଲୋକ ସଚେତନ କରିବାର ଲାଗି 2003 ମସିହାରୁ ମିଳିତ ଜାତିସଂଘ ତରଫରୁ ଏହି ଦିବସ ପାଳନ କରାଯାଉଛି। ଏ ବଛର ଆତ୍ମହତ୍ୟା ନିବାରଣ ଦିବସର ବିଷୟବସ୍ତୁ ରହିଛି ଆତ୍ମହତ୍ୟାର ବର୍ଣ୍ଣନା ପରିବର୍ତ୍ତନ କରବାର। ଗଲା 2 ବର୍ଷ ହେଲା ଏ ବିଷୟ ଉପରେ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିବାରଣ ସଂଘ ତରଫରୁ 3 ବର୍ଷ ଲାଗି ଏହି ଅଭିଯାନ ଚାଲିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଆଉ ସମ୍ବଲପୁର ମହାନଗର ନିଗମ ତରଫରୁ ଜିଲ୍ଲାର ଏକକ ବ୍ୟବହାର ପ୍ଲାଷ୍ଟିକ୍ ବନ୍ଦ ଆଉ ପରିବେଶ ଅନୁକୂଳ ବିକଳ୍ପ ଅପ୍ନାବାରକେ ତହକାବାର ଲକ୍ଷ୍ୟଟି ସମ୍ବଲପୁରର ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ ଆୟୋଜନ କରାଯାଇଛି। ଏ ଅବସରରେ ବିଧାୟକ ଜନାରାୟଣ ମିଶ୍ର, ଦୋକାନୀ ଆଉ ରାସ୍ତା ତରଫ ବ୍ୟବସାୟୀ, ଅଂଶୀଦାର ଆଉ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବ୍ୟବହାର ନାହିଁ କରିକି ତାର ବିକଳ୍ପ ବାଛିବାରକେ ଆହ୍ୱାନ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷର ମହାବଳୀ ଯାତ୍ରା ପାଳନକୁ ନେଇକରି ଗୋଟିଏ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ଉପଜିଲ୍ଲାପାଳ ଡକ୍ଟର ସୌମ୍ୟା ରୂପା ରଥଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଅଷ୍ଟଚଣ୍ଡୀ ପୂଜକ ଓ ସେବାୟତମାନଙ୍କ ସହିତ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏ ବଛର ଅକ୍ଟୋବର ମାସର ପହିଲା ହପ୍ତାହ ନବରାତ୍ରୀ ଆଉ ଦଶହରା ପୂଜା ସର୍ବାର୍ଥକ ମହାବଳୀ ଯାତ୍ରା କରାଯିବ। ପାଣିପାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା କାଲି ତକ୍ ବଙ୍ଗୋପସାଗରର ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ସମୁଦ୍ର ଖଣି ଜିଲ୍ଲା ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର କେତେଟା ଜାଗାର ଜବରବର୍ଷା ହେବାର ସମ୍ଭାବନା ରହିଛି। ଏତାର ସହିତ ଆଇବା 5 ଦିନ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାର ଧୁକାଗଡ଼ି ସାଙ୍ଗେ ବର୍ଷା ହେବାର ବି ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: अष्टचत्वारिंशत्तम विश्व कौशल प्रतियोगितायां प्रथमवारं एकादश नूतन कौशल श्रेणीषु सहभागं करिष्यति। इयं प्रतियोगिता अस्य मासस्य द्वाविंशतितः सप्तविंशति दिनांक पर्यन्तं चीन देशस्य शांघाई नगरे आयोजयिष्यते। कौशल विकास उद्यमिता मंत्रालयेन संसूचितं यत् टीम स्किल इंडिया इत्येतत् चतुष्षष्टि कौशलेभ्यः त्रिषष्टि कौशलेषु प्रायः सप्तति प्रतियोगिताभिः युक्तेन दलेन सहभागं करिष्यति। मंत्रालयेन उक्तं यत् अद्यावधि विश्व कौशल प्रतियोगितायां इयं भारतस्य बृहत्तमा विविधतापूर्णा च सहभागिता भविष्यति। केन्द्रीय वाणिज्योद्योग मंत्री पीयूष गोयलः ब्रिक्स देशेभ्यः महिलाभ्यः अवसर विस्ताराय तथा अन्ताराष्ट्रिय व्यापारे महिला उद्यमिनीनां महिला नेतृत्वाधीनानां च उद्यमानां प्रोत्साहनाय मिलित्वा कार्यं कर्तुम् आह्वानं कृतवान्। श्रीगोयलः बलं दत्तवान् यत् महिला नेतृत्वाधीनेभ्यः उद्यमेभ्यः अन्ताराष्ट्रिय व्यापारे अवसराणां लाभं स्वीकर्तुं स्वकीयां सहभागितां च वर्धयितुम् आवश्यकं सहकार्यं मञ्चश्च प्रदातव्यौ। ग्रामीण विकास मंत्रालयस्य अन्तर्गतं भूमि संसाधन विभागः अद्य डिजिटल इंडिया लैंड रिकॉर्ड्स मॉडर्नाइजेशन प्रोग्राम 3.0 इत्यस्य कार्यान्वयन संबद्धान् दिग्निर्देशान् प्रकाशयिष्यति। मंत्रालयेन सूचितं यत् आगामी DILRMP 3.0 इत्येतत् 50.65-65.5 शत कोटि रूप्यकाणां अनुमानित वित्त व्ययेन केन्द्रीय क्षेत्रीय योजना रूपेण कार्यान्वितं भविष्यति। भारतर्तु विज्ञान विभागेन ओडिसायाः पृथक् पृथक् स्थलेषु अद्य प्रबलाति प्रबल वृष्टेः संभावनां दृष्ट्वा रक्तवर्ण परा संचेतना प्रसारिता अस्ति इति वार्ताः।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର ପରିପରି ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 7:00। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସମ୍ୟକ ସୂଚନା ଚଳିତ ଅଧିବେଶନରେ ସକାଳ 7:40 ଶୁଣିପାରିବେ ଚାଷର କଥା, 7:45 ପ୍ରଚାର କରିବ ଗୀତ ଗୀତାଞ୍ଜଳିର କେତୋଟି ଭକ୍ତି ଗୀତ, ସକାଳ 8:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ସଙ୍ଗୀତ ଲହରୀ ରହିଛି। ସକାଳ 8:35 8:45 ଶୁଣିପାରିବେ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ସକାଳ 9:00। 9:30 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଆଜି ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଚାଷର କଥା ରହିଛି ଦିନ 9:10 ଦିନ 9:20 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ବିଜ୍ଞାନିକା ଅପରାହ୍ନ 5:30। ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଓ ରାତ୍ର 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରଚାର କରିବ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତ୍ର 8:00 ଦେଶବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତ୍ର 8:15। ସ୍ପୋର୍ଟସ୍ କେନ୍ ରାତ୍ର 8:30 ରାତ୍ର 9:16 ସ୍ପଟ୍ଲାଇଟ୍ 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତ୍ର 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଅବ୍ୟକ୍ତ ରଚନା ପରମେଶ୍ୱର ମୁଣ୍ଡ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ପରେ ପରେ ଶୁଣିପାରିବେ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀଙ୍କର ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଦୁବାଇଠାରେ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶା ଓ ଦୁବାଇ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଭିତ୍ତିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ପରେ ଗତକାଲି ସନ୍ଧ୍ୟାରେ ଦୁବାଇରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରଥମ ଦିନରେ ଗତକାଲି ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦୁବାଇ ଓ ସଂଯୁକ୍ତ ଆରବ ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଗତକାଲିଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବିଠାରେ ବିଭିନ୍ନ ଶିଳ୍ପପତିଙ୍କ ସହ ଶିଳ୍ପ ପ୍ରତିଷ୍ଠା ନେଇ 210,500 କୋଟି ଟଙ୍କାର ଓଡ଼ିଶାରେ ନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ସ୍ୱାସ୍ଥ୍ୟସେବା ଏବଂ ଆପାରେଲ୍ସକୁ ନୂତନ ବିଷୟ ଭାବେ ଅନୁମୋଦନ ମିଳିଛି। ଏହି ପାଠ୍ୟକ୍ରମକୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କରିଛନ୍ତି। ଗସ୍ତ ସମୟରେ ଶ୍ରୀ ପାଟିଲ ବଡ଼ମୂଳ ବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର 49 ଓ 50 ସମେତ ଅନ୍ୟାନ୍ୟ ବୁଥ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ପାଟିଲ ବୁଥ୍ସ୍ତରୀୟ ଅଧିକାରୀ, ବିଏଲ୍ଓ, ସୁପରଭାଇଜର, ବୁଥ୍ସ୍ତରୀୟ ଏଜେଣ୍ଟ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମ

ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଆସନ୍ତା ଶନିବାର 12 ତାରିଖ ଦିନ ସିଭିଲ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଲୋକ ଅଦାଲତରେ ବିଭିନ୍ନ ବିବାଦଗୁଡ଼ିକର ଅଦାଲତ ବାହାରେ ଆପୋଷ ବୁଝାମଣା ଏବଂ ସହମତି ଭିତ୍ତିରେ ବିଭିନ୍ନ ବିବାଦଗୁଡ଼ିକର ସମାଧାନ କରାଯିବ। ଏଥିରେ ମୁଖ୍ୟତଃ ଦେୱାନୀ ମାମଲା, ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ସମ୍ପର୍କିତ ମାମଲା ସହିତ ଅନ୍ୟାନ୍ୟ ମାମଲାର ବିଚାର କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

0: ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ସମ୍ପର୍କିତ ମାମଲା ସହିତ ଅନ୍ୟାନ୍ୟ ମାମଲାର ବିଚାର କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ 52ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଦୁର୍ଘଟଣା ହ୍ରାସ କରିବା, ଟ୍ରାଫିକ୍ ନିୟମର କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସଡ଼କ ସୁରକ୍ଷା ଉପରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ସୁବର୍ଣ୍ଣପୁର ଉପଜିଲ୍ଲାପାଳ ସମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଓ ସହଯୋଗ ଉପରେ ଉପଜିଲ୍ଲାପାଳ ଡକ୍ଟର ରଥ ଗୁରୁତ୍ୱାରୋପ କରିଥିଲେ। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ଏହି ଦିବସ ପାଳିତ ହୋଇଆସୁଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚାଟିକଣା ଥେରୱାଲି ରେଳ ଷ୍ଟେସନ ମଧ୍ୟରେ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ୍ଟି ଧକ୍କା ଦେବାରୁ ହାତୀଟିର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରହିଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ 5.8 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଶନିବାର 12 ଯାଏଁ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ କି? ଆଲୋଚନା କରିଛନ୍ତି ଏ ସମ୍ପର୍କରେ ଡାକ୍ତର ନୀଳମାଧବ ରଥ।
2: ମନନ କରିବାର ଶକ୍ତି ଥିବାରୁ ଆମେ ସବୁ ମନୁଷ୍ୟ। ମନ କ'ଣ ଭାବୁଛି ଓ କାହିଁକି ଭାବୁଛି ଆମେ ଜାଣିପାରୁ। ଜାଣିପାରୁଥିବାରୁ ଆମେ ଚିନ୍ତାଶୀଳ। ଆଶା ଆଶଙ୍କା, ମାନ ଅପମାନ, ଅତୀତର ପାପ, ହିଂସା ପ୍ରତିଶୋଧର ଭାବନା ଆମକୁ ଦୁଃଖୀ କରିଥାଏ। ଜୀବନକୁ ତୁଚ୍ଛ ମଣୁ ଆମେ। ସାମାଜିକ ଚାପ, ନିର୍ଯାତନା, ନିନ୍ଦାର ବୋଝରୁ ମୁକ୍ତି ପାଇଁ ଆମ ଭିତରୁ କେତେକ ଆତ୍ମହତ୍ୟା କରିଥାନ୍ତି। କୈଶୋରରେ, ପ୍ରାକ୍ ଯୌବନରେ ପାଠର ଚାପ, ପରୀକ୍ଷାରେ ଅସଫଳତା, ପ୍ରେମରେ ଅସଫଳତା, ପ୍ରତାରଣାର ଧକ୍କା ନ ସମ୍ଭାଳି ପାରି ଅନେକ ଆତ୍ମହତ୍ୟା କରନ୍ତି। ଫସଲ ନଷ୍ଟ ହେଲେ ଚାଷୀ ଋଣଭାରରେ ଆତ୍ମହତ୍ୟା କରେ। ବେକାରୀ, ଅଭାବ ଅନାଟନ ଏବଂ ଉତ୍କଟ ଦାରିଦ୍ର୍ୟ ତାଡ଼ନାରେ ଅନେକ ଆତ୍ମହତ୍ୟା କରିଥାନ୍ତି। ନୀଳତିମି, ମୋମୋ ସ୍ପର୍ଦ୍ଧା ଭଳି ଟିଭି, ମୋବାଇଲ, ଇଣ୍ଟରନେଟ୍ରେ ପ୍ରସାରିତ ଜୀବନ ମୃତ୍ୟୁର ଖେଳ ଅପରିପକ୍ୱ ଶିଶୁ କିଶୋରମାନଙ୍କୁ ଆନ୍ଦୋଳିତ କରୁଛି ଏବଂ କେତେକ ସେଥିରୁ ଆତ୍ମହତ୍ୟା ଯୋଜନା କରି ଅତୀବ ଦୁଃଖଦ ଘଟଣା ପରି ଆତ୍ମହତ୍ୟାର ଶିକାର ହେଉଛନ୍ତି। ମଠରେ ଗୋଠରେ ମିଶି ଅନେକ ଭ୍ରମଧାରଣାର ଶିକାର ହୋଇ ନିଶା ସେବନ କରି ଉଦ୍ଭଟ ପରିକଳ୍ପନାରେ ସ୍ୱର୍ଗପ୍ରତି ଆଶାରେ ସୁଖ ବା ଅମରତ୍ୱ ସନ୍ଧାନରେ ଗୋଷ୍ଠୀଗତ ଆତ୍ମହତ୍ୟା କରିବାର ଉଦାହରଣ ମଧ୍ୟ ଅଛି। ବିଷାଦଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରୁଥିବା ରୋଗୀକୁ ଆମେ କିପରି ଚିହ୍ନିବା ଓ କିପରି ତାକୁ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଇବା ଏହା ଆମର କର୍ତ୍ତବ୍ୟ ହେବା ଉଚିତ। ଜଣେ ବିଷାଦଗ୍ରସ୍ତ ରହିବା, ବାରମ୍ବାର ଆଉ ବଞ୍ଚିବି ନାହିଁ କହି ବୋଲିବା, ମରିବା ପାଇଁ ବାଟ ଖୋଜିବା, ଦୌଡ଼ି ଓ ବିଷବିତଲ, କନିଅର ମଞ୍ଜି, ଗୁଡ଼, ବ୍ଲେଡ୍, ବନ୍ଧୁକ ଆଦି ଖୋଜିବା ବା ଯୋଗାଡ଼ କରି ରଖିବା, ଏସବୁ ଏହି ମାନସିକ ସ୍ତରରେ ବିପର୍ଯ୍ୟସ୍ତ ଆତ୍ମହତ୍ୟା କରିବାକୁ ଯାଉଥିବା ରୋଗୀ ପାଖରେ ଆମେ ଦେଖିବା। ନିରାଶାରେ, ଦୁଃଖରେ ଆଉ ଆଶା ନାହିଁ, ବିକଳ୍ପ ପଥ କିଛି ନାହିଁ, ମୋର ନିହାତି ଆତ୍ମହତ୍ୟା କରିବା ଦରକାର, ଘନ ଘନ ଦୀର୍ଘଶ୍ୱାସ, ଚୁପଚାପ ବସିବା, କାହା ସାଙ୍ଗରେ ନ ମିଶିବା ଆଉ ନିଜେ ଆନନ୍ଦ ଅନୁଭବ ନ କରିବା ବା ନିଜର ଦୁଃଖକୁ ବାରମ୍ବାର ପାକୁଳି କରିବା, ଏସବୁ ବ୍ୟକ୍ତିଙ୍କ ଠାରେ ଦେଖାଯାଏ। ଶାରୀରିକ ଯନ୍ତ୍ରଣା ଅତୀବ ହେଲେ ବୃଦ୍ଧମାନେ ଆତ୍ମହତ୍ୟା କରିଥାନ୍ତି। ମାନସିକ ଯନ୍ତ୍ରଣା, ଛଳ ଛଳ ଆଖି, ରାଗିବା, ଚିଡ଼ିବା, ଅସ୍ଥିର ହେବା ଓ ହଠାତ୍ ସ୍ଥିର ହୋଇଯିବା, ମୃତ୍ୟୁ ରାସ୍ତା ଜାଣିବା ପରେ ହସିବା,

0: ସାମାରିବା ଭିତରେ ବହୁତ ଦୁଃଖ ଅଛି, କିନ୍ତୁ ତଥାପି ମଣିଷ କାନ୍ଦି ପାରୁନାହିଁ। ନିଜ ଜିନିଷ ବାଣ୍ଟି ଦବା, ଯେଉଁମାନଙ୍କ ସାଙ୍ଗରେ କେବେ ମିଶନ୍ତିନି ତାଙ୍କ ସାଙ୍ଗେ ଯାଇ ମିଶିବା, ଏବଂ ଅତି ଖୁସି କିମ୍ବା ଅତି ଦୁଃଖ ମଧ୍ୟରେ ଝୁଲିବା ଅବସ୍ଥାରେ ରହିବା, ଏସବୁ ଆତ୍ମହତ୍ୟା କରିବାକୁ ନିଶ୍ଚୟ କରିଥିବା ବ୍ୟକ୍ତିର ଲକ୍ଷଣ। ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତ ହେବାକୁ ହେଲେ ଆଉ କିଛି ବଞ୍ଚିବାର କାରଣ ଲକ୍ଷ୍ୟ ଖୋଜିବାକୁ ଅଛି। ଆମେ ନିଜ ଜୀବନରେ ଖୁସିର ମୁହୂର୍ତ୍ତ ସ୍ମୃତି ସବୁକୁ ମନେ ପକାଇବାକୁ ଅଛି। କେଉଁମାନେ କେବେ ଆମକୁ ସାହ ହେଇଥିଲେ ତାଙ୍କ କଥା ମନେ ପକାଇବା ଉଚିତ ଆମର, ଏବଂ ତାଙ୍କ ପାଖକୁ ଯାଇ ନିଜର ସୁଖ ଦୁଃଖ ଆମେ ଯଦି ପ୍ରକାଶ କଲେ ତାହେଲେ ଦୁଃଖଟା ବାଣ୍ଟି ହେଇଯାଏ, ଏବଂ ସେମାନଙ୍କର ଉପଦେଶ, ସେମାନଙ୍କର ଶ୍ରଦ୍ଧା, ସେମାନଙ୍କର ସ୍ନେହ ଆମକୁ ଆତ୍ମହତ୍ୟା ପ୍ରବଣତାରୁ ଦୂରେଇବାକୁ ସାହାଯ୍ୟ କରେ। ମନର ଭାବନା ଅସୁବିଧା ସବୁ ଆମେ ବନ୍ଧୁ, ପରିଜନ, ଗୁରୁଜନ, ଶିକ୍ଷକ, ପ୍ରଶାସନଙ୍କ ସହ ଆଲୋଚନା କରିବା ଉଚିତ। ଦୁଃଖ ବାଣ୍ଟିଲେ ଦୁଃଖ କମିଥାଏ। ଯେକୌଣସି ଡାକ୍ତର କିମ୍ବା ମାନସିକ ଚିକିତ୍ସକ, ମନସ୍ତତ୍ତ୍ୱବିତ୍, ମାନସିକ ସାମାଜିକ କର୍ମୀ ତଥା ପରିବାରର, ଗ୍ରାମର, ପଞ୍ଚାୟତର ମୁଖ୍ୟ, ଏପରିକି କର୍ତ୍ତବ୍ୟରତ ଆରକ୍ଷୀ, ପୋଲିସ ସହ ଆମେ ଆଲୋଚନା କଲେ ବି ଆତ୍ମହତ୍ୟା ପ୍ରବଣତାରୁ ଅନେକାଂଶରେ ମୁକ୍ତି ମିଳେ। ଖୁଦା ସେ ମତ କହୋ କି ମେରି ମୁସ୍କିଲେ ବଡ଼ି ହେଁ, ମୁସ୍କିଲୋ ସେ କହେଦୋ ମେରା ଖୁଦା ସବସେ ବଡ଼ା ହେ। ଆମେ ଦୁଃଖରେ ବିପଦରେ ମ୍ରିୟମାଣ ହେଇକିରି ଈଶ୍ୱର ବିଶ୍ୱାସ ରଖିଲେ, ଧର୍ମ ବିଶ୍ୱାସ ରଖିଲେ, ନିଜର ଭଲ କାମରେ ବିଶ୍ୱାସ କଲେ, ଈଶ୍ୱରଙ୍କର ଶକ୍ତି ଆମର ହୃଦୟରେ ଅଛି ବୋଲି ଭାବିଲେ ଆମେ ଦୁଃଖ ଏବଂ ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତି ପାଉ। ଆମର ପ୍ରାର୍ଥନା ଅଛି ଆମେ ଅସତରୁ ସତ ଆଡ଼କୁ ଯିବା, ଅନ୍ଧାରରୁ ଆଲୁଅ ଆଡ଼କୁ ଯିବା, ଏବଂ ମୃତ୍ୟୁ ମାମ ଅମୃତମ ଗୟମ, ମୃତ୍ୟୁ ଲୋକରୁ ଆମେ ଜୀବନ ଆଡ଼କୁ ଯିବା, ଅମୃତ ଆଡ଼କୁ ଯିବା। ଆମେ ସମସ୍ତେ ଅମୃତର ସନ୍ତାନ, ଜୀବନଟା ଅମୃତ, ଆମେ ଆତ୍ମହତ୍ୟା ନୁହେଁ। ଜୀବନକୁ କିପରି ସତ୍କର୍ମମୟ କରିବା, ଆନନ୍ଦମୟ କରିବା, ସଫଳ କରିବା, ଆମେ ୟା ଭିତରେ ସ୍ଥିର ନିଶ୍ଚିତ ହେବା ଉଚିତ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ କି, ଏ ସମ୍ପର୍କରେ ଆଲୋଚନା କରିଥିଲେ ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8ଟି ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସି ପହଞ୍ଚିଲେ ପ୍ରିନ୍ସ ରହିମ ଆଗାଖାଁ ପଞ୍ଚମ। ହର୍ମୁଜ ପ୍ରଣାଳୀର ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳରେ ପ୍ରବେଶ ନେଇ ସତର୍କତା ଜାରି କଲା ଇରାନ। ଆର୍ଥିକ ଅପରାଧ ପାଇଁ ଗେମିଂ ଓ ଜୁଆ ଖେଳ ଭଳି ପ୍ଲାଟଫର୍ମର ଅପବ୍ୟବହାର ସମ୍ପର୍କରେ ସତର୍କ ରହିବାକୁ FATF ର ସୂଚନା। ଏବଂ US ଓପନ୍ ମହିଳା ସେମିଫାଇନାଲରେ ଆସନ୍ତାକାଲି ଆରିନା ସାମାଲେଙ୍କା ଓ ଜେସିକା ପିଗୁଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। କେନ୍ଦ୍ର ସରକାର 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8ଟି ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହିସବୁ ପ୍ରକଳ୍ପ ଦ୍ୱାରା ରେଳ ସେବା ସାମର୍ଥ୍ୟ ବୃଦ୍ଧି ପାଇବା ସହ ପରିଚାଳନାଗତ ଦକ୍ଷତା ଓ ପ୍ରମୁଖ ରେଳମାର୍ଗଗୁଡ଼ିକରେ ଯାତ୍ରୀଭିଡ଼ ହ୍ରାସ ପାଇବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 3ଟି ବହୁ ଟ୍ରାକ୍ ବିଶିଷ୍ଟ ପ୍ରକଳ୍ପ ଲାଗି 10,783 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟଟକଳ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର 14ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 656 କିଲୋମିଟର ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ଅଧୀନରେ ଖଡ଼ଗପୁରରୁ ଝାରସୁଗୁଡ଼ା ଏବଂ କଟ୍ନୀରୁ ପେନ୍ଦ୍ରା ରୋଡ୍ ମଧ୍ୟରେ ଚତୁର୍ଥ ଲାଇନ୍ ଏବଂ ବିଳାସପୁରରୁ ପେନ୍ଦ୍ରା ରୋଡ୍ ତୃତୀୟ ଲାଇନ୍ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକୁ ଆସନ୍ତା 2029-30 ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।
3: ଖଡ଼ଗପୁର ସେ ଲେକେ ଓଡ଼ିଶା ମେ ଝାରସୁଗୁଡ଼ା ତକ କା ପୁରା ପ୍ରୋଜେକ୍ଟ ହେ ଜହାଁ ପେ ଫୋର୍ଥ ଲାଇନ୍ ବନ। ୟେ ଲାଇନ୍ ବନ ଜାନେ ସେ ବହୁତ ବଡ଼ା ଯୋ କଞ୍ଜେସନ ହୋତା ହେ ଇସ୍ ଏରିଆ ମେ ଓ ଖତମ ହୋଗା। କଇ ନଇ ଗାଡ଼ିଆ ଚଲା ପାଏଙ୍ଗେ ଔର ଯୋ ଟ୍ରାଫିକ କି ସିରିୟସ ପ୍ରୋବ୍ଲେମ୍ସ ଆତୀ ଥି ଓ ସାରି ପ୍ରୋବ୍ଲେମ୍ସ ଇସ୍ ସେ ସଲ୍ଭ ହୋ। ତୋ ଇସ୍ ପ୍ରୋଜେକ୍ଟ କୋ ହମ ଜଲ୍ଦି ସେ ଜଲ୍ଦି ଆଗେ ବଢ଼ାଏ। ଇସ୍କେ ସାରେ ଡିଟେଲ୍ସ ହେ ପ୍ରୋଜେକ୍ଟ କେ 367 କିଲୋମିଟର 6,528 କରୋଡ଼ ରୁପିସ କା ଔର ଆସ୍ପିରେସନାଲ ଡିଷ୍ଟ୍ରିକ୍ଟସ କୁ ଯୋଡ଼ନେ ବାଲା ପ୍ରୋଜେକ୍ଟ ହେ।
2: ରେଳମନ୍ତ୍ରୀ କହିଛନ୍ତି, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଅନ୍ୟ 7ଟି ରେଳ କରିଡରକୁ 4 ଲାଇନ୍ ବିଶିଷ୍ଟ କରାଯିବ। ଏଥିରେ 11,000 କିଲୋମିଟର ବିକାଶ କାର୍ଯ୍ୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହି ରେଳପଥଗୁଡ଼ିକ ହେଉଛି ଦିଲ୍ଲୀ ହାଉଡ଼ା, ମୁମ୍ବାଇ ହାଉଡ଼ା, ଦିଲ୍ଲୀ ମୁମ୍ବାଇ, ଦିଲ୍ଲୀ ଗୌହାଟୀ, ଦିଲ୍ଲୀ ଚେନ୍ନାଇ, ହାଉଡ଼ା ଚେନ୍ନାଇ ଓ ମୁମ୍ବାଇ ଚେନ୍ନାଇ।

0: ରୁଟ୍ ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଆସନ୍ତା ବର୍ଷ ଏହି ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରାଯିବ
1: ସେ ସୁରତ କା 100 କିଲୋମିଟର୍ସ କା ସେକ୍ସନ୍ ପହଲା ସେକ୍ସନ୍ ଓପନ୍ କରେଙ୍ଗେ 2027 ମେ କନ୍ଷ୍ଟ୍ରକ୍ସନ୍ କରିବ କରିବ ଡିସେମ୍ବର ତକ କମ୍ପ୍ଲିଟ୍ ହୋ ଜାଏଗା ଅର୍ ଯୋ ଟ୍ରେନ୍ ବନ୍ ରହି ହେ ଓ ଟ୍ରେନ୍ କା କାମ ବହୁତ ତେଜି ସେ ଚଲ ରହା ହେ ଯୋ ଫର୍ଷ୍ଟ କୋଚ୍ ଟେଷ୍ଟିଂ କେ ଲିଏ ବନ୍ ରହା ହେ ଓ ଟେଷ୍ଟିଂ କା କୋଚ୍ ଲାଷ୍ଟ ୱିକ୍ ବନ୍ କେ ରେଡି ହୁଆ ହେ ଅର୍ ଉସକୋ ଅବ ପହଲା ଟେଷ୍ଟ ହୋତା ହେ ଉସକା ସ୍କ୍ୱିଜ୍ ଟେଷ୍ଟ ଉସକେ ବାଦ ମେ ଉସକା କ୍ଲାଇମେଟ୍ ଟେଷ୍ଟ ହୋଗା ଉସକେ ବାଦ ମେ ଫର୍ନିଶିଂ ଅର୍ ନେକ୍ସଟ ବାକି କେ କୋଚ୍ ବନେଙ୍ଗେ ଅଗଲେ ସାଲ ମଈ ଜୁନ୍ ତକ ଟ୍ରେନ୍ ପଟରୀ ପେ ଆ ଜାଏଗୀ
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କ୍ୟାବିନେଟ୍ର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଦ୍ରୁତ ଗତି ମିଳିବା ସହ ସଂଯୋଗୀକରଣ ବ୍ୟବସ୍ଥା ଆହୁରି ଦୃଢ଼ ହେବ ଏବଂ ମାଲ୍ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ ଇସ୍ମାଇଲ୍ ମୁସଲିମ୍ ସମୁଦାୟର 50ତମ ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ଗତକାଲି ଭାରତ ଯାତ୍ରାରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଭାରତୀୟ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସ୍ୱାଗତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ଭାରତରେ ଆଗାଖା ବିକାଶ ନେଟୱାର୍କ ଅଧୀନରେ ସାମାଜିକ ଉନ୍ନତି ଓ ଐତିହ୍ୟ ସଂରକ୍ଷଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି କରିବ ପ୍ରିନ୍ସ ରହିମ ଆଗାଖା ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ନିମନ୍ତ୍ରଣ କ୍ରମେ ଚଳିତ ମାସ 15 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ଆଜି ସେ ଉପରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ଏହି ଗସ୍ତ କାଳରେ ଆଗାଖା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଗାଖା ଅହମ୍ମଦାବାଦ ମୁମ୍ବାଇ ଏବଂ ହାଇଦ୍ରାବାଦ ଗସ୍ତ କରି ଆଗାଖା ବିକାଶମୂଳକ ନେଟୱାର୍କର ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବେ ଇରାନ୍ର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ପ୍ରାକ୍ ଅନୁମତି ବିନା ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳକୁ ଜାହାଜ ପ୍ରବେଶ ନେଇ ସତର୍କତା ଜାରି କରିଛି ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ଆଇଆର୍ଜିସିର ମୁଖପାତ୍ର ହୁସେନ ମୋହେବି କହିଛନ୍ତି ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ କଲେ ହର୍ମୁଜ୍ ପ୍ରଣାଳୀ ମଧ୍ୟକୁ ପ୍ରବେଶ ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିନିଆଯିବ ସେ କହିଛନ୍ତି ଆଗାମୀ ଦିନରେ ଇରାନ୍ ପକ୍ଷରୁ କେଉଁ ଅଞ୍ଚଳକୁ ପ୍ରବେଶ କରିବାକୁ ହେବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ଇରାନ୍ର ତୈଳ ଟ୍ୟାଙ୍କରଗୁଡ଼ିକ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ଆଇଆର୍ଜିଏସ୍ ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି ତେବେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତିରେ 5 ଅଶୋଧିତ ତୈଳ ନେଇ ଯାଉଥିବା ଇରାନ୍ର ଟ୍ୟାଙ୍କରକୁ ଧ୍ୱଂସ କରି ଦିଆଯାଇଛି ପୂର୍ବରୁ ଆମେରିକୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଆଇଆର୍ଜିସିର ଆକ୍ରମଣର ଜବାବରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ଅନ୍ୟପକ୍ଷରେ 8 ଆମେରିକୀୟ ଟ୍ୟାଙ୍କରକୁ ଧ୍ୱଂସ କରାଯାଇଥିବା ଆଇଆର୍ଜିସି ଦାବି କରିଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଆର୍ଥିକ ଅପରାଧ ପାଇଁ ଗେମିଂ ଏବଂ ଜୁଆ ଖେଳ ଭଳି ପ୍ଲାଟଫର୍ମର ବୃଦ୍ଧି ପାଉଥିବା ଅପବ୍ୟବହାର ସମ୍ପର୍କରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଏଫ୍ଏଟିଏଫ୍ ବିଭିନ୍ନ ଦେଶକୁ ଚେତାବନୀ ଜାରି କରିଛି ଏଫ୍ଏଟିଏଫ୍ର ସୂଚନା ଅନୁଯାୟୀ ଅପରାଧୀମାନେ ଅର୍ଥ ସ୍ଥାନାନ୍ତରଣ ପାଇଁ ବିଭିନ୍ନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ଅନେକଗୁଡ଼ିଏ ଦେଶରେ ଅଣଲାଇସେନ୍ସ ପ୍ରାପ୍ତ ଗେମିଂଗୁଡ଼ିକୁ ଚିହ୍ନଟ କରାଯାଇଛି ସମ୍ପୃକ୍ତ ଅପରାଧୀମାନେ ବିଭିନ୍ନ ନେଣଦେଣ ପଦ୍ଧତି ନକଲି ପରିଚୟ ବ୍ୟବହାର କରି ସେମାନଙ୍କ ନେଟୱାର୍କ ବିସ୍ତାର କରିଥିବା ଏଫ୍ଏଟିଏଫ୍ ସୂଚନା ଦେଇଛି ବିଭିନ୍ନ ଦେଶର ସରକାର ଏଭଳି ଅପରାଧିକ କାର୍ଯ୍ୟକଳାପ ରୋକିବା ଲାଗି ସନ୍ଦେହଜନକ ନେଣଦେଣ ଏବଂ ଆତଙ୍କବାଦୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥର ଉତ୍ସ ସମ୍ପର୍କରେ ତଦନ୍ତ କରି ପଦକ୍ଷେପ ନେବାକୁ ଏଫ୍ଏଟିଏଫ୍ ସୂଚନା ଦେଇଛି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ବୃଦ୍ଧି ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି ଗତକାଲି ନୂଆଦିଲ୍ଲୀରେ ବ୍ରିକ୍ସ ଡବ୍ଲ୍ୟୁବିଏଲ୍ ମହିଳା ନେତୃତ୍ୱାଧୀନ ବିକାଶ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ମହିଳା ଆଧାରିତ ଉଦ୍ୟୋଗ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ଆର୍ଥିକ ଅନ୍ତର୍ଭୁକ୍ତି ଶିକ୍ଷା ଦକ୍ଷତା ଓ ଜୀବନଧାରଣର ମାନ ବିକାଶ ଉପରେ ଗୁରୁତ୍ୱ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛି ଦିଲ୍ଲୀ ମହାନଗର ନିଗମ ସେଠାକାର 12 ଜୋନ୍ରେ ବିପଦପୂର୍ଣ୍ଣ କୋଠା ଅନୁମତି ନଥିବା ନିର୍ମାଣ ଏବଂ ମାଷ୍ଟର ପ୍ଲାନ୍ର ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଗତକାଲି 34 କୋଠା ଭାଙ୍ଗିବା କାର୍ଯ୍ୟ ସମ୍ପନ୍ନ କରାଯାଇଛି ଏହାବ୍ୟତୀତ 17 ସ୍ଥାନକୁ ସିଲ୍ କରାଯାଇଥିବା ବେଳେ 22 କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ସେଥିମଧ୍ୟରୁ 4 କୋଠାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି

0: ଗତ ମଙ୍ଗଳବାର ଦିନ 17 ସ୍ଥାନରେ ଥିବା ବିପଦପୂର୍ଣ୍ଣ କୋଠାକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ 5 ସିଲ୍ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତ 10 ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ 6 ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛି। ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଏହି ଅଭିଯାନ ସମୟରେ 2 ବାଘ ଛାଲ, 180 ଜୀବିତ ଭାରତୀୟ କଇଁଛ, 12 ଜୀବିତ ଟୋକେ ଗେକୋ ଏବଂ 24 କିଲୋଗ୍ରାମ ପ୍ୟାଙ୍ଗୋଲିନ୍ ଛାଲ ଓ 500 ଗ୍ରାମରୁ ଅଧିକ ବାଘ ହାଡ଼ ଜବତ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣାରେ 13 ଗିରଫ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ସଂରକ୍ଷିତ ବନ୍ୟଜୀବଙ୍କ ଚୋରା ଚାଲାଣ ହେଉଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନ୍ର ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ଲାଗି 11 ନୂତନ ବର୍ଗରେ ଭାରତ ଭାଗ ନେବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଭାରତୀୟ ମାନକ ବ୍ୟୁରୋର ଚେନ୍ନାଇସ୍ଥିତ ଆଞ୍ଚଳିକ ପରୀକ୍ଷାଗାର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ବର୍ମା ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ କରି ଦେଶରେ ବିଭିନ୍ନ ସାମଗ୍ରୀର ମାନ ନିର୍ଦ୍ଧାରଣ, ସାମଗ୍ରୀ ପ୍ରମାଣୀକରଣ, ହଲ୍ମାର୍କ ପ୍ରଦାନ ଏବଂ ବାଧ୍ୟତାମୂଳକ ପଞ୍ଜୀକରଣ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶଂସା କରିଛନ୍ତି। ୟୁଏସ୍ ଓପନ୍ ପ୍ରତିଯୋଗିତାରେ ଆମେରିକାର ବେନ୍ ସେଲ୍ଟନ୍ ଓ ବିଶ୍ୱର 11ତମ ମାନ୍ୟତାପ୍ରାପ୍ତ ଖେଳାଳି ଫ୍ରାନ୍ସିସ୍ ଟିଆଫୋ ପୁରୁଷ ଏକକ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଆସନ୍ତାକାଲି ହେବାକୁ ଥିବା ମହିଳା ସେମିଫାଇନାଲ୍ରେ ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8 ବହୁଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସି ପହଞ୍ଚିଲେ ପ୍ରିନ୍ସ ରହିମ ଆଗା ଖାଁ 5ମ। ହର୍ମୁଜ ପ୍ରଣାଳୀର ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳରେ ପ୍ରବେଶ ନେଇ ସତର୍କତା ଜାରି କଲା ଇରାନ। ଆର୍ଥିକ ଅପରାଧ ପାଇଁ ଗେମିଂ ଓ ଜୁଆଖେଳ ଭଳି ପ୍ଲାଟଫର୍ମର ଅପବ୍ୟବହାର ସମ୍ପର୍କରେ ସତର୍କ ରହିବାକୁ ଏଫ୍ଏଟିଏଫ୍ର ସୂଚନା। ଏବଂ ୟୁଏସ୍ ଓପନ୍ ମହିଳା ସେମିଫାଇନାଲ୍ରେ ଆସନ୍ତାକାଲି ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 7:25। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚନାର ବିଷୟ ରହିଛି କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ଆଲୋଚନା କରିଛନ୍ତି ଡକ୍ଟର ବାବାଜୀ ପଟ୍ଟନାୟକ।

ଚକ ବୁଲୁଥିଲେ ଅଖ ବୁଲୁଥାଏ, ବୁଲି ପଡ଼ୁଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଏମିତିକା ଟାଣପଣର ପଇଟା ପହଳି ଆଉଡ଼ାଇବାରେ ଅଭ୍ୟସ୍ତ ଗେରସ୍ତ ଭାରିଜା ବେଳେବେଳେ ଝାଞ୍ଜ ଦୁଇପଟ ଭଳି ଚଢ଼ା ଉତ୍ତରା କଟାଳର କାନଫଟା ଝାଇଁରେ ସଂସାରୀ ଇଲାକାକୁ ଦୁର୍ଲେକେଇ ଦିଅନ୍ତି। ସେମାନଙ୍କ କଥା ଅକଥାର ଉକୁଟ ଡାକରେ ସାହି ପଡ଼ିଶାଏ ଚମକି ପଡ଼ନ୍ତି। ହେଲେ ତହିଁକି ବାଡ଼ବତା ନସାଜି ସୁକୁଟ ଦେଖିବାକୁ ଆପଣା ବାଗରେ ଜଗିଥାନ୍ତି। ବିଚାରି ନିଜରି ମାଇପଟଟି କେତେବେଳେ ବେସୁରା ତାଳପିଟାରୁ ତଳକୁ ଖସିପଡ଼ି ଟାଉଁ ଟାଉଁଆ ସ୍ୱର ଶୁଣାଏ, ନା ନା ଏ ଘରେ ମୁଁ ରହିବି ନାହିଁ, ତାଟି କିଳା ମାଡ଼ ସହିବି ନାହିଁ। ଏଥକୁ କାର ବା କି ଗରଜ ପଡ଼ିଛି ଯେ ମୁହଁ ଖୋଲିବେ? ଅଜା ଯୁଦ୍ଧେ, ଋଷି ଶ୍ରାଦ୍ଧେ, ପ୍ରଭାତେ ମେଘଡମ୍ବରୁ ଭଳି ଦାମ୍ପତ୍ୟ କଳହର ବହୁଆଡମ୍ବରେ ଲଘୁକ୍ରିୟା କଥା କିଏ ବା ନ ଜାଣିଛି? ଘର ସଂସାର ମେଲିଥିବା ମିଣିପି ମାଇପିଙ୍କ କଳିରେ ଏମିତି ଟାଣୁଆ ଅର୍ଥବାଚକ ବକ୍ବାଜିର ସଂଳାପ ଚଳେ। ଏଥିରେ କେହି କେବେ ଟିପେ ବି ଚଙ୍କନ୍ତି ନାହିଁ। ସେମାନେ ଜାଣିଥାନ୍ତି ଏ ଘରେ ରହିବି ନାହିଁ ବୋଲି ବୋବାଳି ପାଡ଼ୁଥିବା ଭାରିଜାଟି କସ୍ମିନ୍ କାଳେ ପିଲା କବିଲାର ସଂସାର ବଗିଚାକୁ ଉଜାଡ଼ିବାକୁ ଚାହିଁବ ନାହିଁ। ଏବର ଫୁଲଫୁଲା ମୁହଁର ବହପ ଆଉ ଟିକକୁ ଉଭେଇ ଯାଇଥିବ। ସ୍ୱାମୀଙ୍କ ସୁହାଗର ପାଣି ଛଟାରେ ସ୍ତ୍ରୀଙ୍କ ଝାଉଁଳା ପାନପତର ମୁହଁଟି ଆଉ ଟିକେ ବେଳକୁ କୁରୁଳି ଉଠିଥିବ। ଘରେ ରହିବି ନାହିଁର ଆଣ୍ଟ ଛିଗୁ

ପୁରା ଚୁଲିକି ଯାଇଥିବ। ସାହି ଭାଇ ଏ ଆଖି ମିଟିକା ମାରି କହୁଥିବେ, ହଁ ମ ଦାନ୍ତ କାଠି, ପୁରୁଷ ବଚନ ଗୁରୁ ପରିମାଣ, ସ୍ତ୍ରୀଙ୍କ ବଚନ ବାଡ଼ିତାଟି। ରାଗଟାରେ ସେମିତି କହିଦେଲା ନା, ଘର ସଂସାର ମେଲିଥିଲେ ଏମିତି କେତେବେଳେ କଟୁତିକ୍ତ ଭାଷା ପାରଣାର କାଟପାଣି ହଜମ କରିବାକୁ ପଡ଼େ। ତାଟିକିଳା ମାଡ଼କୁ ଦେହରେ ଭେଦେଇ ଘରଟାକୁ ଆବୋରି ପିଲାଛୁଆଙ୍କ ଗହଣରେ ଦାନ୍ତ କାମୁଡ଼ି ପଡ଼ି ରହିବାର ଷୋଳପଣ ଇଚ୍ଛାକୁ ମନର ଗୋପନ ଖୋପରେ ନିର୍ବାତ ଦୀପଶିଖା ଭଳି ଜଳାଇ ରଖିଥିବା ନାରୀଟି ଉପର ଦେଖାଣିଆକୁ ଘରେ ରହିବି ନାହିଁର ଅକାଳ କୁହାଟ ଛାଡ଼େ ଯାହା। ମନର ଗୁମର ଆଉ ପାଟିରୁ ଫିଟିଥିବା କଥା ମଧ୍ୟରେ କାଳ କାଳ ଧରି ତାଳମେଳର ବେହାଳାପଣ ଚଳିଆସିଛି। ସେଇ ଗୁମର ଟିକକ କାଳେ କେତେବେଳେ ପାଟିର ପବନ ଦେଇ ଉଡ଼ିଆସିବ, ସେ ଘେନି କି ପୁରୁଷ କି ନାରୀ ସବୁ କାଳରେ ସତର୍କ ରହିଛନ୍ତି। ଦୈବାଗତ ଖସି ଆସିବା ଭଳି ଅବସ୍ଥା ଆସିବା କ୍ଷଣି ପାଟିରୁ ପଇଟିଛି, ନା ନା ଆଉ କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ମିଛଟାକୁ ବାଘ ନେଇଗଲା, ବାଘ ନେଇଗଲା ବୋଲି ହୁରି ପକାଇ ଲୋକଙ୍କ କୌତୁକ ନିରେଖିବାକୁ ଅପେକ୍ଷା କରିଥିବା ରାଧୁଆ ସତ ବାଘ ହାବୁଡ଼ରେ ପଡ଼ି ଯେତେ ଚିଲେଇଲେ ବି କିଏ ବା କାହୁଁ ଆସିବେ। ପେଟେ ଭୋକ ମୁହେଁ ଲାଜ, ଏମିତି ଠସଲିରେ କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ବୋଲି ପହଳିଟିକୁ କୌତୁକିଆ କରି ବୋବାଳି କରୁଥିବା ଚରିତ୍ର ତହିଁର ଭାବାର୍ଥ ସତ୍ୟ ଓ ତାତ୍ପର୍ଯ୍ୟ ଭେଟଣାରେ ଯେ ହାଉଳି ନ ଖାଇଛି ଏମନ୍ତ ନୁହେଁ। ନାଗଲୋକରୁ ଆସି ମର୍ତ୍ତ୍ୟରେ ମନ୍ତ୍ରୀଙ୍କ ପୁଅ ହୋଇଥିବା ଅହିମାଣିକ୍ୟ ରାଜକୁମାରୀ ଶଶିସେଣାକୁ ନେଇ ଚମ୍ପଟ ମାରିଲା, ରାଜ୍ୟ ବାହାରେ ରହିଲା। ନାଗପୁଅର ବିରହରେ ପାତାଳବାସିନୀ ତାର ଭାମିନୀମାନେ ଅତିଷ୍ଠ ହେଲେ। ତହିଁରୁ ଦୁଇ ଜଣ ଆସିଲେ ମର୍ତ୍ତ୍ୟକୁ, ନାଗପୁଅ ମର୍ତ୍ତ୍ୟକନ୍ୟାର ପାଲରେ ପଡ଼ିଥିବା ଦେଖିଲେ। ଶଶିସେଣାକୁ ଦେଖାକରି ତା କାନରେ ବିଷମନ୍ତ୍ର ଦେଇଗଲେ, କହିଗଲେ ଅହିମାଣିକ୍ୟକୁ ପଚାରିବୁ ତାର ପ୍ରକୃତ ନାଁ କ'ଣ। ନିଜ ନାଁ ଲୁଚେଇ ପ୍ରେମରେ ମାତିଥିବା ପୁରୁଷ ତ ଗୁଆଁର ନିଶ୍ଚୟ, ୟାକୁ ଶଶିସେଣା ବରଦାସ୍ତ କରନ୍ତା କେତେକେ। ଏଥର ଆରମ୍ଭ ହେଲା ମାନ ଅଭିନୟ। ଅହିମାଣିକ୍ୟ ଘରକୁ ଆସିବା ବେଳକୁ ଶଶିସେଣା ମୁହଁ ମାଡ଼ି ଶୋଇଛି। କାରଣ ଜାଣିବାକୁ କେତେ ନେହୁରା ହେଲା ସେ, ଏପରିକି ଶଶିସେଣାର ଗୋଡ଼ ଧରିଲା। ଏଥର ଶଶିସେଣା ଅସଲ କଥା ଅର୍ଥାତ୍ ଅହିମାଣିକ୍ୟର ପ୍ରକୃତ ନାଁ ଜାଣିବାକୁ ଚାହିଁଲା। ଦୋଘାଇରେ ପଡ଼ିଗଲା ବିଚାରୀ ଅହିମାଣିକ୍ୟ। ନାମ ଯେବେ ନ କହିବି ମରିବ ନିୟତ, କହିଲେଣ ମୁହିଁ ଆଉ ନ ରହିବି ଏଥ। ଏଠି ରହିବା ପଛେ ନ ହେଉ, ଶଶିସେଣାକୁ ନିଜର ପ୍ରକୃତ ପରିଚୟ ଦେବାକୁ ହେବ। ସତକୁ ସତ ଅହିମାଣିକ୍ୟ ନିଜର ପ୍ରକୃତ ନାମ ହଳି କହିଦେବା କ୍ଷଣି ସାପଟିଏ ହୋଇ ଜଳ ମଧ୍ୟରେ ଉଭାନ ହୋଇଗଲା। କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁର ବାସ୍ତବ ଫଳ ଫଳିଲା। ବୋହି ଯାଉଥିବା ପାଣି ଭଳି କୁହା କଥାର ଛଇଳି ଛପରା ଆଡ଼ବାଙ୍କ କଲିକମ କାଳ କାଳ ଧରି ଲୋକଙ୍କୁ ତହିଁରେ ବୁଡ଼ ପକାଇବାକୁ ଆଖି ମିଟିକା ମାରିଛି। ପର ଗାଁ ପାଣି ଆଉ ନିଜ ଗାଁ ମଶାଣିକୁ ମଣିଷ ଡରିଛି, ହେଲେ ନିଜ ଭାଷାର ନଈରେ ଉଠୁଥିବା ପାଣି ଭଉରୀକୁ ପରଖିବାରେ ତାର ଅପାର ଆନନ୍ଦ। ଭାବ ବିନିମୟର ମାଧ୍ୟମ ହେଉଛି ଭାଷା, ଭାବ ପ୍ରତୀକର ପ୍ରତିମା ହେଉଛି ଶବ୍ଦ। ଶବ୍ଦ ତ ସ୍ୱୟଂ ବ୍ରହ୍ମ, ତାହା ରୁତ୍ତ ସତ୍ୟ ସାଧକ ସଂସାରୀ ହୋଇପାରେ, କିନ୍ତୁ ସଂସାରୀମାନେ ସତ୍ୟ ସାଧକ ହେବା ଅପେକ୍ଷା ସତ୍ୟ ଛାୟା ଘେରା ଜୀବନ ବଞ୍ଚିବାରେ ଅଧିକ ଆଗ୍ରହୀ। ମହାଭାରତରେ ସେଦିନ ବିଦ୍ରୋହ ଧୃତରାଷ୍ଟ୍ରଙ୍କୁ କହିଲେ, ସୁଲଭା ପୁରୁଷ ରାଜନ୍ ସତତଂ ପ୍ରିୟବାଦିନଃ ଅପ୍ରିୟସ୍ୟ ତୁପଥ୍ୟସ୍ୟ ବକ୍ତା ଶ୍ରୋତା ଚ ଦୁର୍ଲଭ। ପ୍ରିୟ କଥା କହୁଥିବା ମଣିଷ ସବୁ କାଳରେ ସୁଲଭ, କିନ୍ତୁ ଅପ୍ରିୟ ଅଥଚ ହିତକର ବାକ୍ୟ କହିବା ବ୍ୟକ୍ତି ଓ ଶୁଣିବା ବ୍ୟକ୍ତି ଦୁହେଁ ଅତି ଦୁର୍ଲଭ। ତେଣୁ ସଂସାରରେ କେହି କେବେ ଏମିତି କଥା କହନ୍ତି ନାହିଁ ଯେଉଁଥିପାଇଁ ତାଙ୍କୁ ଘର ଛାଡ଼ିବାକୁ ପଡ଼ନ୍ତା। ଦ୍ରୌପଦୀଙ୍କୁ କୁରୁସଭାରେ ବିବସନା କରାଯିବା କାଳରେ ଗୁରୁଜନମାନେ ମୌନବ୍ରତ ଆଚରିଲେ, ପାଟିରୁ କଥା ଫିଟିଥିଲେ ବିଚରା ଖାଇବାକୁ ଗଣ୍ଡେ ପାଇନଥାନ୍ତେ। ଅସ୍କନ୍ଦ ବନରେ ସତ୍ୟ ଆମ୍ବ ପଚାଇବା ପାଇଁ ଶ୍ରୀକୃଷ୍ଣ ଯାଜ୍ଞସେନୀଙ୍କ ମନ ଗୁମୁଟିରେ ଥାଇ ତା ମରମ କଥା ଫେଇବାକୁ କହିବା କ୍ଷଣି ଦ୍ରୌପଦୀ କୁଆଡ଼େ କହିଦେଲେ, ଯଦ୍ୟପି ମୋହର ପତି ଛନ୍ତି ପାଞ୍ଚ ଜଣ, କର୍ଣ୍ଣ ସୌନ୍ଦର୍ଯ୍ୟରେ ମୋର ଭୁଲିଯାଏ ମନ। ଆମ୍ବ ପାଚିଲା, ଋଷିମାନେ ତାହା ଖାଇ ବୋଧ ହେଲେ, ଏଥିପାଇଁ ଅବଶ୍ୟ ତାଙ୍କୁ ପାଣ୍ଡବ ଛାଡ଼ି ହେବାକୁ ପଡ଼ିଲା ନାହିଁ। ରାମାୟଣରେ ମନ୍ଥରା ହେଉ କି କୈକେୟୀ ଅଥବା ଅନଙ୍ଗ ନରେନ୍ଦ୍ରଙ୍କ ରାମଲୀଳାର ଧୋବଣୀ, ଘର ଛାଡ଼ିବା ଭଳି କଥା କହିବାର ପେଖନା କାଢ଼ିଛନ୍ତି ସିନା, କିନ୍ତୁ କହିଛନ୍ତି ଘରେ ବି ରହିଛନ୍ତି। ବରଂ ରାମ ଓ ସୀତା ଘର ଛାଡ଼ିଛନ୍ତି, ବଣକୁ ଯାଇଛନ୍ତି,

0: ବି ନାହିଁ, କହିଲେ ଏ ଘରେ ରହିବି ନାହିଁ, ମାନିନି ନାରୀର ଏହି ଉଚ୍ଚାରଣ ପୁରୁଷକୁ କିମିଆ କରିଛି, ଅପର ଉପରେ ଦାଉ ସାଧିବାର ନାରୀ ମନ୍ତ୍ର ହୋଇଯାଇଛି ଏ ପହଳି। କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ଭଳି ଢମାଳି ସଦୁକ୍ତିଟି କାହିଁ କେତେ କାଳୁ ଗଡ଼ି ଆସିଛି। ଦୂତ ଓ ଦୂତି ମିଛ କହିବେ, ଏ ଘେନି ଶାସ୍ତ୍ରୀୟ ଅନୁମତି ମିଳିଛି। ସୈରିନ୍ଦ୍ରୀ ପାଖକୁ କିଚକର ଦୂତି ହୋଇଯାଇଛି ଚପଳା, ଚପଳାକୁ କେତେ କ'ଣ ପାଠ ପିତାମ୍ବରୀ ଓ ଗହଣା ଦେବ ବୋଲି ଫୁସିଲେଇଛି କିଚକ। ସାଆନ୍ତାଣୀଙ୍କ କାନରେ ଏସବୁ କଥା ପଡ଼ିଲେ ତାର ଦାନା ପାଣି ଉଠିଯିବ ବୋଲି ଚପଳା କହିଛି। କିଚକ ପ୍ରଦତ୍ତ ବେଶ ପୋଷାକରେ ଭୂଷିତ ହେବା ଯଦି ସାଆନ୍ତାଣୀ ଦେଖିବେ ତେବେ ତା ମୁଣ୍ଡରେ ବାଡ଼ି ପଡ଼ିବ ବୋଲି ସେ ବୁଝିଛି। ଏଭଳି ଆପେକ୍ଷିକ ସତ୍ୟକୁ ସାମ୍ନା କରିବାକୁ ଯାଉଥିବା ଚରିତ୍ର ମାତ୍ରକେ ଅପରର ମନକୁ ବହକାଲେଇବା ପାଇଁ କହିଥାଇ ପାରନ୍ତି, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ରାଜତନ୍ତ୍ରରେ କେହି କେହି ସତ୍ୟବାକ୍ ରାଜାଙ୍କ ରୋଷଭାଜନ ହୋଇ ରାଜ୍ୟ ଛାଡ଼ିଛନ୍ତି ସିନା, କହିବି ନାହିଁ, କହିଲେ ଏ ରାଜ୍ୟ ରହିବି ନାହିଁ ଭଳି ଲାଳିକା ଶୁଣାଇ ନାହାନ୍ତି। କଥନିକୁ ବେଉସା କରି ବଞ୍ଚୁଥିବା ଲୋକେ କରଣୀ ବେଳକୁ ନଳିଗୋଡ଼ ଭାଙ୍ଗିଯିବାର ଛଟା କାଢ଼ନ୍ତି। ମୁଁ ମରିଯାଆନ୍ତି କି ବୋଲି କୁହାଟ ପକାଉଥିବା ସଂସାରୀ ମଣିଷଟି ମରଣକୁ ଭାରି ଡରେ। ଜଣେ ଭାଷା ବିଜ୍ଞାନୀ କହିଥିଲେ, ଯାହା କୁହାଯାଇ ନାହିଁ ତା ଭାଷା, ତହିଁର ମୁନିବ ହେଉଛି ମଣିଷ। ଅଥଚ ଥରେ ପାଟି ଦେଇ ନିକିଳି ଆସିଥିବା ଭାବର ଚାକର ବନିଯାଏ ସେ। ମୁନିବ ହେବାକୁ ଶ୍ରେୟ ମଣୁଥିବା ଲୋକେ କାହିଁକି ବା ଏପରି କିଛି କହିବେ ଯେଉଁଥିପାଇଁ ଘର ଛାଡ଼ିବେ, କିନ୍ତୁ ଦାୟରେ ପଡ଼ି ଘର ଛାଡ଼ିବାର ଦୁର୍ଭାଗ୍ୟ ତାଙ୍କୁ ଭୋଗିବାକୁ ପଡ଼େ। ପଶା ଖେଳିବାକୁ ରାଜି ହୋଇ ରାଜ୍ୟ ଭାଇ ପତ୍ନୀକୁ ହୁଡ଼ ରଖି ହାରିବାକୁ ହୁଏ। ରାଜ୍ୟ ରାଜସିଂହାସନ ପଛରେ ରହିଯାଏ, ପତ୍ନୀ ଓ ଭାଇମାନଙ୍କୁ ନେଇ ଯୁଧିଷ୍ଠିର ବନବାସୀ ହୁଅନ୍ତି। ଦ୍ରୌପଦୀଙ୍କ ଶିବିରରେ ରହିବା ବେଳେ କେଉଁ ଭାଇଙ୍କର କ'ଣ ବାହାରେ ଥିବ ସେ ଘେନି ବି ଫଇସଲା ହୁଏ। ହେଲେ ବ୍ରାହ୍ମଣ ବେଶୀ ଅଗ୍ନିଙ୍କ କଟାଳରେ ଦ୍ରୌପଦୀଙ୍କ ବାସକୁ ଅର୍ଜୁନ ପଶିଯାଆନ୍ତି। ଯୁଧିଷ୍ଠିରଙ୍କ ପାଣ୍ଡୋଇକୁ ସେହି ବାସର ବାହାରୁ ବିଚରା କୁକୁରଟିଏ ନେଇଯାଇଥାଏ। ବ୍ରାହ୍ମଣ କଥାକୁ ଯୁଧିଷ୍ଠିରଙ୍କୁ ଜଣାଇବାକୁ ଯାଇ ଅର୍ଜୁନ ବଡ଼ ଭାଇଙ୍କ ରତିରଙ୍ଗ ଦେଖନ୍ତି। ଏଥକୁ ସେ ଘରେ ରହନ୍ତେ ବା କିପରି, ବନବାସୀରୁ ଭାଇ ଛଡ଼ା ହୋଇ ବୁଲିବାର ଦୁର୍ଭାଗ୍ୟ ଭୋଗିଛନ୍ତି ସେ। ବ୍ରାହ୍ମଣ ବେଶୀ ଅଗ୍ନିଙ୍କ ଉତ୍ତପ୍ତ ବାକ୍କୁ ହଜମ କରିଦେଇଥିଲେ ଅର୍ଜୁନ ଗୋଡ଼ ଉପରେ ଗୋଡ଼ ପକାଇ ବସିଥାନ୍ତେ, କହିବାକୁ ଯାଇନଥାନ୍ତେ, ଭାଇଙ୍କ ପାଖରେ ନ ରହିବାର ଦୁର୍ଦ୍ଦଶା ଭୋଗିନଥାନ୍ତେ। ମୁଁ ତୁମକୁ ପ୍ରେମ କରେ କହି କେହି କାହାର ପ୍ରେମିକ ଅଥବା ପ୍ରେମିକା ହୋଇପାରେ ନା। ମୁଁ ମରିଯାଆନ୍ତିଟି କହି କେହି ସତକୁ ସତ ମରିଯାଏ ନା। ସେହିପରି କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ କହି କେହି କେବେ ମରମ ପେଡ଼ି ଫେଡ଼ୁନଥାଏ କି ଅଘରି ହେବାର ଦୁର୍ଭାଗ୍ୟ ବରୁନଥାଏ। ଅଥଚ ଲୋକ ଦେଖାଣିଆକୁ ପାଟିରେ ବାଟୁଳି ନ ବାଜିବା ଭଳି କାହାରି କାହାରି ମୁହଁରୁ ଅନବରତ ଡୁହା ଭଳି ଖସି ଆସୁଥାଏ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ଜୀବନରୁ ମୋହ ଆବେଗ ଓ ସଂସାରୀପଣ ନତୁଟିବା ପର୍ଯ୍ୟନ୍ତ ତାହା ଚଳୁଥିବ। ହେଲେ ମଣିଷ ମନର ଗୋପନ ବାର୍ତ୍ତା କହିବି ନାହିଁ ଓ ରହିବି ନାହିଁର ଦୋଳି ଫାଳିରେ ଫଳିଟିଏ ହୋଇ ତା ବସିବାର ଆସ୍ଥାନ ସାଜୁଥିବ। ପୁରୁଷ ହେଉ କି ନାରୀ, ତାର ଭିତିରି ମନକୁ ଅନ୍ୟ ନିକଟରେ ଅପ୍ରକାଶ୍ୟ କରାଇବାର ଚମତ୍କାର ଭାଷା ଝାଲେରି ହୋଇ ରହିବ, କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ସତରେ ସତ୍ୟକୁ ଗୋପନ କରିବାର ଏହା ଏକ ଚମତ୍କାର ପହଳି।
1: ଏତେ ସମୟ ଯାଏ ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ଆଲୋଚ୍ୟ ବିଷୟ ଥିଲା କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ। ଆଲୋଚନା କରିଥିଲି ବାବାଜୀ ପଟ୍ଟନାୟକ।

ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:40 ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ଚାଷୀ ଭାଇ ଭଉଣୀଙ୍କ ସକାଶେ ଚାଷର କଥା। କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଦୀପ୍ତିମୟୀ ସିଂ।

ଆମର୍ ଚାଷୀ ଦଦା ନାନୀମାନେ ଭିନ୍ ଭିନ୍ ସମୟଥି ଭିନ୍ ଭିନ୍ ପ୍ରକାରର ଚାଷ୍ କରସନ୍। ଏନ୍ତା ଗୁଟେ ଚାଷ୍ ହଉଛେ ପାଲଙ୍ଗ ଚାଷ୍। ଇ ପାଲଙ୍ଗ ଚାଷ୍ ଆମେ କରସୁ ଏକା, ମାତର୍କ ପାଲଙ୍ଗ ଚାଷ୍ କରଲା ସମୟଥି ଆମେ କେନ୍ତା କରି ତାକେ କାଟ୍ମା, କେନ୍ତା କରି ବିକ୍ରି ଭଟା କର୍ମା, କେନ୍ତା କରି ଆମ୍କେ କେତେ କରି କରି ଲାଭ ହେବା, ହେ ସବୁ ଜିନିଷ୍ ଆମ ମୂର୍ତ୍ତି ଆଏସି। ଇ ସବୁ ଜିନିଷ୍କେ ଭାବିକରି ଆମର୍ ଅନେକ ଚାଷୀ ଦାଦା ନାନୀମାନେ କାଁ କରସନ୍, ପାଲଙ୍ଗ ଚାଷ୍ କର୍ବାକେ ମନ୍ କରିଥିଲେ ବି ନେଇ କରନ୍। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ପାଲଙ୍ଗ କେଡ଼େ କରି କରି ହେଲେ ଆମେ ତାକେ କାଟ୍ମା, କେନ୍ତା କରି କରି ବିକ୍ରି ଭଟା କର୍ମା, ଆର୍ କେତେ ଆମ୍କେ ଲାଭ ହେବା। ପହେଲା ତ ପାଲଙ୍ଗ ଚାଷ୍ କଲା ଉତାରୁ 25-30 ଦିନ ହେଇଗଲା ବୋଲେ ପାଲଙ୍ଗ ଡେଙ୍ଗ ଡେଙ୍ଗ ବାଗିର୍ ହେଇଯାଏସି। ଆର୍ ଅମଲ ସମୟ ଥି ବୋଇଲେ କେନ୍ତା କରି କରି ଟିକେ ଗଛ ଡେଙ୍ଗ ଡେଙ୍ଗ ହେଇଗଲା ବୋଇଲେ ତଲ୍ନୁ 2 ଇଞ୍ଚ ଛାଡ଼ି ଦେଇ କରି ଆମେ ହେ ପତର୍କେ କାଟିଦମା ବୋଇଲେ କାଁ ହେବା, 15 ଦିନ ହେଇଗଲା ଆର୍ ନୂଆ ପତର୍ ଆଙ୍କରି ବସ୍ବା। ଏନ୍ତା କରି କରି ଆମେ 4-5 ଥର ତକ୍ କାଟିପାର୍ମା ଆର୍ ଇଟାକେ 3 ମାସ ତକ୍ ଆମେ ଇଟାକେ ଅମଲ କରିପାର୍ମା। ସବକର୍ନୁ ବଡ଼ କଥା ହେଲା କେତେ ଲାଭ ହେବା, ହେ ବାବଦନେ ଆମେ ଟିକେ ଚିନ୍ତା କରସୁ। ଖୋ ପାଲଙ୍ଗ ଚାଷ୍ର ଲାଭ ଜାନ୍ବାର୍ ଆଗରୁ ପହେଲା ଆସନ୍ ଜାନ୍ମା 1 ଏକର୍ ହିପାସେ ପାଲଙ୍ଗ ଚାଷ୍ କଲେ କେତେ ଖର୍ଚ୍ଚା ବାର୍ଚ୍ଚା ଆଏସି। ପହେଲା ତ ଜମି ଚାଷ୍ କଲୁ ବୋଇଲେ ଟ୍ରାକ୍ଟର୍ର ହିପାସ୍ ଆଏସି, ଗୁଟେ ଏକର୍କେ ବୋଇଲେ 2500 ଟଙ୍କା ତ ଖର୍ଚ୍ଚା ହେବା। ଗୋବର ଖତ୍କେ ଧରଲୁ ବୋଇଲେ ଗୁଟେ ଏକର୍କେ 8000 ଟଙ୍କା ତ ଖର୍ଚ୍ଚା ବାର୍ଚ୍ଚା ହେବା। ତାରୁ ତାରୁ ରହିଲା ବିହନ, ବିହନ ତ ଗୁଟେ ଏକର୍କେ ବୋଇଲେ 10 କେଜି ପାଖାପାଖି ଲାଗ୍ବା ଏକା। ତ ହେଟା କାଁ ହେବା, ହେଟା ଯଦି ଆମେ ଅଲ୍ ଗ୍ରୀନ୍ର ନେଲୁ ବୋଇଲେ 2000 ଟଙ୍କା ତ ଖର୍ଚ୍ଚା ବାର୍ଚ୍ଚା ହେବା, ଆର୍ ସବସିଡ଼ିରେ ନେଲୁ ବୋଇଲେ ଆର୍ କମିଯିବା। ତେନ୍କେ ରହିଲା ସାର୍, ସାର୍ ବୋଇଲେ ୟୁରିଆ DAP ଇଟା ମାନେ ବୋଇଲେ 1500 ଟଙ୍କା ତ ଖର୍ଚ୍ଚା ବାର୍ଚ୍ଚା ହେବା। ଆର୍ ତେନ୍କେ ରହିଲା ମଜୁରୀ ବୋଇଲେ ବୁନ୍ବାଟା, ପାନ୍ ଦେବାଟା, ଏନେ ତେନେ ଖର୍ଚ୍ଚା 5000 ତକ୍ ଆଇବା। ବୋଇଲେ ଏନ୍ତା କରି କରି ଗୁଟେ ଏକର୍ ଜମିଥି ପାଲଙ୍ଗ ଚାଷ୍ କର୍ବାକେ 19000 ଟଙ୍କା ତକ୍ ଖର୍ଚ୍ଚା ବାର୍ଚ୍ଚା ହେବା। ଏବେ ଆସନ୍ ଜାଣ୍ମା କେନ୍ତା କରି କରି ଲାଭ ହେବା ବୋଇଲେ ଇନେ ଲାଭ ଟିକେ ବନେ କରି ହେଇପାର୍ସି। କାଇଁ ଯେ ବୋଇଲେ ଗୁଟେ ଛୁଟିଆ ହିସାବ କହିଦଉଛେ। ପହେଲା 25 ଦିନ ଥି ଆମେ ପାଲଙ୍ଗକେ କାଟିପାର୍ମା ବୋଇଲେ 40 କ୍ୱିଣ୍ଟାଲ୍, 40 କ୍ୱିଣ୍ଟାଲ୍ ବୋଇଲେ 4000 କେଜି ତକ୍ ଆମ୍କେ ମିଲିପାର୍ବା। ଯଦି ହେଇପାସେ ଆମେ 4 ଥର ବି କାଟ୍ନୁ ବୋଇଲେ

0: କେତେ ହେବା? ବୋଇଲେ 16,000 କେଜି 3 ମାସ ଥି ଆମେ କାଟି ପାର୍ମା। ଆମର୍ ମାର୍କେଟ୍ ହିପାସେ ଯଦି 20 ଟଙ୍କା ହିପାସେ ହୋଲସେଲ୍ ରେଟ୍ ଥି ବି ଆମେ ବିକ୍ଲୁ ବୋଇଲେ 16,000 କେଜି କେ ବୋଇଲେ 3,20,000 ଟଙ୍କା ଆମ୍କେ ମିଲ୍ବା। ଆର୍ 3,20,000 ଆମେ 19,000 କାଟିଦେଲୁ ବୋଇଲେ 3,00,000 ଟଙ୍କା ତକ ଆମ୍କେ 3 ମାସ ଥି ମିଲିପାର୍ବା। ଇନେ ତ ଲାଭ ଖୁବ୍ ଅଛେ। ମାତର୍କ ଯଦି 3 ଲକ୍ଷ ବି ଆମ୍କେ ନେଇ ହୁଏ ଆର୍ ବି ଯଦି ଖର୍ଚ୍ଚା ବାର୍ଚ୍ଚା ପଡ଼ଲା ବୋଇଲେ 2,50,000 ଟଙ୍କା ଗୋଟେ ଏକର୍କେ କାଇଁ ନେଇ ଫିଟେ। ଆର୍ ଗୋଟେ କଥା, ହର୍ଟିକଲଚର୍ ଅଫିସ୍ ଥି ଆମ୍କେ ସବସିଡ଼ିରେ ବିହନ ମିଳିଯିବା 50% ରିହାତି ନେ। ତ ଆମ୍କେ ତ ସରକାର ଭିନ୍ ଭିନ୍ ସମିତି ଭିନ୍ ଭିନ୍ ସୁବିଧା ଦଉଚନ୍ ଏକା, ଆମେ କାଁ ଲାଗି ଆମର୍ ଯେନ୍ ଅଫିସ୍ ଅଛେ ହେ ଅଫିସ୍କେ ଯାଇକରି ସବୁ ଜିନିଷ ଆମେ ବୁଝିପାର୍ମା। ତ ପାଲଙ୍ଗ ଚାଷ ଗୋଟେ ଏନ୍ତା ଚାଷ ଯେନେ ସରକାର ବି ବିହନ ରିହାତି ଥି ଦଉଚନ୍, ସବସିଡ଼ି ବି ଦଉଚନ୍, କାଁ ଲାଗି ଆମେ ବିହନ ଟିକେ ନେଇ ଆନ୍ମା ଆର୍ ଚାଷ ଟିକେ ନେଇ କର୍ମା। ଗୋଟେ ଏକର୍ ହିପାସେ 3,00,000 ଟଙ୍କା ତକ ଲାଭ ମିଲିପାର୍ସି। ଯଦି ଜମି କମ୍ ଅଛେ ବୋଲେ ହେ ହିପାସେ ଲାଭ ମିଲ୍ବା। ଲିଜ୍ ଥି ନିକିନା କଲେ ବି ଆମ୍କେ ଲାଭ ପୁଷାବା। ତ ଇନେ ଏତ୍କି ବି ଖର୍ଚ୍ଚା ବାର୍ଚ୍ଚା ଦରକାର ନେଇ ହିଏ। ଆର୍ ଟିକେ ଏନ୍ତା ପାନ୍ ପାନ୍ କରିଛେ ବୋଲେ ହେତ୍କି ପାନ୍ ଦେବାକେ ବି ନେଇ ପଡ଼େ କି ହେତ୍କି ମଜୁରୀ ବି ଦେବାକେ ନେଇ ପଡ଼େ। ତ ହେତିର୍ ଲାଗି ପାଲଙ୍ଗ ଚାଷ ଗୋଟେ ଏନ୍ତା ଚାଷ ଯେନେ କମ୍ ଖର୍ଚ୍ଚା ଥି ଆମ୍କେ ଅଧିକ ଲାଭ ମିଲିପାର୍ବା। ତ ଆମର୍ ଚାଷୀ ଦଦା ନାନୀମାନେ ଏନ୍ତା ଚାଷ କରନ୍ ଯେନେକି କମ୍ ଖର୍ଚ୍ଚା ଥି ଅଧିକ ଲାଭ ମିଲିପାର୍ବା। ତ ହେନ୍ତା ଗୋଟେ ଚାଷ ହଉଛେ ପାଲଙ୍ଗ ଚାଷ। ତ ଆମେ ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିଲୁ ପାଲଙ୍ଗ କେନ୍ତା କରି କରି ଆମ୍କେ ଲାଭ ଦେଇପାର୍ବା। ତ ଆମର୍ ଚାଷୀ ଦଦା ନାନୀମାନେ ପାଲଙ୍ଗ ଚାଷ କର୍ବେ ଆର୍ ମନେ କରି କରି ଲାଭ ପାଇବେ ବୋଲିକରି ଆମେ ଆଶା କରୁଛୁଁ।
1: ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନା କରିଥିଲେ ଦୀପ୍ତିମୟୀ ସିଂ, କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆଜିର ଶିଳ୍ପୀ ଅନୁରାଧା ପୋଡ଼ୱାଲ। ଶିଳ୍ପୀ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ପ୍ରଚାର କରୁଛୁ ପ୍ରଥମ ଗୀତଟି ଶୀର୍ଷାନନ୍ଦ କାନୁନଗୋଙ୍କ ରଚନାରୁ। ସରୋଜ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଭକ୍ତି ଅର୍ଘ୍ୟ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ଶିଳ୍ପୀ ନିଜ କଣ୍ଠରେ ବାଢ଼ିଛନ୍ତି ଅଲିକ୍ ବିଶ୍ୱାଳଙ୍କ ରଚନାରୁ ସରୋଜ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ, ଶିଳ୍ପୀ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଅନ୍ୟ ଏକ ରଚନାରୁ ସରୋଜ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ସମାଚାର ପ୍ରଭାତ ପରେ ପରେ ସମ୍ବାଦ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।

0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇକ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ ଶୁଣନ୍ତୁ।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ ଦିଲ୍ଲୀ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 8:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ନିଜାମଙ୍କ ରଚନାରୁ ବିଭୂତିଭୂଷଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ। ଇରା ମହାନ୍ତିଙ୍କ କଣ୍ଠରେ ନିଜାମଙ୍କ ରଚନାରୁ, ବିଭୂତିଭୂଷଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ପ୍ରଖର ଅଗି ତେଜରେ ବଡ଼ ବଡ଼ ପାଚେରୀ ଭାଙ୍ଗି ପଡ଼ିଲା ଓ ବଜ୍ର ପଡ଼ିବା ପରି ଶୁଣାଗଲା। ଘୋଟକୀ ସହ ସଙ୍ଗ କରୁଥିବା ମତ ଘୋଟକମାନେ ଭୀତ ହୋଇ ଆଉ ନରସି ଇତସ୍ତତ ହୋଇ ଭ୍ରମିଲେ। ଅଶ୍ୱବାହିନୀ ସମ୍ବନ୍ଧରେ ଅଭିଜ୍ଞ ରାଜକବିଙ୍କ ଲଙ୍କାର ଅଶ୍ୱଙ୍କ ଏ ପ୍ରାକୃତିକ ବର୍ଣ୍ଣନା ଚମତ୍କାର। ସେହି ଅଶ୍ୱମାନଙ୍କ ପିଠିରେ କପିମାନେ ବସି ହାତରେ ବୃକ୍ଷ ଧରି ଅଶ୍ୱାରୋହୀ ସୈନ୍ୟ ପରି ଦିଶିଲେ। ରମଣୀଙ୍କ ବାଣୀ ଶୁଭିଲା, କହୁଥିଲେ ସେମାନେ, ଆମ ବଲ୍ଲଭ ବା ସ୍ୱାମୀମାନେ ବଢ଼େଇ କରି କହୁଥିଲେ ଯେ ଆମେ ବାନର ମାଇଲୁ। ସୂର୍ଯ୍ୟଙ୍କୁ ରାହୁ ଗିଳିବା ପରି ସେମାନେ ଆଜି ବାନରଙ୍କ ଆହାର ହୋଇଛନ୍ତି। ନଗର ଭ୍ରମଣ କରୁଥିବା ବଜ୍ରାଙ୍ଗ ଓ ସରପୃଷ୍ଟ ରାକ୍ଷସ ଅଙ୍ଗଦ ହାତରେ ପ୍ରାଣ ଦେଲେ। ସୁନିତାକ୍ଷ ଓ ଜୁଳୁପାକ୍ଷ ଦିବିଦ ହାତରେ ମଲେ। କୁମ୍ଭକର୍ଣ୍ଣର ବେନିସୂତ କୁମ୍ଭ ଓ ନିକୁମ୍ଭ ସଙ୍ଗେ ଭେଟ ହେଲେ ହନୁମାନ ସହିତ। ସୁଗ୍ରୀବ ଯୋଗ ଦେଲେ ସେ ଯୁଦ୍ଧରେ। କୁମ୍ଭ ନିକୁମ୍ଭଙ୍କ ନିଧନ ପରେ ମକରାକ୍ଷ ରାମଙ୍କୁ କହିଲା, ମୋ ପିତା ଖରର ହତ୍ୟା କରି ତମେ, ମୁଁ ପ୍ରତିଶୋଧ ନେବି। ଶ୍ରୀରାମ ହସ୍ତରେ ପ୍ରାଣ ଦେଲା ସେ ଦୂତଠାରୁ ସବୁ ଶୁଣିଲା ରାବଣ। କହିଲା, କି ଆଶ୍ଚର୍ଯ୍ୟ, ସ୍ଥଳରେ ଲୋକେ ବୁଡ଼ି ମଲେ, ଜଳରେ ଅନଳ ବା ନିଆଁ ଲାଗିଲା, ପବନକୁ ଫାଶରେ ବନ୍ଧାଗଲା, ରାକ୍ଷସଙ୍କ ଭୋଜନ ଯୋଗ୍ୟ ବାନର ଆଜି ଏ କାଣ୍ଡ କଲେ। ମୃଦୁ ବାକ୍ୟରେ ଆଶ୍ୱାସନା ଦେଲେ ପୁତ୍ର ମେଘନାଦ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେହିଶ ବିଳାସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣନ୍ତୁ ସୌରିନ୍ ଏବଂ ତପମିଶ୍ରଙ୍କ ଦ୍ୱୈତ କଣ୍ଠରେ ବସନ୍ତରାଜ ସାମଲଙ୍କ ସଙ୍ଗୀତ ରଚନାରୁ, ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ଚାନ୍ଦିନୀ ଆଇ ମିସ୍ୟୁର ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଅରୁଣ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିଜାମଙ୍କ ରଚନାରୁ ଇରା ମହାନ୍ତି ଏବଂ କୁମାର କଞ୍ଚନଙ୍କ ଦ୍ୱୈତ କଣ୍ଠରୀ ଓଡ଼ିଆ କଥାଚିତ୍ର କଥା କହିବ ମୋ ମଥା ସିନ୍ଦୁର ର ଗୀତଟି।

ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର। ଓଡ଼ିଆ କଥାଚିତ୍ର ପାଗଳ ପ୍ରେମୀ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ମୋ ସୁନାର ମୋ ସୁନା ପୁଅର ଗୀତଟି। କଣ୍ଠଦାନ କରିଛନ୍ତି ମାନସ ପ୍ରୀତମ ଏବଂ ତପ ମିଶ୍ର। ଗୀତଟିକୁ ରଚନା କରିଛନ୍ତି ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଓଡ଼ିଆ କଥାଚିତ୍ର ମୋ ସୁନା ପୁଅ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ କେତୋଟି ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ 9:30। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଖାକିର ଗୀତଟି ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି ଅର୍ଣ୍ଣବ ଚକ୍ରବର୍ତ୍ତୀ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତରେ ସଜେଇଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାମ ସମ୍ପତ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ପରବର୍ତ୍ତୀ ଗୀତଟି ଶ୍ରେୟା ଘୋଷାଲ ଏବଂ ଅଜୟଙ୍କ ଦ୍ୱୈତ କଣ୍ଠରେ ଅଜୟ ଅତୁଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୁନାନ୍ଦ କିର୍କିରେଙ୍କ ରଚନାରୁ ହିନ୍ଦୀ କଥାଚିତ୍ର ସିଂହମ୍।

ଗୀତଟିରେ କଣ୍ଠଦାନ କରିଛନ୍ତି ରାହତ ଫତେ ଅଲି ଖାନ ଏବଂ ଶ୍ରେୟା ଘୋଷାଲ। ରଚନା କରିଛନ୍ତି ସମୀର ଅଞ୍ଜାନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ୱାଜିଦ। ହିନ୍ଦୀ କଥାଚିତ୍ର ଦବଙ୍ଗ 2।

ଯେତେଠିରେ କଣ୍ଠଦାନ କରିଛନ୍ତି ଉସ୍ତାଦ ରାସିଦ ଖାନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ବର୍ମା, ଗୀତଟିକୁ ରଚନା କରିଛନ୍ତି ରାଜେଶ ମନ୍ଥନ, ହିନ୍ଦୀ କଥାଚିତ୍ର ଦଶହରା।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 10:00 ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ ସମ୍ବାଦ ହିନ୍ଦୀରେ ପରେ ସମ୍ବାଦ ଇଂରାଜୀରେ।

ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପୂର୍ବାହ୍ନ 10:10। ଏଥର ଶୁଣନ୍ତୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ହୃଦୟ ଭିତରେ ରଖିଛି ତୁମକୁ କରିମ ହୃଦୟମଣି, ସେହି ହୃଦୟକୁ ତୁମ ଛଡ଼ା ପ୍ରଭୁ କେହି ପାରିବେନି ଜିଣି। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଇଆଇଆର୍ ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଶିଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା, କିଛି ଅଜଣା, କିଛି ପୁରୁଣା, କିଛି ନୂଆ, ଦୁଃଖ କ୍ଳାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନକରି ଆସନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ପ୍ରିୟର ଶ୍ରୋତାବନ୍ଧୁମାନେ, ଜୀବନ ହେଉଛି ଈଶ୍ୱରଙ୍କ ଅମୂଲ୍ୟ ଉପହାର। ଜୀବନରେ ସୁଖ ଯେପରି ଆସେ ସେପରି ଦୁଃଖ, ନିରାଶା, ବିଫଳତା ଓ ମାନସିକ ଚାପ ମଧ୍ୟ ଆସିଥାଏ। କିନ୍ତୁ ଏହି କଠିନ ସମୟରେ ଆମ ସମଗ୍ର ଜୀବନର ପରିଚୟ ନୁହେଁ। ଆବଶ୍ୟକ ସମୟରେ କାହାକୁ ଶୁଣିବା, ବୁଝିବା ଓ ସାହିତ୍ୟର ହାତ ବଢ଼ାଇବା ଏକ ମଣିଷର ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ମହତ୍ତ୍ୱପୂର୍ଣ୍ଣ ଚେତନାକୁ ବିଶ୍ୱସ୍ତରରେ ଆଗେଇ ନେବାରେ ଅନ୍ତର୍ଜାତୀୟ ଆତ୍ମହତ୍ୟା ରୋକଥାମ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଅନ୍ତର୍ଜାତୀୟ ଆତ୍ମହତ୍ୟା ରୋକଥାମ ସଂଘ ଏକ ଅନ୍ତର୍ଜାତୀୟ ସଂଗଠନ ଯାହା ଆତ୍ମହତ୍ୟା ନିବାରଣ ସକାଶେ ସମସ୍ତଙ୍କୁ ସଚେତନ କରିଥାଏ। ଆତ୍ମହତ୍ୟା ସମ୍ପର୍କିତ ଗବେଷଣା, ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ପାଇଁ ବିଭିନ୍ନ ଦେଶର ବିଶେଷଜ୍ଞ ସଂଗଠନ ଓ ସମୁଦାୟକୁ ଏକାଠି କରେ। ଏହାର ମୂଳ ଲକ୍ଷ୍ୟ ହେଉଛି ଆତ୍ମହତ୍ୟାକୁ ରୋକିବା ସହିତ ଲୋକମାନଙ୍କ ମଧ୍ୟରେ ଆଶା, ସହାନୁଭୂତି ଓ ସହଯୋଗର ପରିବେଶ ସୃଷ୍ଟି କରିବା। ଆଜିର ଦ୍ରୁତଗତିର ଜୀବନରେ ମାନସିକ ଚାପ ବଢ଼ି ଚାଲିଛି। ପାଠପଢ଼ାର ଚାପ, ଚାକିରିରେ ଅନିଶ୍ଚିତତା, ପାରିବାରିକ ସମସ୍ୟା, ଆର୍ଥିକ ସଙ୍କଟ, ସମ୍ପର୍କରେ ଭାଙ୍ଗନ, ଏକାକୀପଣ କିମ୍ବା ବିଫଳତା, ଏସବୁ କେବେ କେବେ ଜଣେ ବ୍ୟକ୍ତିଙ୍କୁ ଗଭୀର ନିରାଶା ମଧ୍ୟକୁ ଠେଲି ଦେଇପାରେ। ଏପରି ସମୟରେ ଆମର ପ୍ରଥମ ଦାୟିତ୍ୱ ହେଉଛି ବିଚାର ନ କରି ଶୁଣିବା। କାହାରି ମନ ଭାଙ୍ଗିଥିଲେ ତାକୁ ଦୁର୍ବଳ ବୋଲି କହିବା ନୁହେଁ, ବରଂ ତାଙ୍କ କଥା ଧୈର୍ଯ୍ୟର ସହିତ

ଶୁଣିବା, ତାଙ୍କୁ ଏକା ନ ଛାଡ଼ିବା ଏବଂ ଆବଶ୍ୟକ ହେଲେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବା ଅନ୍ୟ ବିଶ୍ୱସ୍ତ ସହାୟକ କିମ୍ବା ସହାୟତା ନେବାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଆନ୍ତର୍ଜାତୀୟ ଆତ୍ମହତ୍ୟା ରୋକଥାମ ସଂଘ ଏକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗରେ ପ୍ରତିବର୍ଷ 10 ସେପ୍ଟେମ୍ବରରେ ଅର୍ଥାତ୍ ଆଜିର ଦିନରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟା ରୋକିବା ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବଢ଼ାଇବା ଏବଂ ଲୋକମାନଙ୍କୁ ମାନସିକ ସଙ୍କଟରେ ଥିବା ବ୍ୟକ୍ତିଙ୍କ ପାଖରେ ଠିଆ ହେବାକୁ ପ୍ରେରଣା ଦେବା। ଏହି ଦିନ ଆମକୁ ଏକ ସରଳ କିନ୍ତୁ ଗଭୀର ବାର୍ତ୍ତା ଦିଏ, କାହାର ଜୀବନରେ ଆଶାର ଆଲୋକ ହେବା ପାଇଁ ବଡ଼ କିଛି କରିବାର ଦରକାର ନାହିଁ। ଅନେକ ସମୟରେ ଏକ ସହାନୁଭୂତିପୂର୍ଣ୍ଣ କଥା, ଏକ ଫୋନ୍ କଲ୍ କିମ୍ବା ଧୈର୍ଯ୍ୟର ସହିତ ଶୁଣିବା ହିଁ ଯଥେଷ୍ଟ ହୋଇପାରେ। ଆତ୍ମହତ୍ୟା ନିରାକରଣ କେବଳ ଡାକ୍ତର, ମନୋବିଜ୍ଞାନୀ କିମ୍ବା ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ପରିବାରରେ କେହି ଅସାଧାରଣ ଭାବେ ଚୁପ୍ ରହୁଛନ୍ତି କିମ୍ବା ଗଭୀର ନିରାଶାରେ ଅଛନ୍ତି, ତାଙ୍କ ସହିତ କଥା ହୁଅନ୍ତୁ। ବନ୍ଧୁ ଦୀର୍ଘ ସମୟ ଧରି ଏକାକୀ ରହୁଛନ୍ତି, ତାଙ୍କୁ ଫୋନ୍ କରନ୍ତୁ। କେହି ନିଜକୁ ଅସହାୟ ମନେ କରୁଛନ୍ତି, ତାଙ୍କୁ କୁହନ୍ତୁ ତୁମେ ଏକା ନୁହଁ, ମୁଁ ତୁମ କଥା ଶୁଣିବାକୁ ଅଛି। ଯଦି କେହି ନିଜକୁ କ୍ଷତି କରିବା ବା ଜୀବନ ଶେଷ କରିବା ବିଷୟରେ କହୁଛନ୍ତି, ତାହାକୁ ହେୟ ଭାବରେ ନେବା ଉଚିତ ନୁହେଁ। ତାଙ୍କୁ ଏକା ଛାଡ଼ି ନଦେଇ ତୁରନ୍ତ ପରିବାରର ବିଶ୍ୱସ୍ତ ବ୍ୟକ୍ତି, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବା ସ୍ଥାନୀୟ ଜରୁରୀକାଳୀନ ସେବା ସହ ଯୋଗାଯୋଗ କରିବା ଦରକାର। ଜୀବନର ଅନ୍ଧକାର ସମୟ ସବୁବେଳେ ରହେ ନାହିଁ। ଆଜି ଯେଉଁ ସମସ୍ୟା ଅସମାଧାନୀୟ ଲାଗୁଛି, ଆସନ୍ତାକାଲି ତାହାର ଏକ ନୂଆ ରାସ୍ତା ମିଳିପାରେ। ସେଥିପାଇଁ ନିରାଶାର ମୁହୂର୍ତ୍ତରେ ନିଷ୍ପତ୍ତି ନୁହେଁ, ସହାୟତା ନିଅନ୍ତୁ, କଥା ହୁଅନ୍ତୁ, ଆଶାକୁ ଧରି ରଖନ୍ତୁ। ଆମେ ଏମିତି ଏକ ସମାଜ ଗଢ଼ିବା ଯେଉଁଠାରେ ମାନସିକ ଯନ୍ତ୍ରଣାକୁ ଲୁଚାଇବାକୁ ପଡ଼ିବ ନାହିଁ, ସାହାଯ୍ୟ ମାଗିବାକୁ ଲଜ୍ଜା ଲାଗିବ ନାହିଁ ଏବଂ ପ୍ରତ୍ୟେକ ମଣିଷ ଅନୁଭବ କରିବେ ମୋ ଜୀବନର ମୂଲ୍ୟ ଅଛି।

ପ୍ରିୟର ଶ୍ରୋତାବନ୍ଧୁ, ଆପଣମାନେ କେମିତି ଅଛନ୍ତି? ସତରେ କେମିତି ଅଛନ୍ତି? ଦୈନନ୍ଦିନ ଜୀବନରେ ଆମେ ପରସ୍ପରକୁ ପଚାରୁ, କେମିତି ଅଛନ୍ତି, କେମିତି ଅଛ? କିନ୍ତୁ ଅନେକ ସମୟରେ ଏହି ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ଆମ ପାଖରେ ସମୟ ନଥାଏ। ଆଉ କେବେ କେବେ ଜଣେ ମଣିଷ ହସି ହସି କହିଦିଅନ୍ତି, ମୁଁ ଠିକ୍ ଅଛି, ଯେତେବେଳେ ତାଙ୍କ ମନ ଭିତରେ ଚାଲିଥାଏ ଏକ ନିରବ ସଂଘର୍ଷ। ଏହି ନିରବତାକୁ ଭାଙ୍ଗିବା ଏବଂ ପରସ୍ପରର ମାନସିକ ସୁସ୍ଥତା ପ୍ରତି ଯତ୍ନଶୀଳ ହେବାର ଏକ ସୁନ୍ଦର ବାର୍ତ୍ତା ହେଉଛି ଆର୍ ୟୁ ଓକେ।

ଆପଣ ଭଲ ଅଛନ୍ତି କି? ଦିବସ ଆର୍ ୟୁ ଓକେ ଡେ ବା ଆପଣ ଭଲ ଅଛନ୍ତି କି ଦିବସ ହେଉଛି ଲୋକମାନଙ୍କୁ ପରସ୍ପରର ମାନସିକ ଓ ଭାବନାତ୍ମକ ସୁସ୍ଥତା ବିଷୟରେ କଥା ହେବାକୁ ଉତ୍ସାହିତ କରୁଥିବା ଏକ ସଚେତନତା ଅଭିଯାନ। ଏହାର ମୂଳବାର୍ତ୍ତା ଖୁବ୍ ସରଳ। କେହି ଠିକ୍ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ପଚାରନ୍ତୁ, ଶୁଣନ୍ତୁ ଏବଂ ଆବଶ୍ୟକ ହେଲେ ସହାୟତାର ରାସ୍ତା ଦେଖାନ୍ତୁ। ପ୍ରତିବର୍ଷ ଅଷ୍ଟ୍ରେଲିଆରେ ସେପ୍ଟେମ୍ବର ମାସର ଦ୍ୱିତୀୟ ଗୁରୁବାର ଆର୍ ୟୁ ଓକେ ଡେ ବା ଆପଣ ଭଲ ଅଛନ୍ତି କି ଦିବସ ପାଳନ କରାଯାଏ। ଏହି ଅଭିଯାନର ଲକ୍ଷ୍ୟ କେବଳ ଗୋଟିଏ ଦିନ ପାଇଁ ଆପଣ ଠିକ୍ ଅଛନ୍ତି କି ବୋଲି ପଚାରିବା ନୁହେଁ, ବରଂ ବର୍ଷ ସାରା ନିଜ ପରିବାର, ବନ୍ଧୁ, ସହକର୍ମୀ ଓ ପରିଚିତମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଜାରି ରଖିବା। ଆପଣ ଠିକ୍ ଅଛନ୍ତି କି ଏହା ଶୁଣିବାକୁ ହୁଏତ ଏକ ସାଧାରଣ ପ୍ରଶ୍ନ, କିନ୍ତୁ ଏହି ପ୍ରଶ୍ନ ଜଣେ ମଣିଷକୁ ଅନୁଭବ କରାଇପାରେ ଯେ କେହି ମୋ ବିଷୟରେ ଚିନ୍ତା କରୁଛନ୍ତି। ଆମ ଚାରିପାଖରେ ଏପରି ଅନେକ ଲୋକ ଥାଇପାରନ୍ତି ଯେଉଁମାନେ ଚାପ, ଏକାକୀପଣ, ପାରିବାରିକ ସମସ୍ୟା, ଚାକିରି କିମ୍ବା ଆର୍ଥିକ ଚିନ୍ତା ସମ୍ପର୍କରେ ସମସ୍ୟା କିମ୍ବା ଅନ୍ୟ କୌଣସି କଠିନ ପରିସ୍ଥିତି ମଧ୍ୟରେ ଥାଇପାରନ୍ତି। ସେମାନଙ୍କ ମଧ୍ୟରୁ କେହି ନିଜ ମନର କଥା କହୁନଥାଇପାରନ୍ତି, ତେଣୁ ଆମେ କେବଳ ତାଙ୍କ ମୁହଁର ହସକୁ ଦେଖି ତାଙ୍କ ମନର ଅବସ୍ଥା ବୁଝିପାରିବା ନାହିଁ। ଏହି ଅଭିଯାନ ଆମକୁ ଶିଖାଏ ଯେ କାହାରି ମନ ଭଲ ନଥିବା ଅନୁଭବ ହେଲେ ଆମେ ତାଙ୍କ ସହିତ ଶାନ୍ତ ଭାବରେ କଥା ଆରମ୍ଭ କରିପାରିବା। ପ୍ରଥମେ ପଚାରନ୍ତୁ, ତୁମେ ଠିକ୍ ଅଛ କି? ତାପରେ ତାଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣନ୍ତୁ। ତୁରନ୍ତ ଉପଦେଶ ଦେବା କିମ୍ବା ତାଙ୍କ ସମସ୍ୟାକୁ ଛୋଟ କରି ଦେଖାଇବା ଦରକାର ନାହିଁ। କେବେ କେବେ ଜଣେ ମଣିଷକୁ କେବଳ ଏମିତି ଜଣେ ଲୋକ ଦରକାର ହୁଏ ଯିଏ ତାଙ୍କ କଥା ବିନା ବିଚାରରେ ଶୁଣିବେ। ତାପରେ ପଚାରନ୍ତୁ, ମୁଁ ତୁମକୁ କିପରି ସାହାଯ୍ୟ କରିପାରିବି? ଆବଶ୍ୟକ ହେଲେ ତାଙ୍କୁ ଓ ତାଙ୍କ ପରିବାରର ବିଶ୍ୱସ୍ତ ବ୍ୟକ୍ତି, ବନ୍ଧୁ, ଡାକ୍ତର, କାଉନ୍ସିଲିଂ ଅଫିସର କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତା ନେବାକୁ ଉତ୍ସାହିତ କରନ୍ତୁ। ଭାରତୀୟ ସମାଜରେ ପରିବାର ଓ ସମ୍ପର୍କର ଭୂମିକା ଅତ୍ୟନ୍ତ ଗଭୀର, ତଥାପି ବ୍ୟସ୍ତତା, ଦୂରତା ଓ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକ ସମୟରେ ଆମେ ନିଜ ନିକଟତମ ଲୋକଙ୍କ ମନର କଥା ଜାଣିପାରୁନାହୁଁ। ବାପା ମା' ଲୋକମାନଙ୍କୁ ପଚାରନ୍ତୁ ପାଠପଢ଼ା କେମିତି ଚାଲିଛି। ଆଉ ଥରେ ପଚାରନ୍ତୁ, ତୁମ ମନ କେମିତି ଅଛି? ଆପଣ ନିଜ ବନ୍ଧୁଙ୍କୁ ପଚାରନ୍ତୁ, ସବୁ ଠିକ୍ ତ? ସହକର୍ମୀଙ୍କୁ ପଚାରନ୍ତୁ, କୌଣସି ସାହାଯ୍ୟ ଦରକାର କି? ଏହି ଛୋଟ ଛୋଟ ପ୍ରଶ୍ନ ଆମ ସମ୍ପର୍କକୁ ଅଧିକ ମାନବୀୟ କରିପାରେ। ଆଜିଠାରୁ ଆମେ ଗୋଟିଏ ଛୋଟିଆ ସଂକଳ୍ପ ନେବା, କେବଳ ନିଜ ସୁଖ ବିଷୟରେ ନୁହେଁ ଆମ ଚାରିପାଖରେ ଥିବା ଲୋକଙ୍କ ମନ ବିଷୟରେ ମଧ୍ୟ ଚିନ୍ତା କରିବା।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଚାହୁଁ ଜୀବନର ସୁସ୍ଥ, ସୁଖୀ ଓ ଦୀର୍ଘ ହେଉ। କିନ୍ତୁ ସୁସ୍ଥ ରହିବା ପାଇଁ କେବଳ ଭଲ ଖାଦ୍ୟ ଖାଇଲେ ହେବ ନାହିଁ। ନିୟମିତ ଶାରୀରିକ କାର୍ଯ୍ୟକଳାପ, ଖେଳକୁଦ, ବ୍ୟାୟାମ ଓ ପର୍ଯ୍ୟାପ୍ତ ବିଶ୍ରାମ ମଧ୍ୟ ସମାନ ଭାବରେ ଆବଶ୍ୟକ। ଖେଳକୁ ଆମେ ଅନେକ ସମୟରେ କେବଳ ମନୋରଞ୍ଜନ ଭାବରେ ଦେଖୁ, କିନ୍ତୁ ଖେଳ ଆମ ଶରୀର ଓ ମନ ଉଭୟକୁ ସୁସ୍ଥ ରଖିବାର ଏକ ସୁନ୍ଦର ମାଧ୍ୟମ। ଫୁଟବଲ, କ୍ରିକେଟ, ହକି, ବ୍ୟାଡ଼ମିଣ୍ଟନ, ଭଲିବଲ, କବାଡ଼ି ଭଳି ଖେଳ ଶରୀରକୁ ସକ୍ରିୟ ରଖେ। ଏପରିକି ଦୌଡ଼ିବା,

ସାଇକେଲ ଚଳାଇବା, ପହଁରିବା କିମ୍ବା ପ୍ରତିଦିନ କିଛି ସମୟ ଦ୍ରୁତ ଗତିରେ ଚାଲିବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ନିୟମିତ ଶାରୀରିକ କାର୍ଯ୍ୟକଳାପ ହୃଦୟ ଓ ଫୁସ୍ଫୁସ୍ର କାର୍ଯ୍ୟଦକ୍ଷତା ବଢ଼ାଇବାରେ, ଶରୀରର ଓଜନ ନିୟନ୍ତ୍ରଣରେ ଏବଂ ପେଶୀ ଓ ହାଡ଼କୁ ସୁଦୃଢ଼ ରଖିବାରେ ସହାୟକ ହୋଇପାରେ। ଆଜିର ଜୀବନରେ ମାନସିକ ଚାପ ଏକ ବଡ଼ ସମସ୍ୟା। ପାଠପଢ଼ା, ଚାକିରି, ବ୍ୟବସାୟ, ପରିବାର ଓ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟରେ ଆମେ ନିଜ ପାଇଁ ସମୟ ଦେଇପାରୁନାହୁଁ। ଖେଳ ଏଠାରେ ଏକ ଭଲ ସାଥୀ ହୋଇପାରେ। ଖେଳିବା ସମୟରେ ଆମ ମନ ଦୈନନ୍ଦିନ ଚିନ୍ତାରୁ କିଛି ସମୟ ପାଇଁ ଦୂରେଇଯାଏ। ଶାରୀରିକ କାର୍ଯ୍ୟକଳାପ ମନକୁ ସତେଜ କରିବା, ମନୋଭାବ ଉନ୍ନତ କରିବା ଓ ଭଲ ନିଦ୍ରା ପାଇଁ ସହାୟକ ହୋଇପାରେ। ବିଶେଷ କରି ଶିଶୁ ଓ କିଶୋରମାନଙ୍କ ପାଇଁ ଖେଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖେଳ ସେମାନଙ୍କୁ ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ମନୋଭାବ, ନେତୃତ୍ୱ ଓ ହାର ଜିତ୍କୁ ସ୍ୱୀକାର କରିବା ଶିଖାଏ। ପ୍ରିୟ ଶ୍ରୋତାବନ୍ଧୁ, ଆଜି ମୋବାଇଲ ଫୋନ, ଟେଲିଭିଜନ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଡିଜିଟାଲ ଉପକରଣ ଆମ ଜୀବନର ଅଂଶ ହୋଇଯାଇଛି। ଟେକ୍ନୋଲୋଜି ଆମକୁ ଅନେକ ସୁବିଧା ଦେଉଛି, କିନ୍ତୁ ଦୀର୍ଘ ସମୟ ଧରି ବସି ରହିବାର ଅଭ୍ୟାସ ଆମ ଶାରୀରିକ ସକ୍ରିୟତା କମାଇ ଦେଇପାରେ। ତେଣୁ ଛୋଟ ପିଲାଠାରୁ ବଡ଼ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଖେଳ ଓ ଶାରୀରିକ କାର୍ଯ୍ୟକଳାପକୁ ସ୍ଥାନ ଦେବା ଆବଶ୍ୟକ। ପିଲାମାନଙ୍କୁ କେବଳ ମୋବାଇଲ ଦେଇ ଚୁପ୍ କରାଇବା ପରିବର୍ତ୍ତେ ତାଙ୍କୁ ବାହାରେ ଖେଳିବାକୁ ଉତ୍ସାହିତ କରନ୍ତୁ। ଅଭିଭାବକମାନେ ମଧ୍ୟ ପିଲାଙ୍କ ସହିତ ଚାଲିପାରନ୍ତି, ବ୍ୟାଡ଼ମିଣ୍ଟନ ଖେଳିପାରନ୍ତି କିମ୍ବା ସକାଳେ ଏକାଠି ବ୍ୟାୟାମ କରିପାରନ୍ତି। ଖେଳ ପଡ଼ିଆ ହେଉଛି ଜୀବନର ଏକ ଛୋଟ ପ୍ରତିଛବି। ପଡ଼ିଆରେ ଯେପରି ଜିତ୍ ଓ ହାର ନଥାଏ, ଜୀବନରେ ମଧ୍ୟ ସଫଳତା ଓ ବିଫଳତା ଆସେ। ଜଣେ ଖେଳାଳି ପରାଜୟ ପରେ ପୁଣି ଅଭ୍ୟାସ କରି ପରବର୍ତ୍ତୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ। ଏହି ମନୋଭାବ ଆମକୁ ମଧ୍ୟ ଶିଖାଏ, ବିଫଳତା ଶେଷ ନୁହେଁ, ପୁଣି ଚେଷ୍ଟା କରିବାର ଏକ ସୁଯୋଗ। ଖେଳ ଆମକୁ ସମୟର ମୂଲ୍ୟ, ନିୟମ ପାଳନ, ପରିଶ୍ରମ ଓ ଦଳୀୟ ସହଯୋଗର ମହତ୍ତ୍ୱ ବୁଝାଏ। ସୁସ୍ଥ ରହିବା ପାଇଁ ସମସ୍ତଙ୍କୁ ଖେଳାଳି ହେବା ଦରକାର ନାହିଁ। ଆମେ ନିଜ ସାମର୍ଥ୍ୟ ଓ ବୟସ ଅନୁସାରେ ଶାରୀରିକ କାର୍ଯ୍ୟକଳାପ ବାଛିପାରିବା। ସକାଳେ ଉଠିବା, ଯୋଗ କରିବା, ଦୌଡ଼ିବା, ସାଇକେଲ ଚଳାଇବା, ପହଁରିବା କିମ୍ବା ନିଜ ପସନ୍ଦର କୌଣସି ଖେଳ ଖେଳିବା, ଏସବୁ ଆମ ଦୈନନ୍ଦିନ ଜୀବନକୁ ଅଧିକ ସକ୍ରିୟ କରିପାରେ। ଶାରୀରିକ କାର୍ଯ୍ୟକଳାପ ନିଜ ବୟସ, ଶାରୀରିକ ସ୍ଥିତି ଓ କ୍ଷମତା ଅନୁଯାୟୀ କରିବା ଉଚିତ। ନୂଆ କିମ୍ବା ଅଧିକ କଠିନ ବ୍ୟାୟାମ ଆରମ୍ଭ କରୁଥିଲେ ଆବଶ୍ୟକ ହେଲେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସୁସ୍ଥ ଶରୀରରେ ସୁସ୍ଥ ମନ, ଏହି କଥା ଆମେ ଛୋଟବେଳୁ ଶୁଣି ଆସିଛୁ। ଏହାକୁ ଆମ ଜୀବନର ଅଭ୍ୟାସରେ ପରିଣତ କରିବା ଆମର ଦାୟିତ୍ୱ। ଖେଳ କେବଳ ପଦକ ଜିତିବା ପାଇଁ ନୁହେଁ, ଖେଳ ଆମକୁ ଶକ୍ତିଶାଳୀ କରେ, ମନକୁ ଖୁସି ରଖେ, ଶୃଙ୍ଖଳିତ କରେ ଏବଂ ଜୀବନର ଚ୍ୟାଲେଞ୍ଜକୁ ସାହସର ସହିତ ସାମ୍ନା କରିବାର ଶିକ୍ଷା ଦିଏ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜିଠାରୁ ଆମେ ନିଜ ପାଇଁ କିଛି ସମୟ ଦେବା। ମୋବାଇଲ ଓ ସ୍କ୍ରିନ୍ଠାରୁ କିଛି ସମୟ ଦୂରେଇ ପଡ଼ିଆକୁ ଯିବା, ଖେଳିବା ଓ ଶରୀରକୁ ସକ୍ରିୟ ରଖିବା। କାରଣ ଖେଳ ଆମକୁ କେବଳ ଜିତିବା ଶିଖାଏ ନାହିଁ, ଖେଳ ଆମକୁ ସୁସ୍ଥ ଭାବରେ ବଞ୍ଚିବା ଶିଖାଏ। ସୁସ୍ଥ ରହନ୍ତୁ, ସକ୍ରିୟ ରହନ୍ତୁ, ଖେଳନ୍ତୁ ଏବଂ ଜୀବନକୁ ଉପଭୋଗ କରନ୍ତୁ।

ଓଡ଼ିଆ ଜୀବନରେ ବାରମାସର ପ୍ରତ୍ୟେକ ମାସର ରହିଛି ନିଜସ୍ୱ ମହତ୍ତ୍ୱ, ପରମ୍ପରା ଓ ସାଂସ୍କୃତିକ ରଙ୍ଗ। ଋତୁ ପରିବର୍ତ୍ତନ ସହିତ ପ୍ରକୃତି ଯେପରି ନୂଆ ରୂପ ଧାରଣ କରେ, ସେହିପରି ଓଡ଼ିଆ ଘରେ ଘରେ ପର୍ବପର୍ବାଣୀର ଆସର ଜମି ଉଠେ। ସେହି ମାସଗୁଡ଼ିକ ମଧ୍ୟରୁ ଭାଦ୍ର ମାସ ହେଉଛି ଏକ ବିଶେଷ ମାସ। ବର୍ଷା ଋତୁର ମଧ୍ୟଭାଗରେ ଆସେ ଭାଦ୍ରବ, ଚାରିଆଡ଼େ ସବୁଜିମାର ଚାଦର, ଧାନ କ୍ଷେତରେ ନୂଆ ଜୀବନର ସ୍ପନ୍ଦନ, ଗାଁ ଦାଣ୍ଡରେ ବର୍ଷାର ଛିଟା, ମାଟିର ବାସ୍ନା ଓ ପ୍ରକୃତିର ସବୁଜ ସୌନ୍ଦର୍ଯ୍ୟ ଭାଦ୍ରବକୁ କରିଦିଏ ଅଧିକ ମନୋରମ। ଭାଦ୍ରବ ମାସ କେବଳ ପ୍ରକୃତିର ଶୋଭା ପାଇଁ ନୁହେଁ, ଏହି ମାସରେ ରହିଛି ଅନେକ ଧାର୍ମିକ ଓ ସାମାଜିକ ପର୍ବପର୍ବାଣୀ। ଏହି ମାସର ଆରମ୍ଭରୁ ଓଡ଼ିଆ ଘରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୁଏ। ଭାଦ୍ରବର ଏକ ପ୍ରମୁଖ ପର୍ବ ହେଉଛି ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଭାବେ ଏହି ଦିନକୁ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଏ। ମନ୍ଦିରଗୁଡ଼ିକରେ ବିଶେଷ ପୂଜା, ଭଜନ, କୀର୍ତ୍ତନ ଓ ଧାର୍ମିକ କାର୍ଯ୍ୟକ୍ରମ ହୁଏ। ଅନେକ ଘରେ ମଧ୍ୟ ଉପବାସ ଓ ପୂଜାପାଠ ମାଧ୍ୟମରେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରାଯାଏ। ଏହା ପରେ ପରେ ଆସେ ଗଣେଶ ଚତୁର୍ଥୀ। ବିଦ୍ୟା, ବୁଦ୍ଧି ଓ ସିଦ୍ଧିର ଦେବତା ଭାବେ ପୂଜିତ ଶ୍ରୀ ଗଣେଶଙ୍କ ଆରାଧନା ଏହି ଦିନ କରାଯାଏ। ବିଶେଷ କରି ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାର ଏକ ବିଶେଷ ଆକର୍ଷଣ ରହିଥାଏ। ମାଟିର ଗଣେଶ ମୂର୍ତ୍ତି, ଫୁଲର ସାଜସଜ୍ଜା, ପୂଜାର ମନ୍ତ୍ରୋଚ୍ଚାରଣ ଓ ପ୍ରସାଦ ବଣ୍ଟନରେ ପରିବେଶ ଉତ୍ସବ ମୁଖରିତ ହୋଇଉଠେ। ଭାଦ୍ରବ ମାସରେ ବାମନ ଜନ୍ମ ଓ ବିଭିନ୍ନ ବ୍ରତ ପର୍ବ ମଧ୍ୟ ପାଳନ କରାଯାଏ। ଓଡ଼ିଆ ନାରୀମାନଙ୍କ ପାଇଁ ଭାଦ୍ରବ ମାସ ବିଭିନ୍ନ ବ୍ରତ ଓ ପୂଜାର ଏକ ପବିତ୍ର ସମୟ। ପରିବାରର ମଙ୍ଗଳ, ସନ୍ତାନଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ସେମାନେ ଶ୍ରଦ୍ଧାର ସହ ବିଭିନ୍ନ ବ୍ରତ ପାଳନ କରନ୍ତି। ଭାଦ୍ରବର ପର୍ବପର୍ବାଣୀର ଆଉ ଏକ ବିଶେଷତ୍ୱ ହେଉଛି ପରିବାର ଓ ସମାଜକୁ ଏକାଠି କରିବା। ଆଜିର ଦ୍ରୁତ ଜୀବନରେ ମଣିଷ ନିଜ ନିଜ କାମରେ ବ୍ୟସ୍ତ, କିନ୍ତୁ ପର୍ବପର୍ବାଣୀ ଆମକୁ ମନେ ପକାଇଦିଏ ଆମେ ଏକା ନୁହୁଁ, ଆମର ପରିବାର ଅଛି, ସମାଜ ଅଛି ଓ ଆମର ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଅଛି। ପର୍ବ କେବଳ ଆନନ୍ଦ ଓ ଖାଦ୍ୟପେୟର ଅବସର ନୁହେଁ, ପର୍ବ ହେଉଛି ସମ୍ପର୍କର ପୁନଃସ୍ଥାପନ, ପରମ୍ପରାର ସୁରକ୍ଷା ଓ ମାନବିକତାର ଉତ୍ସବ। ଆମ ପର୍ବପର୍ବାଣୀରେ ପ୍ରକୃତି ପ୍ରତି ସମ୍ମାନ, କୃଷକ ପ୍ରତି କୃତଜ୍ଞତା, ବୈଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଓ ସାନମାନଙ୍କ ପ୍ରତି ସ୍ନେହର ଶିକ୍ଷା ଲୁଚି ରହିଛି। ଆଜି ଆଧୁନିକତାର ପ୍ରଭାବରେ ପର୍ବପର୍ବାଣୀ ପାଳନର ଢଙ୍ଗ ବଦଳୁଛି, ତଥାପି ଆମକୁ ମନେ ରଖିବାକୁ ହେବ ପରମ୍ପରାର ମୂଳ ଉଦ୍ଦେଶ୍ୟ ହେଉଛି ମଣିଷକୁ ମଣିଷ ସହ ଯୋଡ଼ିବା। ତେଣୁ ପର୍ବ ପାଳନ କରିବା ସମୟରେ ଆମେ ଆମର ଲୋକ ପରମ୍ପରା, ଲୋକଗୀତ, ଲୋକନୃତ୍ୟ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ନଜର ପକାଇବା ଆଜିର ଦିନଟି ଅର୍ଥାତ୍ ସେପ୍ଟେମ୍ବର 10 ଇତିହାସର ପୃଷ୍ଠାରେ। 1846 ସେପ୍ଟେମ୍ବର 10 ଆମେରିକୀୟ ଉଦ୍ଭାବକ ଇଲିଆସ୍ ହାଉଙ୍କୁ ଲକ୍ ଷ୍ଟିଚ୍ ପ୍ରଣାଳୀର ସିଲାଇ ମେସିନ୍ ପାଇଁ ପେଟେଣ୍ଟ ମିଳିଥିଲା। 1919 ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଇତିହାସରେ 1919 ସେପ୍ଟେମ୍ବର 10 ମହତ୍ତ୍ୱ ରହିଛି। ଏହି ଦିନ ଅଷ୍ଟ୍ରିଆ ସହିତ ସେଣ୍ଟ ଜର୍ମେନ୍ ଆନ୍ ଲି ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ୟୁରୋପର ରାଜନୈତିକ ମାନଚିତ୍ର ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଥିଲା। 1976 ସେପ୍ଟେମ୍ବର 10 ତତ୍କାଳୀନ ଯୁଗୋସ୍ଲୋଭିଆର ଜାଗ୍ରେବ୍ ନିକଟରେ ବ୍ରିଟିଶ ଏୟାରୱେଜ୍ର ଏକ ହକର୍ ସିଡ୍ଲି ଟ୍ରାଇଡେଣ୍ଟ ଓ ଇନାକ୍ସ ଆଡ୍ରିଆର ଏକ DC-9 ବିମାନ ଆକାରରେ ଆକାଶରେ ପରସ୍ପର ସହ ଧକ୍କା ଖାଇଥିଲେ।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଏବେ ଆପଣଙ୍କଠାରୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି, ପିନ୍ 7660001। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଏବେ ଆପଣଙ୍କଠୁ ବିଦାୟ ନେଉଛୁ, ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ମୁରଳୀଧର ପରିଡ଼ା, ସୁଚିତ୍ରା ପଣ୍ଡା, ନବକିଶୋର ଭତ୍ରା, ସନାତନ ପୁରୋହିତ ଦାସ ଓ ରୀନାରାଣୀ ପ୍ରଧାନ। ଚାଷର କଥା ପ୍ରଚାର କରିବୁ ଦିନ 12:10। ଦିନ 12:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45।

ପଣ୍ଡା, ନବକିଶୋର ଭତ୍ରା, ସନାତନ ପୁରୋହିତ ଦାସ ଓ ରୀନାରାଣୀ ପ୍ରଧାନ। ଚାଷର କଥା ପ୍ରଚାର କରିବ ଦିନ ଗୋଟା ବାଜି ଦଶ ମିନିଟ୍ରେ, ଦିନ ଗୋଟା ବାଜି କୋଡ଼ିଏ ମିନିଟ୍ରେ ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ କରିବୁ ଦ୍ୱିତୀୟ ଅଧିବେଶନରେ ଦିନ ବାରଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଭବାନୀପାଟଣ, ବର୍ତ୍ତମାନ ସମୟ ଦିନ 12:00। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ବିନୋଦ ରାଠୋଡ୍ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ, କଥାଚିତ୍ର ଦିୱାନା।

ଏଥିରେ ମିଳିତ କଣ୍ଠରେ ଶିଳ୍ପୀମାନେ ହେଲେ ଆଶା ଭୋସଲେ, ସବୀର କୁମାର ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ, କଥାଚିତ୍ର ଘାୟଲ।

ଶୁଣୁଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର, ସୁରେଶ ୱାଡେକର, ମହମ୍ମଦ ସଇଦ ଏବଂ ସତୀଶଙ୍କ କଣ୍ଠରେ ଏହି ଗୀତଟି। ଗୀତ ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ, କଥାଚିତ୍ର ହିନା।

ଶେଷରେ ଶୁଣନ୍ତୁ ଆନନ୍ଦ ବକ୍ସିଙ୍କ ଗୀତ ରଚନା ଏବଂ ଶିଭରିଙ୍କ ସଙ୍ଗୀତ ସଂଯୋଜନାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, କଥାଚିତ୍ର ଡର।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ମୁରଲୀଧର ପରିଡ଼ା, ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ଶେଷରେ ତ୍ୱେତକଣ୍ଠରେ ଶିଳ୍ପୀ ହେଲେ ରୀନାରାଣୀ ପ୍ରଧାନ ଏବଂ ସନାତନ ପୁରୋହିତ ଦାସ। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

0: ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଭିନ୍ ଭିନ୍ ସମୟଥି ଆମର୍ ଚାଷୀ ଦାଦା ନାନୀମାନେ ଭିନ୍ ଭିନ୍ ପ୍ରକାରର ଚାଷ୍ କରସନ୍। ଆର୍ ଭାଜି ଶାଗ ବୋଲେ ବନେ କରି କରି କରସନ୍। କାଁଯେ ବୋଇଲେ ଭାଜି ଶାଗକେ ଆମେ ଖୁବ୍ ବନେ କରି କରି ଖାଏସୁ ବି, ଆର୍ କାଁ ହେସି, ଆର୍ ହେତାକେ ଚାଷ୍ କାମ ଥି ବି ଆମେ ବିକ୍ରି ଭଟା କରିପାରସୁଁ। ଖରା ବର୍ଷା ଶୀତ ଯେନ୍ ଦିନ ହେଲେ ବି ଭାଜି ଶାଗ ଟିକେ ଖର୍ଦି ଦେଲେ ବନେ କରି କରି ଦୁଇ କଂସା ପଖାଲ ଉଠିଯେସି। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମନେ ଆମେ ଏନ୍ତା ଗୁଟେ ଭାଜି ବାବଦ ନେ ଜାନ୍ମା, ହେଟା ହେଲା ପାଲଙ୍ଗ ଭାଜି। ବୋଇଲେ ଇ ପାଲଙ୍ଗ ଚାଷ୍ କେନ୍ତା କରି କରି ଆମେ କର୍ମା, କାଁଟା କଲେ ବନେ କରି କରି ପାଲଙ୍ଗ ଚାଷ୍ ହେଇପାର୍ବା, ହେ ବାବଦ ନେ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମନେ ଆମେ ଜାନ୍ମା। ପହେଲା ଆସନ୍ ଜାନ୍ମା କେନ୍ତା କରି କରି ଆମେ ଆମର୍ ଚାଷ୍ ଜମିକେ ତିଆରି କର୍ମା ଇ ପାଲଙ୍ଗ ଚାଷ୍ କର୍ବାର୍ ଲାଗି। ବୋଇଲେ ପହେଲା ମ୍ୟାଟ୍କେ ଦୁଇ ତିନ୍ ଥର ହଲ୍ କରି କରି ମ୍ୟାଟ୍କେ ଗୁଣ୍ କରିଦମା। ଗୁଟେ ଏକର୍ ପିଛା 8-10 ଟନ୍ ଗୋବର ଖତ ନେହେଲେ କମ୍ପୋଷ୍ଟ ଇଟାକେ ଆମେ ଦି ପାର୍ମା। ଛୋଟ ଛୋଟ ଘରା ବାଗିର୍ କର୍ମା, ଯେନ୍ତା କରି ପାଲଙ୍ଗ ଚାଷ୍ ହେଲା ସମୟଥି ଆମେ ହେ ଜମି ଭିତରକେ ଯାଇକରି ଆମେ ପାଲଙ୍ଗକେ କାଟିକରି ଆନିପାର୍ମା ଆର୍ ବିକ୍ରି ଫଟା କରିପାର୍ମା। ହେତିକାଜେ 15 ସେଣ୍ଟିମିଟର ଉଚ୍ଚା ଆର୍ 1 ମିଟର ଚଉଡ଼ାର ଛୋଟ ଛୋଟ ଘର

ଭାଗିର ଆମେ କର୍ମା, ତାରୁ ତାରୁ କାଇଁ କର୍ମା? ଆମର୍ ରାଇସ୍ ଥି ଯେନ୍ ଯେନ୍ କିସମ ବନେ କରି କରି ହି ପାର୍ସି ହେ କିସମର ବିହନ ଆମେ ବାଛ୍ମା। ପାଲଙ୍ଗର ବି ଭିନ୍ ଭିନ୍ କିସମ ଅଛେ, ପୁଷ୍ପା ଭାରତୀ, ବାନାର୍ଜୀ ଜିଆଣ୍ଟ ଏନ୍ତା ଭିନ୍ ଭିନ୍ କିସମ ଅଛେ। ଗୁଟେ ଏକର୍କେ ବୋଇଲେ 10 ନୁ 12 କେଜି ତକ ବିହନ ଦରକାର ହେସି। ଆର୍ 10 ଫୁଟ୍ ବାଇ 10 ଫୁଟ୍ ଥି 100 ଗ୍ରାମର ପାଲଙ୍ଗ ମଞ୍ଜି ଦରକାର ହେସି। ଆମେ ବିହନକେ କାଇଁ କର୍ମା? ଆମେ ଟିକେ ବିହନକେ ବୁଲ୍ନା ଆଗରୁ ଆମେ କାଇଁ କର୍ମା, 12 ଘଣ୍ଟା ତକ ପାଏନ୍ ଥି ବୁତୁରେଇ ଦମା।

0: ଗ୍ରାମର ପାଲଙ୍ଗ ମଞ୍ଜି ଦରକାର ହେସି। ଆମେ ବିହନକେ କାଏଁ କର୍ମା, ଆମେ ଟିକେ ବିହନକେ ବୁଲ୍ନା ଆଗରୁ ଆମେ କାଏଁ କର୍ମା, 12 ଘଣ୍ଟା ତକ ପାଏନ୍ଥି ବୁତୁରେଇ ଦମା। ହେନ୍ତା କଲେ କାଏଁ ହେବା, ପାଲଙ୍ଗ ବନେ କରି କରି ବୁତୁରି ଯିବା ଆର୍ ଶୀଘ୍ର କରି କରି ଗଜା ହେବା। ଇଟା ତ ଗଲା ଆମେ ବିହନକେ କାଁ କାଁଟା କର୍ମା, ଏବେ ଜାନ୍ମା କେନ୍ତା କରି ତାକେ ବୁନ୍ମା। ଧାଡ଼ିକେ ଧାଡ଼ି 20 ସେଣ୍ଟିମିଟର ଆର୍ ଗଛକେ ଗଛ ବୋଇଲେ 5 ରୁ 10 ସେଣ୍ଟିମିଟର ତକ ତାକେ ଆମେ ବୁନ୍ମା। ବିହନକେ 2 ସେଣ୍ଟିମିଟର ଗଭୀରନେ ଫୁତ୍ମା ଆର୍ ତାର୍ ଉପରେ ଟିକେ ମ୍ୟାଟ୍ ଟିକେ ଢାପି ଦମା ଆର୍ ବୁନ୍ଲା ସମିଆଥି ହାଲକା କରି କରି ପାନ୍ ଦମା ବୋଲେ ଯେନ୍ତା କରି କରି ଗଜା ଆକ୍ରିବାକେ ସୁବିଧା ହେବା। ତାର୍ ବାବଦ ନୁ ଆମେ ଜାନ୍ମା ପାନ୍ ଆର୍ ସାର୍, ହେଟା ତ ବଡ଼ ଭାରି କଥା। ଯଦି ଠିକି ପାସେ ପାନ୍ ନେଇଦେଲୁ, ଠିକି ପାସେ ସାର୍ ସୁରି ନେଇଦେଲୁ ବୋଲେ ମନେ କରି କରି ଗଛ ବଢ଼ି ନେଇପାରେ। ହେଥିଲାଗି ପାନ୍ର ବତର ଦେଖିକରି ବି ଆମେ ଦମା। ବୋଇଲେ ଯଦି ଗରମ ହଉଛେ ବୋଇଲେ ଦିନକେ 2 ଥର ବାଗିର୍ ପାନ୍ ଦମା, ଆର୍ ବର୍ଷା ବୁର୍ଷି ବାଗିର୍ ହେଇଛେ ବୋଇଲେ 1 ଥର ଦେଲେ ବି ହେସି। 15 ଦିନ ବାଗିର୍ ହେଇଗଲେ 1 ଏକର୍ନେ 20 କେଜି ୟୁରିଆ ପାନ୍ରେ ଭିଡ଼େଇ ଦେଇକରି ଆମେ ଝିଟି ଦମା। ଆର୍ କିରାକୁରି ଲାଗ୍ଲେ ବୋଇଲେ ଲିମ୍ ତେଲ 5 ml କାଏଁ କର୍ମା, 1 ଲିଟର ପାନ୍ଥି ଭିଡ଼େଇ ଦେଇକରି ଆମେ ତାକେ ଝିଟି ଝୁଟା ଦମା ବୋଇଲେ କିରାକୁରି ମରି ବସ୍ବେ। ଆର୍ ଏଟା ତ ଖୁବ୍ ଦିନ ନେଇ ଲାଗେ ବୋଇଲେ 25 ରୁ 30 ଦିନ ତ ଅମଲ ହେଇପାର୍ସି। ବୋଇଲେ କାଁ ହେବା, 15 ଦିନ ହେଇଗଲା ଆର୍ ନୂଆ ପତର ଆଙ୍କରି ବସ୍ବା। ଏନ୍ତା କରି କରି ଆମେ 4 ରୁ 5 ଥର ତକ କାଟି ପାର୍ମା ଆର୍ ଇଟାକେ 3 ମାସ ତକ ଆମେ ଇଟାକେ ଅମଲ କରିପାର୍ମା ବୋଇଲେ ଇନେ ଲାଭ ଟିକେ ବନେ କରି ହେଇପାର୍ସି। ତ ଇ ଚାଷ୍କେ ଆମେ କର୍ମା ଆର୍ ଆମର୍ ଲାଭ୍କେ ଆର୍ ଟିକେ ବଢ଼ାମା।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପଟନା କେନ୍ଦ୍ରରୁ।
1: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ୍ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
2: RBI କହେ, କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
3: ହ୍ୟାଲୋ
4: ହ୍ୟାଲୋ,
3: କିଏ
4: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:30 ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
5: 0667029562329568।
3: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
4: ହ୍ୟାଲୋ,
3: କିଏ?

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା।
2: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
4: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
5: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏଥିପାଇଁ ଆମେ ନେଇ ଯାଉଛୁ ଟକ୍ ଷ୍ଟୁଡିଓକୁ।

ଜୀବନ ସବୁବେଳେ ସୁନ୍ଦର ଯଦି ଆମେ ତାକୁ ସୁନ୍ଦର ଭାବରେ ଉପଭୋଗ କରିପାରିବା। ବର୍ତ୍ତମାନରେ ଯାହା ଅଛି ତାକୁ ନେଇ ଯଦି ଖୁସି ହେବାର କଳାଟି ଆପଣେଇ ପାରିବା, ତେବେ ଦେଖିବେ ନିଜେ ହସି ହସି ବଞ୍ଚିବା ସହିତ ଅନ୍ୟକୁ ହସେଇ ପାରିବା। ଏଇ ତ ଜୀବନ। ଏଇ କଥା ସହିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା। ନମସ୍କାର।

ଆସନ୍ତୁ ଏ ବର୍ଷାରେ ଆଜି କିଛି ମଧୁର ଗୀତ ଶୁଣିନେବା, ଆଉ ଏ ଆଳପକୁ ଆଗେଇ ନେବା। ଆମକୁ ଫୋନ୍ କରିବେ, ଏଇ ନମ୍ବରରେ, ନମ୍ବରଟି ହେଉଛି 0607029562829563। ଆଉ ଆମକୁ ଅନୁରୋଧ କରିପାରିବେ କିଛି ଗୀତ, ସେଗୁଡ଼ିକ ହେଉଛି ତୁମ ସଜଳ କଜଳ, ଆଖି ମନେ ମନେ ହସୁଛି, ଗୋଟିଏ ଦିନରେ, ତମ କଥା, ମେଘ ତୁ ଯାଆନା, ଆଖିରେ ଆଖିରେ। ତାହେଲେ ଡେରି କାହିଁକି, ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ, ଆଉ ଆମର ଏ ଆଳାପକୁ ଆଗେଇ ନିଅନ୍ତୁ। ପଶ୍ଚିମ ଓଡ଼ିଶାର ଆମର ପୁରା ଉଆଁସ ହେଉଛି ସବୁଠୁ ଗୋଟେ ବଡ଼ ପର୍ବ। ଭାଦ୍ରବ ମାସ ଆସିଲେ ଆମର ଚାଷୀ ଭାଇମାନେ ତାଙ୍କର କାମରୁ, ଚାଷ କାମରୁ କିଛି ବିରତି ପାଇଥାନ୍ତି, ଆଉ ପୁଣି ନୂଆଖାଇ ପର୍ବ ଆମର ଆସୁଥାଏ। ସେଇଥିପାଇଁ ପ୍ରକୃତି ମା ବି ସଜେଇ ହୋଇଥାଏ ସବୁଜିମାରେ। ତ ଏତେ ସୁନ୍ଦର ପରିବେଶ ସହିତ ଆମର ପୁରା ଉଆଁସକୁ ଆମେ ପାଳିଥାଉ ସୁନ୍ଦର ଭାବରେ। ଆମ ଛୁଆମାନେ ବିଭିନ୍ନ ପ୍ରକାର କଣ୍ଢେଇ ମାଧ୍ୟମରେ ତାଙ୍କର ଖେଳ ଖେଳିଥାନ୍ତି, ଆଉ ତାଙ୍କର ଜୀବନ ବଞ୍ଚିବାର ଯେଉଁ ପ୍ରଥମ ପାହାଚକୁ ଆସିଥାନ୍ତି, ଯେଉଁଠି ସେମାନେ କେମିତି ଘର କରଣା କରାଯାଏ ସେସବୁର ପ୍ରଥମ ଶିକ୍ଷା ପାଇଥାନ୍ତି। ତାହେଲେ ଆସନ୍ତୁ ଆଜି ଆମେ ଶୁଣିନେବା ଗୀତଟିଏ। କିଏ ଫୋନ୍ କରିଛନ୍ତି ଶୁଣିବା? ଫୋନ୍ ତ ଆସିପାରିନି, ଆସନ୍ତୁ ଶୁଣିନେବା ଏ ଗୀତଟିଏ।

ହଁ ଭଉଣୀ, ଆମ ଜୀବନକୁ ସୁନ୍ଦର କରିବା ପାଇଁ ଆମର ଏଇ ପର୍ବ ପରମ୍ପରା ସବୁ ଆସିଛି। ଆଉ ଏଇ ପର୍ବ ପରମ୍ପରା ଆମ ଜୀବନକୁ ନେଇ, ଯେହେତୁ ଆମ ପରିବାରକୁ ନେଇକି ମଧ୍ୟ ଗଠନ ହୋଇଥାଏ। ଏଇ ଯେମିତି ଆମର ଏଇ ସପ୍ତପୁରୀ ଅମାବାସ୍ୟାରେ ଜଗନ୍ନାଥଙ୍କ ପାଖରେ ସାତ ପୁରୀ ଭୋଗ ଲାଗିଥାଏ, ସେମିତି ଆମ ପରିବାର ମଧ୍ୟରେ ସୁନ୍ଦର ପରମ୍ପରାକୁ ନେଇ ଗତି କରିଥାଏ। ଯେଉଁଠି ଆମର ଘୋଡ଼ା, ହାତୀ, ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ। ଆଉ ସେଠି ଛୁଆମାନେ ଆମର ବିଭିନ୍ନ କଥା ଶିଖିଥାନ୍ତି, ସାଇ ପଡ଼ୋଶୀଙ୍କ ସହିତ କେମିତି ବ୍ୟବହାର କରାଯିବ, ପୂଜା କରନ୍ତି, ପୁଣି ସେଠି ସାଙ୍ଗସାଥି ହୋଇ ଖେଳନ୍ତି ବିଭିନ୍ନ ଖେଳନା ମାଧ୍ୟମରେ। ତା ସହିତ ସେଗୁଡ଼ିକୁ ନେଇ ସେମାନଙ୍କ ମଧ୍ୟରେ ଭାଗ ବଣ୍ଟା କରନ୍ତି, ଅନ୍ୟକୁ ବାଣ୍ଟି କେମିତି ଖିଆଯାଏ ତାହା ମଧ୍ୟ ଶିଖିଥାନ୍ତି। ଆଉ ଯାହା ସେମାନେ ସେଠି ଭୋଗ ଲଗାନ୍ତି ଆଉ ସାଙ୍ଗସାଥିରେ ଖାଆନ୍ତି, ସେସବୁକୁ କେବେ ଘରକୁ ଫେରାଇ ଆଣନ୍ତିନି, କାହିଁକିନା ଆମର ବିଶ୍ୱାସ ଅଛି ଆମେ ଯଦି ଫେରାଇ ଆଣିବା ତାହେଲେ ଅନିଷ୍ଟ ହୋଇଥାଏ। ତେଣୁ ଆମେ ଯାହା ଖାଉ ବା କିଛି ସମର୍ପଣ ଭାବରେ ନେଇଥାଉ, ତାକୁ ସମସ୍ତଙ୍କୁ କେମିତି ସମର୍ପି ଦେବା, ସମସ୍ତଙ୍କୁ ବାଣ୍ଟି କୁଣ୍ଟି ଖାଇବା, ଏସବୁ ଆମ ପରମ୍ପରାରୁ ଆମେ ଶିଖି ଆସିଛୁ। ଏହା ଆଜିର ନୁହେଁ, ଜୀବନକୁ କେମିତି ସୁନ୍ଦର କରିପାରିବା, କେମିତି ଭଲରେ ଆମେ ସମସ୍ତେ ସମସ୍ତଙ୍କୁ ନେଇ ବଞ୍ଚିବା, ଏଇ ଛୋଟ ଛୋଟ ପର୍ବ ମାଧ୍ୟମରେ ମଧ୍ୟ ଆମକୁ ଅନେକ କଥା ଶିଖିବାକୁ ମିଳିଥାଏ। ତାହେଲେ ଆସନ୍ତୁ ଏଇ ଗୀତଟି ଶୁଣିନେବା।

ହଁ ଭଉଣୀ, ଆମ ପାଖକୁ ଫୋନ୍ ଆଜି ଆସିପାରୁନି କୌଣସି କାରଣରୁ, ସେଥିପାଇଁ ଆମେ ଦୁଃଖିତ। ହେଲେ ଆମର ଏବେ ଆଜି ଏତେ ସୁନ୍ଦର ପର୍ବଟିରେ ଆମ ଭଉଣୀମାନେ ମଧ୍ୟ ବ୍ୟସ୍ତ ରହିଥିବେ। ଦେଖନ୍ତୁ ନା କେମିତି ପର୍ବ ସବୁ, ସେଇଥିରେ ଆମ ସମାଜରେ ସମସ୍ତେ କେମିତି ବଞ୍ଚି ରହିବା ସେଇ କଥା ମଧ୍ୟ ଶିଖେଇଛି। ଏଇ ଯେମିତି ଆମର କୁମ୍ଭାରମାନଙ୍କର ଏକ ସୁନ୍ଦର ପେଶା ଏଥିରେ ଅଛି, ସେମାନେ ବିଭିନ୍ନ କଣ୍ଢେଇ, ଯେଉଁଟାକୁ ଆମେ କାଣି କୁଚି କହୁ, ଯେଉଁଟାକି ଆମର ଛୋଟ ଛୋଟ କଡ଼େଇ, ହାଣ୍ଡି, ମାଟିର ବିଭିନ୍ନ ପ୍ରକାର ବସ୍ତୁ ତିଆରି କରି ସେମାନେ ବିକ୍ରି କରିବାକୁ ବଜାରକୁ ଆଣିଥାନ୍ତି, ଆଉ ସେଇଠୁ ଆମେ କିଣିଥାଉ। ଏଇଟା ଛୋଟ କଥାଟିଏ ନୁହେଁ, ଏଇଟା ଆମ ପର୍ବକୁ ସୁନ୍ଦର କରିବା ସହିତ ଜଣଙ୍କର ରୋଜଗାରକୁ ମଧ୍ୟ ବଢ଼େଇଥାଏ, ଜଣେ ସେଇଥିରୁ ନିଜ ଜୀବିକା ମଧ୍ୟ ଉପାର୍ଜନ କରିଥାଏ। ବଞ୍ଚିବାକୁ ହେଲେ

ସମସ୍ତଙ୍କୁ ନେଇକି ଆମ ଜୀବନକୁ ଆଗେଇବାର କଥା ଏଇ ପର୍ବପର୍ବାଣୀ ଆମକୁ ବତେଇଥାଏ। ତ ଜୀବନକୁ ଏମିତି ଆମେ ସରସ ସୁନ୍ଦର କରିପାରିବା ବିଭିନ୍ନ କଥା ମାଧ୍ୟମରେ, ବିଭିନ୍ନ ପର୍ବ ମାଧ୍ୟମରେ। ସେଇଥିପାଇଁ ତ ଏତେ କଥା ଭାବି ଚିନ୍ତି ଆମ ପୂର୍ବପୁରୁଷ ଏସବୁ ଆମକୁ ଭେଟି ଦେଇଯାଇଛନ୍ତି। ତାହେଲେ ଆସନ୍ତୁ ଶୁଣିନେବା ଏଇ ଗୀତଟି।

ଆମ ଝିଅମାନେ ସବୁ ଖେଳିବାକୁ ଭଲ ପାଇଥାନ୍ତି, ତା ସହିତ ସଜେଇ ହେବାକୁ ବି ଆଜି ଭାରି ଭଲ ପାଇଥାନ୍ତି। ବିଭିନ୍ନ ପ୍ରକାର ଲୁଗା ପିନ୍ଧି ସଜେଇ ହେଇ ମାଆମାନଙ୍କ ଭଳିଆ ସେମାନେ ବି ଖେଳିଥାନ୍ତି ବିଭିନ୍ନ ପ୍ରକାର। ତ ସୌନ୍ଦର୍ଯ୍ୟ ଆମ ନାରୀମାନଙ୍କର ଏକ ବିଭିନ୍ନ ଭିନ୍ନ ପ୍ରକାର ଆବେଗ ରହିଥାଏ ସେଥିପାଇଁ। ତାହେଲେ ଆସନ୍ତୁ ଜାଣିବା ଆମେ କେମିତି ଆମ ରୋଷେଇ ଘରେ ଥିବା ଜିନିଷରୁ ଆମେ ଆମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିପାରିବା। ମହୁ ଆମ ରନ୍ଧାଘରେ ସବୁବେଳେ ଥାଏ। ଶରୀର ଓ ରୂପକୁ ସୁନ୍ଦର କରିବାରେ ମହୁ ହେଉଛି ବହୁତ ଆବଶ୍ୟକ। ମହୁ ରକ୍ତ ସଫା କରିଥାଏ, ଯାହାଫଳରେ ତ୍ୱଚାର ପରିବର୍ତ୍ତନ ହେବା ସହ ମୁହଁ ସଫା ଦେଖାଯାଏ। ଏହା ତ୍ୱଚାକୁ କୋମଳ କରିବାରେ ମଧ୍ୟ ସହାୟକ ହୋଇଥାଏ। ମହୁ ଲଗାଇବା ଦ୍ୱାରା ଚର୍ମ ଲୋଚାକୋଚା ହୁଏ ନାହିଁ। ସେମିତି ବିଟ୍, ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ରକ୍ତ ପରିଷ୍କାର କରିବାରେ ସହାୟକ ହୋଇଥାଏ। ଏହାକୁ ଖାଦ୍ୟ ରୂପେ ଗ୍ରହଣ କଲେ ତ୍ୱଚା ଓ ଶରୀର ସୁସ୍ଥ ରହିଥାଏ। ବିଟ୍ ରସରେ ଲେମ୍ବୁ ରସ ମିଶାଇ ଲଗାଇଲେ ତୈଳାକ୍ତ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ। ଏମିତି ଛୋଟ ଛୋଟ ଜିନିଷ କିନ୍ତୁ ଆମ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତାହେଲେ ଆସନ୍ତୁ ଶୁଣିନେବା ଆଉ ଗୋଟିଏ ସୁନ୍ଦର ଗୀତ। ହଁ ଭଉଣୀମାନେ, ଚେଷ୍ଟା କରିବେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଖାଇବା ପାଇଁ, କାହିଁକିନା ଖାଦ୍ୟ ଆମ ଶରୀରରେ ବହୁତ ଦରକାର।

0: ହଁ ଭଉଣୀ, ବଞ୍ଚିବାକୁ ହେଲେ ଆମକୁ ବର୍ତ୍ତମାନରେ ହିଁ ଜୀବନକୁ ବିତେଇବା କଥା। ଯେମିତି ସବୁ ଋତୁର ଭିନ୍ନ ଭିନ୍ନ ମଜା ଥାଏ, କିନ୍ତୁ ଆମେ ଯଦି ବର୍ଷାରେ ଖରା ଖୋଜିବା, ଖରାରେ ଶୀତ ଖୋଜିବା, ତେବେ ଆମେ ନିଶ୍ଚୟ ଦୁଃଖୀ ହେବା। ବର୍ତ୍ତମାନର ଯାହା ଚାଲିଛି ତାକୁ ନେଇ କିଛି ସକାରାତ୍ମକ ଚିନ୍ତା କରି ଯଦି ଆଗେଇବା, ତେବେ ଆମେ ଖୁସିରେ ଆନନ୍ଦରେ ରହିପାରିବା। ସମୟ ଇସାରା ଦେଲାଣି ବିଦାୟ ନେବାକୁ। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ SMS କରିବେ ଏଇ ନମ୍ବରରେ, ନମ୍ବରଟି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର।
1: ଶୁଣିଲେ ସିଧା ପ୍ରସାରଣରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବନୀ ପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତାର ସହ ଭାରତ ଅଗ୍ରସର ହେଉଛି, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ମାଲେସିଆ, ତିମର ଲିସ୍ତେ ଓ ମ୍ୟାମାର ପ୍ରତିପକ୍ଷଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ସ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1373କୁ ବୃଦ୍ଧି। ଏବଂ ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ନିର୍ମିତ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆତ୍ମନିର୍ଭରତାର ଦୃଷ୍ଟିକୋଣ ସହ ଅଗ୍ରସର ହେଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ନୂଆଦିଲ୍ଲୀରେ ବିଶ୍ୱ ଏରୋସ୍ପେସ୍ ଯୋଗାଣ ଶୃଙ୍ଖଳରେ ସମନ୍ୱିତ MSME କ୍ଷେତ୍ର ଆଧାରିତ ଜାତୀୟ ପଦକ୍ଷେପ ଭୋର୍ଟେକ୍ସ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ନାଇଡୁ ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭାରତୀୟ ମହାକାଶ ଓ ପ୍ରତିରକ୍ଷା ବଜାର କ୍ଷେତ୍ର ଗତବର୍ଷ $30 ବିଲିୟନ୍ ରହିଥିଲା। ଆସନ୍ତା 2035ରେ ଏହା ବୃଦ୍ଧି ପାଇ $61 ବିଲିୟନ୍ ପହଞ୍ଚିବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଏହି ସମୟସୀମା ମଧ୍ୟରେ ଦେଶରେ ବିମାନ ଯାତାୟାତ କ୍ଷେତ୍ର ବର୍ଷକୁ

8.9% ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମାରୋହରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ସମୀର କୁମାର ସିହ୍ନା କହିଛନ୍ତି, ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି। ବିମାନ ବନ୍ଦର ସଂଖ୍ୟା 2014 ଥିବାବେଳେ ଏବେ ଏହା ବୃଦ୍ଧି ପାଇ 166 ପହଞ୍ଚିଛି। ବିମାନ ସଂଖ୍ୟା ମଧ୍ୟ 2014 ବୃଦ୍ଧି ପାଇ 850 ହୋଇଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମାଲେସିଆ, ତିମର ଲେସ୍ତେ ଏବଂ ମିଆଁମାର ପ୍ରତିପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀଠାରେ କୃଷି ଏବଂ ଜଙ୍ଗଲ ନବମ ଏସୀୟ ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ଗତକାଲି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି। ମାଲେସିଆର କୃଷି ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ସାବୁଙ୍କ ସହ ଶ୍ରୀ ଚୌହାନ ବିଭିନ୍ନ ପ୍ରସଙ୍ଗ, ଶିକ୍ଷା, ଦକ୍ଷତା ଏବଂ ଉନ୍ନତ କାର୍ଯ୍ୟାବଳୀ ସମ୍ପର୍କରେ ମତ ବିନିମୟ କରିଥିଲେ। ଏ ବୈଠକରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ କୃଷି ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଉପରେ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସେହିଭଳି ତିମର ଲେସ୍ତର କୃଷିମନ୍ତ୍ରୀ ମାର୍କୋସ୍ ଦା କ୍ରୁଜ୍ ଦୁଇ ଦେଶ ମଧ୍ୟରେ କୃଷି ଏବଂ ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ଉପରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଶ୍ରୀ ଚୌହାନ ମିଆଁମାର ପ୍ରତିପକ୍ଷ ମିନ୍ ନାଉଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ସହଯୋଗ ବୃଦ୍ଧି କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଲୋଚନା ହୋଇଛି। ଉଭୟ ଦେଶ ଡାଲିଜାତୀୟ ଶସ୍ୟ, କପା, ଦୁଗ୍ଧଜାତ କ୍ଷେତ୍ରରେ ବିକାଶ ଏବଂ କୃଷି ଶିକ୍ଷା ଉପରେ ନୂତନ ମାର୍ଗ ଉନ୍ମୋଚନ ପାଇଁ ସହମତି ହୋଇଛନ୍ତି। ଜାପାନ ବାୟୁ ଆତ୍ମ ପ୍ରତିରକ୍ଷା ବାହିନୀ ଲଢୁଆ ବିମାନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗିତାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ଗତ ମାସରେ ଜାପାନ ପ୍ରତିପକ୍ଷ ସିଞ୍ଜିର ଓଇଜୁମିଙ୍କ ସହ ହୋଇଥିବା ଫଳପ୍ରଦ ଆଲୋଚନା ପରିପ୍ରେକ୍ଷୀରେ ଏହି ଲଢୁଆ ବିମାନ ଭାରତ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ବୀର ଗାର୍ଡିଆନ୍ ଅଭ୍ୟାସ ମାଧ୍ୟମରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମନ୍ୱୟକୁ ସୁଦୃଢ଼ କରିବା ଏଭଳି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ନାବାଳକଙ୍କ ଦ୍ୱାରା ବ୍ୟବହାର ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମଲ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏକ ବେସରକାରୀ ସଂଗଠନ ଦ୍ୱାରା ଆଗତ ଆବେଦନ ଉପରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଛି। ଏହି ପ୍ଲାଟଫର୍ମଗୁଡ଼ିକରେ 13 ବର୍ଷରୁ ଆକାଉଣ୍ଟ ଖୋଲିବାର ବ୍ୟବସ୍ଥା ରହିଥିବାବେଳେ ଭାରତୀୟ ଆଇନର ଏହା ପରିପନ୍ଥୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କାରଣ ଭାରତୀୟ ଆଇନ 18 ବର୍ଷରୁ କମ୍ ବୟସ୍କଙ୍କୁ ନାବାଳକ ଭାବେ ବିବେଚନା କରେ। ଏହାଦ୍ୱାରା ଏହି ପ୍ଲାଟଫର୍ମଗୁଡ଼ିକରେ ଭାରତୀୟ ଆଇନ ଅନୁଯାୟୀ ରହିଥିବା ପଦକ୍ଷେପ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସ୍ ନିଷେଧାଦେଶ ଜାରି କରିଛି। 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ଦିଲ୍ଲୀ ପୁଲିସ୍ କମିଶନର ଅନୁରାଗ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ମିଳନୀ ଆୟୋଜନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଧାରା 163 ଅନୁଯାୟୀ ଏହି ନିଷେଧାଦେଶ ଜାରି କରାଯାଇଛି। ଯେକୌଣସି ପ୍ରକାର ମାନବବିହୀନ ବାୟୁଯାନ, ଉଡ଼ାଣ ସାମଗ୍ରୀ, ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ ଗ୍ଲାଇଡର, ଗରମ ବାୟୁ ଆଧାରିତ ବେଲୁନ୍ ଏବଂ ପାରା ଜମ୍ପିଂ ଆଦି ଏଥିରେ ଅନ୍ତର୍ଭୁକ୍ତ। ନିଷେଧାଦେଶ ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ୍ ଚେତାବନୀ ଦେଇଛି। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ମାନବିକ ସହାୟତା କ୍ଷେତ୍ରକୁ ବ୍ୟାପକ କରିଛି। 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଇତିମଧ୍ୟରେ ନେପାଳକୁ ଯୋଗାଇ ଦିଆଯାଇଛି। ସନ୍ଧାନ ଏବଂ ଉଦ୍ଧାର ତଥା ମୃତଦେହ ଚିହ୍ନଟ କ୍ଷେତ୍ରରେ ସହାୟତା ପାଇଁ 54 ଜଣ ବିଶେଷଜ୍ଞଙ୍କୁ ଭାରତ ସେଠାରେ ନିୟୋଜିତ କରିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ଗତକାଲି କହିଛି, 35 ଟନ୍ ରିଲିଫ୍ ଏବଂ ଉଦ୍ଧାର ସାମଗ୍ରୀ ନେଇ 8ମ ଭାରତୀୟ ବାୟୁସେନା ବିମାନ କାଠମାଣ୍ଡୁରେ ଅବତରଣ କରିଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଭାରତ ବିଭିନ୍ନ ପ୍ରକାର ବୈଷୟିକ ଉପକରଣ ନେପାଳକୁ ପ୍ରଦାନ କରିଛି ବୋଲି ଦୂତାବାସ କହିଛି।

0: ଅନ୍ୟପକ୍ଷରେ ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1377କୁ ବୃଦ୍ଧି ପାଇଛି। 5000ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଚିତୱାନରେ ସର୍ବାଧିକ 364 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ପୂର୍ବ ନବଲ ପରଶୀରେ 228 ଏବଂ ପଶ୍ଚିମ ନବଲ ପରଶୀରେ 222 ଜଣଙ୍କର ପ୍ରାଣହାନୀ ଘଟିଛି। 13600ରୁ ଅଧିକ ଲୋକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇ ସାରିଲାଣି। ଚୀନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ସେ ପାଖରେ 43 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିବ୍ବତ ପଟେ 500ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ସିଡ୍ନୀଠାରେ ଅଷ୍ଟ୍ରେଲୀୟ ଫ୍ଲିଟ୍ କମାଣ୍ଡର ରିୟର ଆଡମିରାଲ ଅନିତା ୱିଲିୟମ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶର ନୌସେନା ମଧ୍ୟରେ ସହଯୋଗ ଏବଂ ଆନ୍ତଃକାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପ୍ରସଙ୍ଗରେ ମତ ବିନିମୟ ହୋଇଥିବା ଭାରତୀୟ ନୌସେନା କହିଛି। ଅଷ୍ଟ୍ରେଲିଆର ଉନ୍ନତ ନୌସେନା ଦକ୍ଷତା ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି। ଆଡମିରାଲ ସ୍ୱାମୀନାଥନ କୁଟାବୁଲ୍ଠାରେ ରୟାଲ ଅଷ୍ଟ୍ରେଲୀୟ ନୌସେନା ଘାଟି ଏବଂ ଭିତ୍ତିଭୂମି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଆଡମିରାଲ ସ୍ୱାମୀନାଥନ ଦ୍ୱିପାକ୍ଷିକ ସାମୁଦ୍ରିକ ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ଉଭୟ ରାଷ୍ଟ୍ରର ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଖେଳ ଖବର। ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଭାରତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜୟ ଦଳ ଭାବେ ସେମିଫାଇନାଲ୍ରେ ପହଞ୍ଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଥାଇଲାଣ୍ଡ ହଂକଂ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାଣିପାଗ। ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସାମ ମେଘାଳୟ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ବିହାର ଝାଡ଼ଖଣ୍ଡ ଛତିଶଗଡ଼ କେରଳ ମାହେ ଏବଂ ଉତ୍ତରାଖଣ୍ଡରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତାର ସହ ଭାରତ ଅଗ୍ରସର ହେଉଛି, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ମାଲେସିଆ ତିମର ଲିସ୍ତେ ଓ ମିଆଁମାର ପ୍ରତିପକ୍ଷଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1373କୁ ବୃଦ୍ଧି। ଏବଂ ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi meets philanthropist Prince Rahim Agha Khan V in New Delhi, discusses partnership in healthcare, rural development, youth and women's empowerment. WHO chief Dr. Tedros Adhanom Ghebreyesus praises India's significant health gains in maternal and child care and non-communicable diseases. Brent crude oil prices continue to trade above $100 per barrel as Iran-US conflict intensifies. Weather Department issues red alert for heavy to very heavy rainfall in Odisha today. And in cricket, India to take on Bangladesh in semi-final of Women's Asia Cup in Dubai this evening. Prime Minister Narendra Modi today met eminent philanthropist Prince Rahim Agha Khan V in New Delhi. In a social media post, Mr. Modi said he fondly recalled the late Agha Khan IV and his enduring contributions to development efforts. The Prime Minister said they discussed ways to further strengthen India's partnership with the Agha Khan Development Network in healthcare, agriculture, rural development, youth and women's empowerment. External Affairs Minister Dr. S. Jaishankar also met eminent philanthropist and 50th Imam of the Ismaili community, Prince Rahim Agha Khan V in New Delhi. In a social media post, Dr. Jaishankar said they discussed the impactful work in social development and heritage preservation by the Agha Khan Development Network and further opportunities in India and abroad.

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ଆନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନୂଆଖାଇ ପାଳନ ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ସରିଆ ଦାନ, ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ, ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ

0: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଅବସରରେ ଆଜି ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥ ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୋକ୍ ଅଲମାରୀଙ୍କ ସହ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପନୀତି ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପରବର୍ତ୍ତୀ ବୈଠକରେ ରାଜ୍ୟର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଏବଂ ଡାଉନ୍ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ସୁଯୋଗ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ କାଉନ୍ସିଲ୍ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ପରିଦର୍ଶନ କରିବେ। ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସର୍କୁଲାର ଇକୋନୋମି ଏବଂ ସ୍ଥାୟୀ ଶିଳ୍ପ ବିକାଶର ସମ୍ଭାବନା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବ୍ୟବସାୟିକ ସୁଯୋଗ, ବଜାର ସଂଯୋଗ ଏବଂ ଓଡ଼ିଶା ୟୁଏଇ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଓଡ଼ିଶାର ବ୍ୟବସାୟୀ ପ୍ରତିନିଧି ଦଳ ସହ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରହିଛି। ଆବୁଧାବିଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ଶିଳ୍ପପତିଙ୍କ ସହ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ 2,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ପ୍ରାୟ 9,00,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ପୂର୍ବରୁ ଆଜି ସମ୍ବଲପୁରସ୍ଥିତ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆ ଧାନ ବା ସରିଆ ଧାନ ପହଞ୍ଚିଛି। ଆସନ୍ତା ମଙ୍ଗଳବାର ଦିନ ନୂଆଖାଇ ପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ମା' ସମଲେଶ୍ୱରୀଙ୍କ ନିକଟରେ ଦିନ 9:40 9:45 ମଧ୍ୟରେ ନବାନ୍ନ ଲାଗି ହେବ। ନୂଆ ଧାନରେ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କଠାରେ ଅର୍ପଣ କରିବାର ବିଧି ରହିଛି। ବର୍ଷର ପ୍ରଥମ ଅମଳ ନୂଆ ଧାନରେ ପ୍ରସ୍ତୁତ ନୈବେଦ୍ୟ ନୂଆଖାଇରେ ଲାଗି କରାଯିବା ସମ୍ପର୍କରେ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।
1: ଦେଖୁନ ଏଇଟା ଧାନ ତ ପହଞ୍ଚିଲା ଏଇଟା ମୋଟ ଟାଇଜ ପହଞ୍ଚିଛେ ହେଲେ ଆମର ବାକି ପୂଜାରୀ ମାନେ ଭାଇ ମାନେ ଅଛନ୍ ତା ଗୋଟେ ଲେଖି ଦିନେ ଦିନ ଭିତରେ ତା ଗୋଟେ ପଲେଇ ଆସବା ଆଉ ଏଇଟା ଧାନ ଏଇଟା ଆସିଲା ଯାଇଛି ଧାନକେ ପହିଲା ଇନୁ ବାଛିବେ ପହିଲା ତାପରେ ଖରାରେ ଶୁଖାଇବା ଛାଲି ବାହାର କରାଇବା ଆଉ ଚାଉଳକେ ଚୁରି କରି ଦୁଇ ଗୁଣ୍ଡ ମହୁ ଦେଇକରି ନୂଆ ଚାଉଳ ବନାହବା ଏଇଟା 15 ପଞ୍ଚମ ଦିନ ଯେନ୍ ଲଗନଟା ବାହାରିଛେ 9:40 ସମ୍ମାନ ଲାଗବା ସେଟା ତାର ଉତ୍ତାରୁ ଫେର ଆମର 500 ଦେବାଦେବୀ ଅଛନ୍ 115 ସେମାନଙ୍କୁ ଲଗାହବା।
0: ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଜ୍ୟପାଳ ବାଘାଯତୀନଙ୍କୁ ଜଣେ ମହାନ୍ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ବର୍ଣ୍ଣନା କରିବା ସହ ତାଙ୍କର ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଏବଂ ମହାନ ତ୍ୟାଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଅନୁଗୁଳ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ର ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଏମ୍ଏଫ୍ ପାଣ୍ଠିର ସଠିକ୍ ବିନିଯୋଗ ମାଧ୍ୟମରେ ଖଣି ଅଧ୍ୟୁଷିତ ଅଞ୍ଚଳର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, କୃଷି, ଗମନାଗମନ, ଭିତ୍ତିଭୂମି ଏବଂ ସ୍ୱଚ୍ଛ ପରିବେଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀ ପ୍ରଧାନ ଅମଲାପଡ଼ାଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଏବଂ ଅନୁଗୁଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସ୍ରେ 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ ନିବାସର ଉଦ୍ଘାଟନ କରିଛନ୍ତି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ଏହି ଦିବସ ପାଳିତ ହୋଇଆସୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ଆତ୍ମହତ୍ୟା ସମାଧାନ ନୁହେଁ, ନିରାଶରେ ଥିବା ଲୋକଙ୍କୁ ଆଶାର ହାତ ବଢ଼ାଇବା ସହିତ ସେମାନଙ୍କ କଥା ଶୁଣିବା ଏବଂ ଜୀବନକୁ ଆଉ ଏକ ସୁଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କ ବାର୍ତ୍ତାରେ କହିଛନ୍ତି ଦୃଢ଼ ମାନସିକ ସଚେତନତା, ସହଜରେ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ ସମ୍ବେଦନଶୀଳ ସାମାଜିକ ସହଯୋଗ ମାଧ୍ୟମରେ ନିରାଶର ମୁହୂର୍ତ୍ତରେ ଅନ୍ୟ

ଓ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ବୌଦ୍ଧ ଜିଲ୍ଲାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ତିନିଦିନିଆ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଗ୍ରାମ୍ୟ ଉନ୍ନୟନ, ସମବାୟ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା। ବୌଦ୍ଧଠାରେ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ପ୍ରଦାନ, ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଆଇନଗତ ସହାୟତା ବ୍ୟବସ୍ଥା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଘରୋଇ ହିଂସାକୁ ରୋକିବା, ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଭୀମବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଧାୟକ ଅଶୋକ ଦାସ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପଞ୍ଚାୟତରେ 300ରୁ ଅଧିକ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚାନ୍ଦିମାଳ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ଆଇନସେବା ପ୍ରାଧିକରଣ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଏସିଡ୍ ପୀଡ଼ିତାଙ୍କ ପାଇଁ ଆଇନସେବା ଯୋଜନା ଓ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ଏସିଡ୍ ପୀଡ଼ିତାଙ୍କ ପାଇଁ ଆଇନର ବିଭିନ୍ନ ଦିଗ, ସରକାରୀ ସହାୟତା, ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡବିଧାନ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ବୈଠକରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମର ବ୍ଲକଭିତ୍ତିକ ଅଗ୍ରଗତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସୁଦୃଢ଼ୀକରଣ, ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନକୁ ଜାତୀୟ ସ୍ତରରେ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2027ର ଶୁଭାରମ୍ଭ ହୋଇଯାଇଛି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ମାଧ୍ୟମରେ ଯୁବକମାନଙ୍କୁ ବିକଶିତ ଭାରତ 2047ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ କହିଛନ୍ତି ଏହି ସଂଳାପ ହେଉଛି ରାଜ୍ୟ ଓ ଦେଶର ଆଗାମୀ ଯୁବନେତାମାନଙ୍କ ପାଇଁ ଖେଳ ପଡ଼ିଆରୁ ସଂସଦ ଏବଂ ଶ୍ରେଣୀଗୃହରୁ ବୋର୍ଡରୁମ୍ ପର୍ଯ୍ୟନ୍ତ ପହଞ୍ଚବାର ଏକ ଦକ୍ଷ ମଞ୍ଚ। ଏହି ଅଭିଯାନକୁ ଅଧିକ ସଫଳ କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ମାଇ ଭାରତ ଏବଂ ଏନ୍ଏସ୍ଏସ୍ ସହିତ ସହବନ୍ଧିତା କରୁଛି। ପ୍ରଥମ ପର୍ଯ୍ୟାୟ ବିକଶିତ ଭାରତ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 27ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ନୂଆଖାଇ ପାଳନ ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ସରିଆ ଧାନ। ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ସରଗମ।

ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲାସୁବ୍ରମଣ୍ୟମ୍। ଆନନ୍ଦ ବକ୍ସିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। କଥାଚିତ୍ର ଏକ ଦୁଜି କେ ଲିଏ।

ସେଶରେ ଶୁଣନ୍ତୁ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ କଥା ଚିତ୍ରରୁ ଏହି ଗୀତଟି ଗାଇଛନ୍ତି କାର୍ତ୍ତିକ, ସଙ୍ଗୀତ ନିଲେଶ ମିଶ୍ରା, କଥା ସଙ୍ଗୀତ ପ୍ରୀତମ, ଗୀତ ରଚନା କରିଛନ୍ତି ନିଲେଶ ମିଶ୍ରା।

0: nearly double to $61 billion by 2035. In 10 years, you are going to see this whole industry double in itself. Our commercial aircraft fleet is around 860 today in the country, and it is projected to triple to roughly 22,050 by 2035. The passenger traffic in India is expected to grow at 8.9% year on year through 2035, which is the fastest for any major economy in the world.
1: Ahead of the BRICS Summit 2026, the Delhi police has imposed a blanket ban on the operation of drones and several other small aerial platforms across the national capital from today till the 14th of this month, citing heightened security concerns. Delhi Police Commissioner Anurag Kumar issued the order as part of enhanced security arrangements for this summit. The restrictions will remain in force until Monday. In Nepal, the death toll from flash floods rose to 1,377 today as rescue teams recovered more bodies, while more than 5,000 people remained missing. The National Disaster Risk Reduction and Management Authority said the highest number of deaths was reported in Chitwan with 364, followed by Navalparasi East with 228 and Navalparasi West with 222. More than 13,600 people have been rescued from affected areas. In cricket, India will take on Bangladesh in the semi-final match of Women's Asia Cup today in Dubai. The match will begin at 8 p.m. IST. And with that, we end this news bulletin.
2: Akashvani Bhavani Patana, Samaya Aparanna 3ta baji 10 minute. ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ବିଜ୍ଞାନିକା। ସମନ୍ୱିତ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:30। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରଚାର କରିବୁ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଦେଶବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ସ୍ପୋର୍ଟସ୍ ସ୍କେନ୍ 8:30। 9:16 ସ୍ପଟଲାଇଟ୍। 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନସାଇଟ୍। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଅବ୍ୟକ୍ତ ରଚନା ପରମେଶ୍ୱର ମୁନ୍ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଭାଓଲିନ୍ ବାଦନ। ଏଥିରେ ଶୁଣିବେ ଏମ୍ ଏସ୍ ଗୋପାଳକୃଷ୍ଣନଙ୍କ ପରିବେଷିତ। ଶ୍ରୋତାବନ୍ଧୁ ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀ ପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆଜି ଶୁଣିବା ଏହାର 13ତମ 69ତମ ଭାଗ।

0: ଜୀବନ ପରେ
1: ଦେଖିଲୁ
2: ବାପା ମୁଁ ପେ କରୁଛି ନୋ ସିଗନାଲ
0: ଏବେ କଣ କରିବ
2: ଫ୍ରି ୱାଇଫାଇ ଅଛି ନା
1: ବୋକା ସୁଧୁରି ଯା
3: ପେମେଣ୍ଟସ ପାଇଁ ନୋ ଓପନ ୱାଇଫାଇ
2: ମାନେ ଫ୍ରଡ୍ କୁ କର ବାଏ ବାଏ
3: ଆରବିଆଇ କହେ
1: କର ସଠିକ ଆରମ୍ଭ ହୁଏ ଫାଇନାନ୍ସିଆଲି ସ୍ମାର୍ଟ
4: QR କୋଡ୍ ସ୍କାନ କରନ୍ତୁ 5000 ର କ୍ୟାଶବ୍ୟାକ୍ ପାଆନ୍ତୁ ବାଃ ଆଜି ବଢିଆ ଦିନ
5: ହସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ
1: RBI କହେ
6: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

ଯୁବବନ୍ଧୁ, ଏବେ ଚାଲନ୍ତୁ ଆମ ବୈଜ୍ଞାନିକର ପରିସରକୁ ପ୍ରବେଶ କରିବା, ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆହୁରି ଭଲ ଭାବରେ ଜାଣିବା। ଏହି ବିଜ୍ଞାନ ହେଉଛି ଜ୍ଞାନର ଏକ ସୁବ୍ୟବସ୍ଥିତ ପ୍ରଣାଳୀ। ଆଲୋଚନା, ପରୀକ୍ଷା, ତର୍ଜମା ଓ ସିଦ୍ଧାନ୍ତ ପ୍ରଦାନ କରିଥାଏ ଏହି ବିଜ୍ଞାନ। ସାଧାରଣ ଭାବରେ କହିବାକୁ ଗଲେ ନିଜ ଜ୍ଞାନରୁ କିଛି ଅଧିକ ଶିଖିବା ହିଁ ହେଉଛି ଏହି ବିଜ୍ଞାନ। ସେହିପରି ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ହେଉଛି କଳାକୌଶଳର ଅଧ୍ୟୟନ। ବିଜ୍ଞାନର ବ୍ୟବହାରିକ ଜ୍ଞାନ ପ୍ରୟୋଗ କରି କୌଣସି ସମସ୍ୟାର ସମାଧାନ ପାଇଁ ଆମେ ଯେଉଁ ନୂଆ ଯନ୍ତ୍ର, ଉପକରଣ ଓ ଉପାୟ ବା କଳାର ଗଠନ କରିଥାଉ, ଜୀବନ ଧାରଣର ମାନକୁ ଉନ୍ନତ କରିଥାଉ, ତାହା ହିଁ ହେଉଛି ପ୍ରଯୁକ୍ତି ବିଦ୍ୟା। ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆମ ମାନବ ସମାଜ ପାଇଁ ଅନେକ କିଛି ଦାନ ରହିଛି। ପ୍ରସ୍ତର ଯୁଗରୁ ବର୍ତ୍ତମାନ ସମୟରେ ପହଞ୍ଚି ପାରିଥିବା ଏହି ମଣିଷର ପଥ ପ୍ରଦର୍ଶକ ହୋଇଛି ଏହି ବିଜ୍ଞାନ। ଏହି ବିଜ୍ଞାନ ଦ୍ୱାରା ହିଁ ସୃଷ୍ଟିର ଆରମ୍ଭର ରହସ୍ୟକୁ ଭେଦ କରିପାରିଛି ଆଜିର ମଣିଷ। ଜଳ, ବାୟୁ, ଆକାଶ, ପୃଥିବୀ, ଅଗ୍ନି ଭଳି ପଞ୍ଚଭୂତକୁ ନିଜ ଆୟତ୍ତରେ କରିପାରିଛି ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ଯୁଗର ମଣିଷ। ନାନା ବ୍ୟାଧି ପାଇଁ ଔଷଧ ଓ ଚିକିତ୍ସାର ମୃତ୍ୟୁ ସଞ୍ଜୀବନୀ ପାଲଟୁଛି ଏହି ବିଜ୍ଞାନ। ଦୁର୍ଗମ ପଥରେ ସୁଗମ ରାସ୍ତାର ନିର୍ମାଣ ଏହି ବିଜ୍ଞାନର ଦାନ। ସାରା ପୃଥିବୀକୁ ଯୋଗାଯୋଗର ମାଧ୍ୟମ ଦେଇଛି। ଅନ୍ଧାରରେ ମହମବତୀ, ଟର୍ଚ୍ଚ, ଲାଇଟ୍ ବଲ୍ ପରି ଆଲୋକିତ କରୁଥିବା ଯନ୍ତ୍ରପାତିକୁ ଆଶୀର୍ବାଦ ଭାବରେ ଦେଇଛି ଏହି ବିଜ୍ଞାନ। ମାନବର କଲ୍ୟାଣ ପାଇଁ, ମାନବ ସମାଜର ଉନ୍ନତି ପାଇଁ, ଏହାର ମାନଦଣ୍ଡକୁ ବଢ଼ାଇବା ପାଇଁ ଏହି ବିଜ୍ଞାନର ଅବଦାନ ଅନେକ ରହିଛି। ଏହା ଆଶୀର୍ବାଦ ଭାବରେ ସଦା ସର୍ବଦା ମାନବ ଜୀବନକୁ ଉନ୍ନତ କରିବାରେ ଲାଗିପଡ଼ିଛି। ହେଲେ ଯୁବବନ୍ଧୁ, ବେଳେବେଳେ ସଠିକ୍ ଭାବରେ ବ୍ୟବହାର ନ ହେଲେ ଏହି ଜ୍ଞାନ ଆମ ପାଇଁ ପାଲଟି ଯାଇଥାଏ ଅଭିଶାପ। ଏଇ ଯେମିତି ଆମ ନିତ୍ୟ ବ୍ୟବହୃତ ପ୍ଲାଷ୍ଟିକ୍ ବା ପଲିଥିନ୍ ମଧ୍ୟ ଏହି ବିଜ୍ଞାନର ସୃଷ୍ଟି। ଏହା ବର୍ତ୍ତମାନ ସମୟରେ ଆମ ପରିବେଶ ପାଇଁ ଏକ ଅଭିଶାପ ପାଲଟି ଯାଇଛି। ଏହି ପଲିଥିନ୍ ବା ପ୍ଲାଷ୍ଟିକ୍ ବର୍ତ୍ତମାନ ସମୟରେ ଜଳବାୟୁ ଓ ମାନବ ସମାଜ ପାଇଁ ଏକ ବଡ଼ ବିପଦ ଭାବରେ ଠିଆ ହୋଇଛି। ଏହା ପରିବେଶକୁ ପ୍ରଦୂଷିତ କରୁଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ଏହାର ସଠିକ୍ ଅଧ୍ୟୟନ ନିହାତି ଆବଶ୍ୟକ। ଏହି ଆବଶ୍ୟକତାକୁ ଧ୍ୟାନରେ ରଖି ବିଶ୍ୱର ଅନେକ ବୈଜ୍ଞାନିକ ଏହା ପ୍ରତି ଗବେଷଣା କରୁଛନ୍ତି, ଏହି ବିପଦର ନିରାକରଣ ପାଇଁ ଚେଷ୍ଟା କରୁଛନ୍ତି। ଏହି ବିଷୟକୁ ଧ୍ୟାନରେ ରଖି ଏହା ଉପରେ ଗବେଷଣା ଆରମ୍ଭ କରିସାରିଛନ୍ତି। ଅନେକ ଯୁବକ ଯୁବତୀ ମଧ୍ୟ ଏହି ବିଷୟକୁ ଧ୍ୟାନରେ ରଖି ଏହା ଉପରେ ଗବେଷଣା ଆରମ୍ଭ କରିସାରିଛନ୍ତି। ହଁ ଯୁବବନ୍ଧୁ, ଆମେ ଯୁବକ ଯୁବତୀ ତ ଆଗାମୀ ଭବିଷ୍ୟତର ଉତ୍ତରଦାୟୀ। ଆମେ ଏହି ମାଡ଼ି ଆସୁଥିବା ବିପଦକୁ ରୋକିପାରିବା। ମାଟିରେ ମିଶୁନଥିବା, ଜଳରେ ମିଶୁନଥିବା ଏହି ପ୍ଲାଷ୍ଟିକ୍ର ବ୍ୟବହାରକୁ କମ୍ କରିପାରିବା। ତେବେ ଯୁବବନ୍ଧୁ, ଆମେ ଆଜିର ଏହି ବୈଜ୍ଞାନିକ

ଅବସରରେ ଏମିତି ଜଣେ ଅତିଥିଙ୍କ ସହ ଭେଟିବା ଯିଏ ଆମକୁ ପ୍ଲାଷ୍ଟିକ୍ ସମ୍ପର୍କରେ ଅନେକ କିଛି କହିପାରିବେ ଓ ଏହାକୁ କେମିତି ଆମେ ରୋକିପାରିବା ଓ କ'ଣ କ'ଣ ସବୁ କାର୍ଯ୍ୟ କରିପାରିବା ସେ ସମ୍ପର୍କରେ ଆମକୁ ଜଣାଇପାରିବେ। ଆଗକୁ ତ ସେହି ଅତିଥିଙ୍କୁ ଭେଟିବା, କିନ୍ତୁ ତା ପୂର୍ବରୁ ଏଠାରେ ନେଇଯିବା ଗୋଟିଏ ଛୋଟ ମନୋରଞ୍ଜନ ଭରା ବିରତି।

0: ଗୀତପରି ପରି ଏବେ ଚାଲନ୍ତୁ ଆମର ବୈଜ୍ଞାନିକା ପରିସରକୁ ଆଉ ଟିକେ ଆଗକୁ ବଢ଼ାଇବା। ଆଜି ସନ୍ଧ୍ୟାରେ କଥା ହେବା ଜଣେ PhD ଛାତ୍ରୀଙ୍କ ସାଥିରେ, ଯିଏ ଗବେଷଣା କରୁଛନ୍ତି ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ, ଯେଉଁ ପଦାର୍ଥଟି ଆମ ପ୍ରକୃତି ଓ ପରିବେଶ ତଥା ମାନବ ସମାଜ ପାଇଁ ବିପଦ ସଙ୍କୁଳ ଅବସ୍ଥା ସୃଷ୍ଟି କରିପାରୁଛି, ସେହି ପଦାର୍ଥ ଉପରେ କଥା ହେବା। ଏହି ସାକ୍ଷାତକାରଟିକୁ ଶୁଣିବା, ଆମ ସହ ଥିବା ଆମ ଯୁବା ଅତିଥିଙ୍କୁ ଜାଣିବା, କେମିତି ଆମ ଆଗାମୀ ବିପଦ ପ୍ଲାଷ୍ଟିକର ନିରାକରଣ ଉପରେ ଗବେଷଣା କରୁଛନ୍ତି ସେ ସମ୍ପର୍କରେ ଜାଣିବା। ଆସନ୍ତୁ ଏହି ସାକ୍ଷାତକାରଟି ଶୁଣିବା। ହାଏ ଭଉଣୀ, ଆପଣଙ୍କୁ ଆମ ବୈଜ୍ଞାନିକାର ପରିସରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ଆମ ସାକ୍ଷାତକାରଟି ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆପଣ ନିଜ ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇ ଦିଅନ୍ତୁ।
1: ମୋ ନାଁ ହେଉଛି ସର୍ବାଣୀ ମହାପାତ୍ର, ମୋ ଘର ଭବାନୀପାଟଣା, ମନ୍ଦାର ବଗିଚାପଡ଼ା।
0: ଆପଣ ଏବେ କ'ଣ କରନ୍ତି?
1: ମୁଁ ଏବେ PhD କରୁଛି KT ୟୁନିଭର୍ସିଟିରେ।
0: ଆପଣ କେଉଁ ବିଷୟରେ PhD କରୁଛନ୍ତି?
1: ମୋର ବ୍ୟାକ୍ଗ୍ରାଉଣ୍ଡ ହେଉଛି କେମିଷ୍ଟ୍ରି, ବଟ୍ ମୋର ରିସର୍ଚ୍ଚ ଟପିକ୍ ହେଲା ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରି। ସୋ ମୁଁ ମାଇକ୍ରୋପ୍ଲାଷ୍ଟିକ ଉପରେ ମୋର ରିସର୍ଚ୍ଚ କରୁଛି। ମୋର ରିସର୍ଚ୍ଚ ଟପିକ୍ ହେଲା ମାଇକ୍ରୋପ୍ଲାଷ୍ଟିକ ଇନ୍ ଦ ଏନ୍ଭାୟରମେଣ୍ଟ।
0: ଆପଣ ଏହି ରସାୟନ ବିଜ୍ଞାନରେ PhD କରିବା ପାଇଁ କେବେଠାରୁ ମନସ୍ଥ କଲେ?
1: ମୋର ଯେତେବେଳେ +2 ଥିଲା ସେତେବେଳେ ମୋର ଆକ୍ଚୁଆଲି କ'ଣ ହେଇଥିଲା କି, 2 ମାସ, ଆପଣ ଜାଣିଥିବେ +2 ଟାଇମ୍ରେ ଆମର ଗୋଟେ ଗୋଟେ ମିନିଟ୍ ଗୋଟେ ଗୋଟେ ଦିନ ବହୁତ ଇମ୍ପୋର୍ଟାଣ୍ଟ ଥାଏ। ବଟ୍ ସେ ଟାଇମ୍ରେ ମୋତେ ଯେତେବେଳେ ଜଣ୍ଡିସ୍ ହେଇଥିଲା ତ ମୋର 2-3 ମନ୍ଥସ୍ ଏମିତି ୱେଷ୍ଟ ହେଇଯାଇଥିଲା। ତ ମୁଁ ସେତେବେଳେ ସେଇ ମୋର ଦେହ ଖରାପ ଟାଇମ୍ରେ ମୁଁ ଜଣ୍ଡିସ୍ ଉପରେ ପଢ଼ିବା ପାଇଁ ଟ୍ରାଏ କଲି। ତ ସେତେବେଳେ ମୁଁ ଜାଣିଲି ଯେ ଫୁଡ୍ ଆଉ ୱାଟର୍ କଣ୍ଟାମିନେସନ୍ ଦ୍ୱାରା ଆମ ବଡିରେ ଜଣ୍ଡିସ୍ ହେଇଥାଏ। ତ ମୁଁ ସେ ଟାଇମ୍ରୁ ଆଉ ମୋର ଆକ୍ଚୁଆଲି ଏନ୍ଭାୟରମେଣ୍ଟାଲ ଉପରେ କିଛି ଗୋଟେ କରିବାର ବହୁତ ଇଚ୍ଛା ଥିଲା। ଏନ୍ଭାୟରମେଣ୍ଟକୁ ଯେମିତି କିଛି ଗୋଟେ ହେଲ୍ପ ହେଇପାରିବ ସେ ଉପରେ କିଛି ଗୋଟେ ରିସର୍ଚ୍ଚ କରିବାର ମୋର ଷ୍ଟାର୍ଟିଂରୁ ଇଚ୍ଛା ଥିଲା, ଯେବେଠୁ ମୁଁ ସାଇନ୍ସ ନେଇଥିଲି ମୋର +2 ଟାଇମ୍ରେ। ତାପରେ କେମିଷ୍ଟ୍ରି ଉପରେ ମୋର ଇଣ୍ଟରେଷ୍ଟ ଥିଲା, ଯେହେତୁ ମୁଁ BSc କେମିଷ୍ଟ୍ରି ନେଇଥିଲି। ଦେନ୍ ମୋର ଉତ୍କଳ ୟୁନିଭର୍ସିଟିରେ ମାଷ୍ଟର୍ସ ଥିଲା ତ ମୁଁ ସେଇଠି ମୋର ଗୋଟେ ପେପର୍ ଥିଲା ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରି। ତ ସେଇଠି ମୋ ଇଣ୍ଟରେଷ୍ଟ ଆସିଲା ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରି ଉପରେ। ଦେନ୍ ଆମେ ଜାଣିଛୁ ପ୍ଲାଷ୍ଟିକ କେତେ ହାର୍ମଫୁଲ୍ ଆମର ଏନ୍ଭାୟରମେଣ୍ଟ ପାଇଁ। ତ ମୁଁ ଯେତେବେଳେ KT ୟୁନିଭର୍ସିଟିରେ PhD ଆପ୍ଲାଏ କଲି, ମୁଁ ଜାଣିଥିଲି KT ୟୁନିଭର୍ସିଟିରେ ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରି ବହୁତ ଭଲସେ ରିସର୍ଚ୍ଚ ହୁଏ, ତାଙ୍କର ବହୁତ ଫ୍ୟାସିଲିଟିଜ୍ ଅଛି ବହୁତ ଭଲ। ତ ମୁଁ ସେଇ ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରିରେ ଆଉ ପ୍ଲାଷ୍ଟିକକୁ ନେଇକରି କିଛି ଗୋଟେ ରିସର୍ଚ୍ଚ କରିବା ପାଇଁ ଚାହିଁଲି। ମୋ ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି, ସେ ଗୋଟେ ରିନାଉଣ୍ଡ ପ୍ରଫେସର ଏନ୍ଭାୟରମେଣ୍ଟାଲ କେମିଷ୍ଟ୍ରି, ଏନ୍ଭାୟରମେଣ୍ଟାଲ ୱାର୍କ ପାଇଁ, ରିସର୍ଚ୍ଚ ପାଇଁ।

0: ଙ୍କର ବହୁତ ପେପର୍ସ ଅଛି, ବହୁତ ତାଙ୍କେ କାମ କରିଛନ୍ତି, ଯେହେତୁ ମୁଁ ତାଙ୍କ ଅଣ୍ଡରରେ ମୋର ମାଇକ୍ରୋପ୍ଲାଷ୍ଟିକ୍ ରିସର୍ଚ୍ଚଟା ଏବେ କଣ୍ଟିନ୍ୟୁ କରୁଛି।
1: ପ୍ଲାଷ୍ଟିକ୍ ସମ୍ପର୍କରେ ତ ଅଳ୍ପ ବହୁତ ଆମେ ସମସ୍ତେ ଜାଣିଛୁ ଭଉଣୀ, କିନ୍ତୁ ଆପଣ ଯେଉଁ କହିଲେ ମାଇକ୍ରୋପ୍ଲାଷ୍ଟିକ୍, ଏହା ପୂରାପୂରି ଏକ ନୂଆ ଶବ୍ଦ, ତେଣୁ ଏହାର ପରିଭାଷା ଉପରେ ଟିକିଏ ଆଲୋକପାତ କରିଦିଅନ୍ତୁ।
0: ପ୍ଲାଷ୍ଟିକ୍ ଜାଣିଥିବେ ଆପଣ, ପ୍ଲାଷ୍ଟିକ୍ ଯେତେବେଳେ ୟୁଜ୍ ହେଲା ପରେ ଧୀରେ ଧୀରେ ଡିଗ୍ରେଡ୍ ହୁଏ, ସେ ଟୁ ଟାଇପ୍ ଅଫ୍ ମାଇକ୍ରୋପ୍ଲାଷ୍ଟିକ୍ ହେଇଯାଏ। ଫାର୍ଷ୍ଟ ହେଲା ପ୍ରାଇମେରୀ ମାଇକ୍ରୋପ୍ଲାଷ୍ଟିକ୍, ଆଉ ସେକେଣ୍ଡ ସେକେଣ୍ଡାରୀ ମାଇକ୍ରୋପ୍ଲାଷ୍ଟିକ୍। ତ ପ୍ରାଇମେରୀ ମାଇକ୍ରୋପ୍ଲାଷ୍ଟିକ୍ ଆମେ ଦେଖିପାରିବା ଆଖିରେ, ଯେଉଁଟା ବେଶୀ ଛୋଟ ନାହିଁ, ଏନ୍ଭାୟରମେଣ୍ଟରେ ପ୍ରେଜେଣ୍ଟ ଅଛି। ଯେଉଁ ଆମର ସେକେଣ୍ଡାରୀ ମାଇକ୍ରୋପ୍ଲାଷ୍ଟିକ୍, ସେଟା ହେଲା ଆମର ବଡ଼ ମାଇକ୍ରୋପ୍ଲାଷ୍ଟିକ୍କୁ ଧୀରେ ଧୀରେ ଡିଗ୍ରେଡ୍ କରିକି ସେ ସେକେଣ୍ଡାରୀ ହୁଏ। ମାଇକ୍ରୋପ୍ଲାଷ୍ଟିକ୍ ଯଦି ଆମେ ମୁଁ ମେଜରମେଣ୍ଟ କହିବି, 5 mm ଟୁ 1 μm ଭିତରେ ଥାଏ, ଆଉ ଦେନ୍ ତା ତଳକୁ ଯଦି ଆସୁଛି ଆମେ ତାକୁ ନେନୋପ୍ଲାଷ୍ଟିକ୍ ବୋଲି କହିବା। ସେଟା ବିଲକୁଲ ଆମେ ଆଖିରେ ଦେଖିପାରିବାନି, ଆଉ ସେଟା ଇଭେନ୍ ମୋର ହାର୍ମଫୁଲ ଆମର ଏନ୍ଭାୟରମେଣ୍ଟ ପାଇଁ।
1: ତେବେ ଏଇ ମାଇକ୍ରୋପ୍ଲାଷ୍ଟିକ୍ ଆମ ପାଇଁ କେତେ କ୍ଷତିକାରକ ସେ ସମ୍ପର୍କରେ ତ ଆଗକୁ ଜାଣିବା, ହେଲେ ତା ପୂର୍ବରୁ କେବଳ ପ୍ଲାଷ୍ଟିକ୍ ଯେଉଁ ରହୁଛି, କେବଳ ପ୍ଲାଷ୍ଟିକ୍ର ୟୁଜ୍ ବା ପଲିଥିନ୍ର ୟୁଜ୍ ଯେଉଁ ଆମମାନେ କରୁଛୁ, ସେଇଟା ଆମ ପରିବେଶ ପାଇଁ ଆମ ପାଇଁ କେତେ କ୍ଷତିକାରକ ସେ ଉପରେ ଟିକେ ଧାରଣା ଦିଅନ୍ତୁ।
0: ପ୍ଲାଷ୍ଟିକ୍ ଆମର 1860ରୁ ମାନେ 19th century ଆମେ ୟୁଜ୍ କରିଆସୁଛୁ ଆମର ପ୍ଲାଷ୍ଟିକ୍କୁ। ସମସ୍ତେ ଜାଣିଛନ୍ତି ପ୍ଲାଷ୍ଟିକ୍ ଗୋଟେ ୱଣ୍ଡର ମେଟେରିଆଲ୍ ବୋଲି କୁହାଯାଏ, ବଟ୍ ଏଇ ୱଣ୍ଡର ମେଟେରିଆଲ୍ ଏବେ ଯେଉଁ ବଢ଼ିକି ଆମର ଏତେ ୟୁଜ୍ରେ ଆସୁଛି, ଆମେ ସବୁ ଜିନିଷରେ ଆମର ପ୍ଲାଷ୍ଟିକ୍ ୟୁଜ୍ କରୁଛୁ, ସେଇଟା ହେଲା ବହୁତ ହାର୍ମଫୁଲ। ସେଇଟା ଆମେ ଯେତେବେଳେ ଆମର ରିସାଇକଲ୍ ହେଉନି ଠିକ୍ ଭାବରେ, ଆମେ ଆମର 3R ପ୍ରୋସେସ୍ ଅଛି, ରିସାଇକଲ୍, ରିୟୁଜ୍ ଆଉ ରିଡ୍ୟୁସ୍। ଯଦି ଆମେ ଏଇ 3R ପ୍ରୋସେସ୍ ଫଲୋ କରୁନୁ, ଦେନ୍ ଆମର ପ୍ଲାଷ୍ଟିକ୍ ଏନ୍ଭାୟରମେଣ୍ଟରେ ଏମିତି ଭାବରେ ବଢ଼ିଗଲାଣି, ତାକୁ କଣ୍ଟ୍ରୋଲ କରିବାଟା ଇଭେନ୍ ମୋର୍ ଡିଫିକଲ୍ଟ ହେଇଗଲାଣି, ଯେଉଁଟାକି ଆମର ଡିଗ୍ରେଡ୍ ହେଇ ମୁଁ ମୋର ରିସର୍ଚ୍ଚ ଯାହା ମାଇକ୍ରୋପ୍ଲାଷ୍ଟିକ୍ ହେଉଛି, ନାନୋପ୍ଲାଷ୍ଟିକ୍ ହେଉଛି, ସେଇଟା ଆମକୁ ରିଡ୍ୟୁସ୍ କରିବାର ଆଉ ତାକୁ ରିସାଇକଲ୍ କରିବାର ବହୁତ ଡିଫିକଲ୍ଟ।
1: ବର୍ତ୍ତମାନ ସମୟରେ ପଲିଥିନ୍ ଆମ ଜୀବନ ସହ ଏମିତି ଯୋଡ଼ି ହେଇଗଲାଣି ଯେ ତାହାକୁ ଆମେ ଆମଠୁ ଅଲଗା କରିବା ପାଇଁ ଏବେ ତ ଗୋଟିଏ ଥର ସମ୍ଭବ ନୁହେଁ, କିନ୍ତୁ ତା ପାଇଁ ଧୀରେ ଧୀରେ ଧୀରେ ଧୀରେ କିଛି ପଦକ୍ଷେପ ନେବାକୁ ପଡ଼ିବ। ସେ ସମ୍ପର୍କରେ କ'ଣ କହିବାକୁ ଚାହିଁବେ?
0: ଏବେ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମର ଜିରୋ ପ୍ଲାଷ୍ଟିକ୍ ମୁଭମେଣ୍ଟ। ଏଇ ଜିରୋ ପ୍ଲାଷ୍ଟିକ୍ ମୁଭମେଣ୍ଟ ଗୋଟେ ବହୁତ ବଡ଼ ଇନିସିଏଟିଭ ଆମ ପ୍ଲାଷ୍ଟିକ୍ କଣ୍ଟ୍ରୋଲ ପାଇଁ। ଲୋକ ଏଇ ପ୍ଲାଷ୍ଟିକ୍ ମୁଭମେଣ୍ଟକୁ ଫଲୋ କରିକି ଆମେ ଆମର ଏଇ ପ୍ଲାଷ୍ଟିକ୍ ୟୁଜ୍କୁ କଣ୍ଟ୍ରୋଲ କରିପାରିବା। ସେଇଟା ହିଁ ଗୋଟେ ଜିନିଷ, ଗୋଟେ ୱେ ପ୍ଲାଷ୍ଟିକ୍ କଣ୍ଟ୍ରୋଲ ପାଇଁ।
1: ଆମ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଜିରୋ ପ୍ଲାଷ୍ଟିକ୍ ମୁଭମେଣ୍ଟ ଆରମ୍ଭ କରିଛନ୍ତି, ଆଉ ତା ପାଇଁ ସେ କହୁଛନ୍ତି ଯେ ଆମେ ଯେତେରୁ ଯେତେ କମ୍ ହେଇପାରିବ ପ୍ଲାଷ୍ଟିକ୍ର ବ୍ୟବହାର ଆମେ କମ୍ କରିଦେବା, ବା ପ୍ଲାଷ୍ଟିକ୍ର ବ୍ୟବହାରକୁ ପୁରା ପୁରି ଛାଡ଼ିଦେବା। ତ ଯଦି ଏହି ପ୍ଲାଷ୍ଟିକ୍ର ବ୍ୟବହାର ଏମିତି ହିଁ ଚାଲି ରହିବ ଆଉ ତାହା ବନ୍ଦ ନ ହୁଏ, ତେବେ କ'ଣ ହେବ?
0: ପ୍ଲାଷ୍ଟିକ୍ ଯେତେ ଆମ ପାଇଁ ୟୁଜ୍ଫୁଲ୍ ସେତିକି ହାର୍ମଫୁଲ୍, ମୁଁ ବାରମ୍ବାର କହୁଛି। ଯେତେବେଳେ ପ୍ଲାଷ୍ଟିକ୍ ଆମର ଡିଗ୍ରେଡ୍ ହେଇକି ମାଇକ୍ରୋପ୍ଲାଷ୍ଟିକ୍ ହେଇଯାଉଛି, ଆମେ ତାକୁ ଆଖିରେ ଦେଖିପାରୁନୁ, ଯେଉଁଟାକି ପାଣିରେ, ମାଟିରେ, ଆଉ ଇଭେନ୍ ଏବେ ଆମର ଏୟାର୍ରେ ବି ପ୍ରେଜେଣ୍ଟ ଅଛି, ଯାହା ଆପଣ ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ବି ଆମ ଇନହେଲେସନ୍ ଦ୍ୱାରା ଆମର ବଡ଼ିକୁ ଯାଉଛି ମାଇକ୍ରୋପ୍ଲାଷ୍ଟିକ୍। ତ ଯେତେବେଳେ ବଡ଼ିକୁ ଏମିତି ଇନଡାଇରେକ୍ଟ ୱେରେ ଆମର ଯେମିତି ମାଇକ୍ରୋପ୍ଲାଷ୍ଟିକ୍ ଯାଉଛି ଫୁଡ଼୍ରୁ, ୱାଟର୍ରୁ, ତ ସେଇଟା କ'ଣ ହେଉଛି ଆମ ବଡ଼ିରେ ବହୁତ ଡିଜିଜ୍ କ୍ରିଏଟ୍ କରୁଛି, ଅକ୍ସିଡେଟିଭ୍ ଷ୍ଟ୍ରେସ୍, ଆମର ହାର୍ଟ ଡିଜିଜେସ୍, ଲଙ୍ଗସ୍ ଡିଜିଜେସ୍, ରିପ୍ରଡକ୍ସନ୍ ହେଲ୍ଥକୁ ଆମର ହାର୍ମ କରୁଛି, ବହୁତ କିଛି ଆମର ହେଲ୍ଥ ପ୍ରୋବ୍ଲେମ୍ କରୁଛି ମାଇକ୍ରୋପ୍ଲାଷ୍ଟିକ୍। ସୋ ଆମକୁ ଏଇଟାକୁ ରିସାଇକଲ୍ କରିବାର ମାନେ ରିଡ୍ୟୁସ୍ କରିବାର ବହୁତ ଇମ୍ପୋର୍ଟାଣ୍ଟ।
1: ତେବେ ଆପଣ ତ କହିଦେଲେ ମାଇକ୍ରୋପ୍ଲାଷ୍ଟିକ୍ କ'ଣ ଆଉ କେମିତି ଆମକୁ ତାହା କ୍ଷତି ପହଞ୍ଚାଉଛି, ତେବେ ଆମେ ଏବେ ଜାଣିବାକୁ ଚାହିଁବୁ ଯେ ଏଇ ମାଇକ୍ରୋପ୍ଲାଷ୍ଟିକ୍ର ଯେଉଁ ଆପଣ ଅଧ୍ୟୟନ କରନ୍ତି, ତା ଉପରେ ଯେଉଁ ଗବେଷଣା କରନ୍ତି, ତାହାର କିପରି ପ୍ରକ୍ରିୟା ଥାଏ ଆଉ କେମିତି କରନ୍ତି ସେସବୁ?
0: ମୋର ରିସର୍ଚ୍ଚ ଟପିକ୍ ମାଇକ୍ରୋପ୍ଲାଷ୍ଟିକ୍ ଆମର ରିଭର୍ ୱାଟର୍ ଉପରେ ଅଛି। ସୋ ମୁଁ ରିଭର୍ ୱାଟର୍ ଆଉ ତାର ସେଡିମେଣ୍ଟ, ସଏଲ୍ ସବୁ ଆମେ ସାମ୍ପଲିଂ କରିକି ଆଣୁ, ସେଇ ସାମ୍ପଲ୍ ଗୁଡ଼ାକୁ ମୁଁ ତାପରେ ଆଇଡେଣ୍ଟିଫାଏ କରେ କି ମାଇକ୍ରୋପ୍ଲାଷ୍ଟିକ୍ ପ୍ରେଜେଣ୍ଟ ଅଛି ନା ନାହିଁ, କି କେତେ ଆମାଉଣ୍ଟରେ ପ୍ରେଜେଣ୍ଟ ଅଛି, କେଉଁ କଲର୍ରେ ଅଛି, ତାର କେଉଁ ପଲିମର୍ ସେ ରେ ପ୍ରେଜେଣ୍ଟ ହେଉଛି ଆମର ରିଭର୍ ୱାଟର୍ରେ। ତ ଏଇଟା ହେଉଛି ମୋର ଏବେ ବେସିକ୍ ମୁଁ କରୁଛି, ଫାର୍ଷ୍ଟ ମାଇକ୍ରୋପ୍ଲାଷ୍ଟିକ୍ର କେତେ ଆମାଉଣ୍ଟ ମାନେ କ୍ୱାଣ୍ଟିଫିକେସନ୍ କରୁଛି। ଆଫ୍ଟର୍ ଦ୍ୟାଟ୍ ମୋର ଏଇଟା ବି ଇଣ୍ଟରେଷ୍ଟ ଅଛି ଯେ ମୁଁ ମାଇକ୍ରୋପ୍ଲାଷ୍ଟିକ୍କୁ କେମିତି ରିମୁଭ୍ କରାଯାଇପାରିବ ଏନ୍ଭାୟରମେଣ୍ଟରୁ। ମୋର ଏଇ ଷ୍ଟେପ୍ କମ୍ପ୍ଲିଟ୍ ହେଲା ପରେ, ଫାର୍ଷ୍ଟ ଷ୍ଟେପ୍ କମ୍ପ୍ଲିଟ୍ ହେଲା ପରେ ମୁଁ ଦେନ୍ ନେକ୍ସଟ ଷ୍ଟେପ୍କୁ ଯିବି, ଯେଉଁଟାକି ରିମୁଭାଲ୍ ଷ୍ଟେପ୍ ୟା ମିଟିଗେସନ୍ ଷ୍ଟେପ୍ କହିପାରିବେ। ମାଇକ୍ରୋପ୍ଲାଷ୍ଟିକ୍ ଏନ୍ଭାୟରମେଣ୍ଟରୁ କେମିତି ରିମୁଭ୍ ହୋଇପାରିବ, ତା ପାଇଁ ବହୁତ ଗୁଡ଼ାଏ ରିସର୍ଚ୍ଚ ପେପର୍ ମୁଁ ପଢ଼ୁଛି, ଆଉ ଫର୍ଦର ଏହି କାମ ଉପରେ ମୋର କରିବାର ଇଣ୍ଟରେଷ୍ଟ ଅଛି।
1: ଆପଣ ନିଜ ଏତେ ଦିନର ଅଧ୍ୟୟନ ଭିତରେ ଏମିତି କୌଣସି ରିସର୍ଚ୍ଚ ପେପର୍ ପଢ଼ିଛନ୍ତି କି?

0: ଯେଉଁଠି ମାଇକ୍ରୋପ୍ଲାଷ୍ଟିକ୍ ସମ୍ପର୍କରେ ଆହୁରି ଅଧିକ ଜାଣିବାକୁ ପାଇଛନ୍ତି, ଆଉ ଏହା କେମିତି କ୍ଷତି କରୁଛି ଆମ ପରିବେଶକୁ, ଆମର ଆଖପାଖର ଅଞ୍ଚଳକୁ, ଆଉ ଆମ ଶରୀରକୁ କେମିତି ଭାବେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଆପଣ କ'ଣ ଅଧ୍ୟୟନ କରିଛନ୍ତି?
1: ହଁ, ସେମିତି ବହୁତଟି ପେପର ଅଛି, ବହୁତ ଗୁଡ଼ିଏ ପେପର ମୁଁ ପଢ଼ିଛି, ରିସର୍ଚ୍ଚ କରାହେଇଛି, ଯେଉଁ ଉପରେ ଇଭେନ୍ ଆମର ଯେଉଁ ସ୍ପେସିଫିକ୍ ଓସେନ୍ ସେଇଠି ବି ମାଇକ୍ରୋପ୍ଲାଷ୍ଟିକ୍ର ଗୋଟେ ବହୁତ ବଡ଼ ଆମାଉଣ୍ଟରେ ପାଇଯାଇଛି। 1800 ପ୍ଲାଷ୍ଟିକ୍ ପିସେସ୍ ପର୍ ସ୍କୋୟାର କିଲୋମିଟରରେ ସେମାନେ ଖୋଜିକି ପାଇଛନ୍ତି, ରିସର୍ଚ୍ଚ କରିଛନ୍ତି। ତ ଏଇଟା ଗୋଟେ ବହୁତ ବଡ଼ ହାର୍ମଫୁଲ୍ ଜିନିଷ ଯେଉଁଟା ଆମେ ଶୁଣିବାକୁ ପାଉଛୁ, ଗୋଟେ ଥ୍ରେଟ୍ ଆମର ହ୍ୟୁମାନ୍ ବିଙ୍ଗ ପାଇଁ, ସମସ୍ତଙ୍କ ପାଇଁ, ସବୁ ଲିଭିଙ୍ଗ ଥିଙ୍ଗସ୍ ପାଇଁ, ଯେ ଏତେ ବଡ଼ ଆମାଉଣ୍ଟରେ ପ୍ଲାଷ୍ଟିକ୍ ଯଦି ଆମର ଓସେନ୍ରେ ପ୍ରେଜେଣ୍ଟ ଅଛି, ତ ସେ କ'ଣ ହୁଏ, ଗୋଟେ ଯଦି ଗୋଟେ ୱାଟର୍ ବଡ଼ିରେ ପ୍ଲାଷ୍ଟିକ୍ ପଳାଇ ଆସିଲା, ସେ ଟ୍ରାନ୍ସଫର୍ ହେଇଯାଏ ଡିଫରେଣ୍ଟ ୱାଟର୍ ବଡ଼ିଜ୍କୁ, ମାଟିକୁ, ଏୟାର୍ସକୁ, ସବୁ ଜିନିଷକୁ। ଧୀରେ ଧୀରେ ସେଇଟା ଯେତେବେଳେ ହ୍ୟୁମାନ୍ କନ୍ଜପ୍ସନ୍ କରନ୍ତି, ପାଣି ବା ଫୁଡ଼୍ ହେଇଗଲା, ସେ ଧୀରେ ଧୀରେ ହାୟର୍ ଟ୍ରପିକ୍ ଲେବଲ୍କୁ ବି ବଢ଼େ।
0: ଆପଣ ଏବେ ଯେମିତି କହିଲେ, ପ୍ରାୟତଃ ସବୁ ଇକୋସିଷ୍ଟମ୍ରେ ଏବେ ମାଇକ୍ରୋପ୍ଲାଷ୍ଟିକ୍ ଦେଖିବାକୁ ମିଳୁଛି, ତେବେ ଏଇ ମାଇକ୍ରୋପ୍ଲାଷ୍ଟିକ୍ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ କେଉଁ ଅଞ୍ଚଳରେ ହୁଅନ୍ତି ଆଉ କେଉଁମାନେ ହୁଅନ୍ତି?
1: ଦେଖନ୍ତୁ, ମାଇକ୍ରୋପ୍ଲାଷ୍ଟିକ୍ ମାନେ ପ୍ଲାଷ୍ଟିକ୍ରୁ ହିଁ ଆସୁଛି। ପ୍ଲାଷ୍ଟିକ୍ ସବୁଠୁ ବେଶୀ ୟୁଜ୍ ହୁଏ ଆମର ଅର୍ବାନ୍ ଏରିଆଜ୍ରେ, ଯେଉଁଠି ବେଶୀ ଆମର କ'ଣ ଅଛନ୍ତି, ଇଣ୍ଡଷ୍ଟ୍ରିଜ୍ ଅଛି, ଯେଉଁଠି ଲୋକମାନେ ରହୁଛନ୍ତି, ତାଙ୍କର ଡେଲି ୟୁଜ୍ କରୁଛନ୍ତି, ସାମାନ ୟୁଜ୍ କରୁଛନ୍ତି, ପ୍ଲାଷ୍ଟିକ୍ ୟୁଜ୍ ଯେଉଁଠି ବେଶୀ ଅଛି, ସେଇଠୁ ହିଁ ପ୍ଲାଷ୍ଟିକ୍ଟା ରିଲିଜ୍ ହୁଏ। ଆଉ ଯେତେବେଳେ ଆମେ ଠିକ୍ ଜାଗାରେ ପ୍ଲାଷ୍ଟିକ୍ଟା ଡମ୍ପ କରୁନୁ, ଆମେ ଆମର ଗାର୍ବେଜ୍ ଯେତେବେଳେ ଡମ୍ପ କରୁ, ସେଠି ବହୁତ ପ୍ଲାଷ୍ଟିକ୍ସ ଥାଏ, ତ ସେଇଟା ଆମେ ଯଦି ଠିକ୍ ଜାଗାରେ ତାକୁ ଡମ୍ପ କରୁନୁ, ଆଉ ଆମେ ଏମିତି ପାଣିରେ ଛାଡ଼ୁଛୁ, ଯେତେବେଳେ ଆମେ ମାଟିରେ ଛାଡ଼ି ଦେଉଛୁ, ଏମିତି ପକାଉଛୁ, ଯେଉଁଟା ଆମର ସ୍ୱଚ୍ଛ ଭାରତ ଅଭିଯାନକୁ ଫଲୋ ବି କରୁନି ଆମେ, ଏପଟେ ସେପଟେ ସବୁ ଯେତେବେଳେ ଆମେ ଗାର୍ବେଜ୍ ପକାଉଛୁ, ସେ କ'ଣ ହୁଏ, ଧୀରେ ଧୀରେ ସେଇଠି ମାଟିରେ ମିଶିଯାଏ, ଆଇଦର ନହେଲେ ସେ ଧୀରେ ଧୀରେ ପାଣିକୁ ପଳାଏ। ତ ସେତେବେଳେ କ'ଣ ହୁଏ, ଯେତେବେଳେ ପାଣିରେ ମିଶିଯାଏ ଆଉ ମାଟିରେ ମିଶିଯାଏ ପ୍ଲାଷ୍ଟିକ୍, ଆଉ ଡିଗ୍ରେଡ୍ ହେଇଯାଏ, ସେ ଧୀରେ ଧୀରେ ସବୁ ଏରିଆଜ୍କୁ କଣ୍ଟାମିନେଟ୍ କରିଦିଏ। ଇଭେନ୍ ଏୟାର୍ରେ ବି ଆମର ମାଇକ୍ରୋପ୍ଲାଷ୍ଟିକ୍, ଇଭେନ୍ ନେନୋପ୍ଲାଷ୍ଟିକ୍ ବି ଅଛି। ଏବେ ବସିଛନ୍ତି ଆଉ ଆପଣ ନିଶ୍ୱାସ ନେଉଛନ୍ତି, ସେ ନିଶ୍ୱାସରେ ବି ଆପଣଙ୍କର ଗୋଟେ ଗୋଟେ ପାର୍ଟିକଲ୍ସ ନେନୋପ୍ଲାଷ୍ଟିକ୍ର ଯାଉଛି।
0: ତେବେ ଏମିତି କ'ଣ ଅଛି ଯେଉଁଥିରେ ଆମେ ଏହି ମାଇକ୍ରୋପ୍ଲାଷ୍ଟିକ୍ରୁ ବଞ୍ଚିପାରିବା?
1: ମାଇକ୍ରୋପ୍ଲାଷ୍ଟିକ୍ରୁ ବଞ୍ଚିପାରିବା ସେଇଟା ଏବେ ରିସର୍ଚ୍ଚ ବହୁତ ଚାଲିଛି, ଏଇଟା ଗୋଟେ ସ୍ଲୋ ପ୍ରୋସେସ୍। ତ ଧୀରେ ଧୀରେ ଆମେ ଯେତେବେଳେ ପ୍ଲାଷ୍ଟିକ୍କୁ ରିଡ୍ୟୁସ୍ କରିଦେବା, ବହୁତ କନ୍ସପ୍ସନ୍ ତା'ର ରିଡ୍ୟୁସ୍ ହେଇଯିବ, ସେଇଟା ଗୋଟେ ଓନ୍ଲି ୱେ। ଆଉ ତାପରେ ଏବେ ଡିଗ୍ରେଡେସନ୍ ମାଇକ୍ରୋପ୍ଲାଷ୍ଟିକ୍ର ବି ବହୁତ ରିସର୍ଚ୍ଚ ଚାଲିଛି, ତ ସେଇଟା ଧୀରେ ଧୀରେ ସ୍ଲୋ ପ୍ରୋସେସ୍ରେ ଆମର ମେ ବି ହେଇପାରେ, ରିମୁଭାଲ୍ ଅଫ୍ ମାଇକ୍ରୋପ୍ଲାଷ୍ଟିକ୍ କି ପ୍ଲାଷ୍ଟିକ୍ ଆପଣ କହିପାରିବେ। ମେନ୍ ମୁଁ କହିବି ଯେ ରିଡ୍ୟୁସ୍ କର, ଯେତିକି ପ୍ଲାଷ୍ଟିକ୍ ୟୁଜ୍ ହେଉଛି ଆପଣ ନୋ କହିବାଟା ଶିଖନ୍ତୁ, ଯେତିକି କମ୍ ହେଇପାରିବ ସେତିକି ପ୍ଲାଷ୍ଟିକ୍ ୟୁଜ୍ କରନ୍ତୁ, ତାକୁ ରିସାଇକେଲ୍ କରନ୍ତୁ, ରିୟୁଜ୍ କରନ୍ତୁ, ବାସ୍ ସେତିକି ଆପଣ ଯଦି ଫଲୋ କରିବେ, ଦେନ୍ ଆମର ପ୍ଲାଷ୍ଟିକ୍ କନ୍ସପ୍ସନ୍ଟା କମେଇଦେଲେ ଆମର ପ୍ଲାଷ୍ଟିକ୍ଟା ଦୂର ହେବ।
0: ପ୍ରଥମେ ପ୍ଲାଷ୍ଟିକ୍ର ବ୍ୟବହାର ଯେତେବେଳେ ଆରମ୍ଭ ହୋଇଥିଲା, ସେ ସମୟରେ ଦେଖାଗଲା ଯେ କାଚ, କାଠ ବା କାଗଜ ଏସବୁ ଛଡ଼ା ଆମେ ପ୍ଲାଷ୍ଟିକ୍ଟି ବହୁତ ସହଜରେ ପାଇପାରୁଛୁ, ଆଉ କମ୍ ପଇସା ଖର୍ଚ୍ଚ କରି ମଧ୍ୟ ସେଇଟା ପାଇପାରୁଛୁ, ତ ଲୋକମାନେ ସେଇଟା ବ୍ୟବହାର କରିବା ଆରମ୍ଭ କଲେ। ତେବେ ଏଇ ପ୍ଲାଷ୍ଟିକ୍ ଆଜି ଆମ ପାଇଁ ଏତେ କ୍ଷତିକାରକ ହୋଇସାରିଲାଣି, ତ ଏଇ ପ୍ଲାଷ୍ଟିକ୍ ଯେଉଁ ତିଆରି ହେଇଥିବା ବିଜ୍ଞାନ ବୈଜ୍ଞାନିକମାନେ ଏହା ପାଇଁ ଦାୟୀ, ନା ଯେଉଁମାନେ ତାହାର ବ୍ୟବହାର କରୁଛନ୍ତି ସେମାନେ ତା ପାଇଁ ଦାୟୀ?
1: ହଁ, ସେମିତି କହିବାକୁ ଗଲେ ଦେଖନ୍ତୁ, ପ୍ଲାଷ୍ଟିକ୍ ଗୋଟେ ଚିପ୍ ମେଟେରିଆଲ ଯେଉଁଟାକି ସାଇଣ୍ଟିଷ୍ଟମାନେ ତାକୁ ରିସର୍ଚ୍ଚ କରିକି ପାଇଥିଲେ, ମାନେ ତାକୁ ଇନଭେଣ୍ଟ କରିଥିଲେ। ପ୍ଲାଷ୍ଟିକ୍ ଗୋଟେ ଏମିତି ମେଟେରିଆଲ ଯେଉଁଟା ଆପଣଙ୍କର ୱାଟର୍ ପ୍ରୁଫ୍ ଥାଏ, ତ ଆପଣ ସବୁ ଜିନିଷ ତାକୁ ପ୍ଲାଷ୍ଟିକ୍ରେ ୟୁଜ୍ କରନ୍ତି। ସେଥିପାଇଁ ପ୍ଲାଷ୍ଟିକ୍ ୟୁଜ୍ଟା ଆମର ଆରମ୍ଭ ହୋଇଥିଲା 19th century, ବଟ୍ ଯେତେବେଳେ ଆମେ ଏକ୍ସେସିଭ୍ ୟୁଜ୍ କଲେ, ଏବେ ସବୁ ଜିନିଷରେ ଆଗ ଆମେ କ'ଣ ୟୁଜ୍ କରୁଥିଲୁ, ଯେମିତି ଆପଣ କହିଲେ କି ଆମେ ପେପର ୟୁଜ୍ କରୁଥିଲୁ, କାଠ ୟୁଜ୍ ହେଉଥିଲା, ସେ ଟିଣ ଡବା ୟୁଜ୍ ହେଉଥିଲା, ବଟ୍ ଏବେ କ'ଣ ହେଉଛି, ସବୁ ଜିନିଷ ଆମର ପ୍ଲାଷ୍ଟିକ୍, ପ୍ୟାକେଟେଡ୍ ଫୁଡ଼୍ ପ୍ଲାଷ୍ଟିକ୍, ଆମର କସ୍ମେଟିକ୍ସରେ ପ୍ଲାଷ୍ଟିକ୍ ଅଛି, ଡିଟର୍ଜେଣ୍ଟ ବୋଟଲ୍, ଡିଟର୍ଜେଣ୍ଟ ଇଏରେ ପ୍ଲାଷ୍ଟିକ୍ ଅଛି, ସବୁ ଜିନିଷ ଆମର ପ୍ଲାଷ୍ଟିକ୍ରେ ବନା ହେଉଛି। ଏବେ ରିସର୍ଚର୍ ଇନଭେଣ୍ଟ କଲା ପରେ ଯେତେବେଳେ ଲୋକ ତାକୁ ଏକ୍ସେସିଭ୍ ୟୁଜ୍ କରିଚାଲିଲେ, ପ୍ଲାଷ୍ଟିକ୍ର ସବୁ ଜିନିଷରେ ୟୁଜ୍ କରିଚାଲିଲେ, ସେ ହିଁ ପ୍ଲାଷ୍ଟିକ୍ ପଲ୍ୟୁସନ୍କୁ ବଢ଼େଇଗଲା।
0: ଏବେ ଆପଣ ଯେଉଁପରି କହିଲେ ଯେ ମାଇକ୍ରୋପ୍ଲାଷ୍ଟିକ୍କୁ ଆମେ ସିଧାସଳଖ ନହେଲେ ମଧ୍ୟ ଆମେ ନିଶ୍ୱାସ ପ୍ରଶ୍ୱାସ ଯୋଗେ, ପାଣି ପିଇଲା ସମୟରେ, ଖାଇବା ସମୟରେ, ଅନେକ ସମୟରେ ଆମ ଦେହ ଭିତରକୁ ମାଇକ୍ରୋପ୍ଲାଷ୍ଟିକ୍ ଯାଉଛି, ତ ଯଦି ଏମିତି ହିଁ ଚାଲିଥିବ, ଆମେ ପ୍ଲାଷ୍ଟିକ୍ର ଯେଉଁ ବ୍ୟବହାର କରିଚାଲିଛୁ, ପଲିଥିନ୍ର ଯେଉଁ ପ୍ରକାର ବ୍ୟବହାର କରୁଛୁ, ସେ ବ୍ୟବହାରକୁ ଯଦି କମ୍ ନ କରୁ, ଯଦି ଆମେମାନେ ତା ପ୍ରତି ସଚେତନ ନ ହେଉ, ତେବେ ଏହାର ଆଗାମୀ ଭବିଷ୍ୟତରେ ପରିଣତି କ'ଣ ହେବ?
1: ହଁ, ଆପଣ ଏବେ ହିଁ ଜାଣିପାରୁଥିବେ।

0: ଯେ ପ୍ଲାଷ୍ଟିକ କେତେ ହାର୍ମଫୁଲ ଆମର ଏନଭାୟରମେଣ୍ଟ ପାଇଁ ବି ଆଉ ଆମର ଶରୀର ପାଇଁ ବି। ତ ଯେତେବେଳେ ଆମେ ଏଇଟାକୁ ଏକ୍ସେସିଭ ୟୁଜ୍ କରି ଚାଲିବା, ଇଭେନ୍ ଆଉ ନେକ୍ସଟ 5 ଇୟର୍ସ ବି ଆମେ ଯଦି ଏହାକୁ ଷ୍ଟପ୍ ନ କରିକି ଏକ୍ସେସିଭ୍ ୟୁଜ୍ କରି ଚାଲିବା, ଦେନ୍ କ'ଣ ହେବ, ଆମର ପ୍ଲାଷ୍ଟିକ ବାୟୋ ଏକ୍ୟୁମିଲେସନ୍ ବୋଲିକି ଗୋଟେ ଟର୍ମ ଅଛି। ବାୟୋ ଏକ୍ୟୁମିଲେସନ୍ ମାନେ ଯେତେବେଳେ ପ୍ଲାଷ୍ଟିକ ଆମ ହ୍ୟୁମାନ ବଡିରେ କି ଆନିମଲ୍ସ ବଡିରେ କି ଆମର ଏଭ୍ରି ଲିଭିଙ୍ଗ ଥିଙ୍ଗ ବଡିରେ ବାୟୋ ଏକ୍ୟୁମିଲେଟ୍ ହେଇଯାଏ, ମାନେ ଯେତେବେଳେ ଆମର ଲୋୟର ଟ୍ରପିକ ଲେବଲ୍ରୁ ହାୟର ଟ୍ରପିକ ଲେବଲ୍ ପତେ ଆସେ ପ୍ଲାଷ୍ଟିକ, ଧୀରେ ଧୀରେ କଣ୍ଟାମିନେଟ୍ ହେଇକିରି ପାଣିରୁ, ମାଟିରୁ, ଫୁଡ୍ରୁ ଇନଡାଇରେକ୍ଟ ଡାଇରେକ୍ଟ କଣ୍ଟାକ୍ଟ ହେଇକିରି ଯେତେବେଳେ ଆସେ, ଧୀରେ ଧୀରେ ସେ ବାୟୋ ଏକ୍ୟୁମିଲେଟ୍ ହେଇଯାଏ। ମାନେ ବାୟୋ ଏକ୍ୟୁମିଲେଟ୍ ହେଇଗଲେ ଆମ ବଡିରେ ବହୁତ କିଛି ଡିଜିଜ୍ ସେ ଜନ୍ମ କରେ, ଯେମିତିକି ଅକ୍ସିଡେଟିଭ ଷ୍ଟ୍ରେସ୍ ମୁଁ କହିଥିଲି, ଆଉ ହାର୍ଟ ଡିଜିଜେସ୍, ଆମର ରିପ୍ରଡକ୍ସନରେ ବି ବହୁତ କିଛି ପ୍ରୋବ୍ଲେମ୍ ଆଣିପାରିବ, ଆଉ ଏମିତି ବହୁତ ଆମର ଏନଭାୟରମେଣ୍ଟରେ ପ୍ରୋବ୍ଲେମ୍ ହେଇପାରିବ, ଯେମିତିକି ଆମର ବହୁତ କିଛି ରିଭର୍ସ, ଯେମିତି ପ୍ଲାଷ୍ଟିକ ବ୍ଲକେଜ୍ ହେଇଯିବ, ସେଇଠି ୱାଟର କଣ୍ଟାମିନେଟ୍ ହେଇଯିବ, ବହୁତ ଆମର ଯେଉଁ ଫିସେସ୍ ଅଛନ୍ତି ପାଣି ଭିତରେ, ଯେତେ ବି ଆମର ଏକ୍ୱାଟିକ୍ ଆନିମଲ୍ସ ଅଛନ୍ତି, ସମସ୍ତଙ୍କର ମାନେ ଡେଥ୍ ବି ହେଇପାରିବ, ଗୋଟେ ଏକ୍ଜିଷ୍ଟେନ୍ସ ବି କମିଯିବ ସ୍ପେସିସ୍ ମାନଙ୍କର।
1: ଶୁଣିଲେ ତ ଯୁବବନ୍ଧୁ କିପରି ଆମ ଦୈନନ୍ଦିନ ବ୍ୟବହୃତ ପ୍ଲାଷ୍ଟିକ ଧୀରେ ଧୀରେ ଆମ ପାଇଁ ବିଷ ଭଳି କାମ କରୁଛି। ଏହା ଏତେ ମାରାତ୍ମକ ପ୍ରଭାବ ପକାଉଛି ଯେ ଏହା ଯୋଗୁଁ ଭବିଷ୍ୟତରେ ଅନେକ ପ୍ରାଣୀ ଓ ବୃକ୍ଷଲତା ଆମ ପୃଥିବୀରୁ ପ୍ରାୟ ଲୁପ୍ତ ମଧ୍ୟ ହୋଇପାରିବେ। ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ରୋକିବାର ପ୍ରଥମ ପଦକ୍ଷେପ ହେଉଛି ଏହି ପ୍ଲାଷ୍ଟିକର ବ୍ୟବହାରକୁ କମ୍ କରିବା। ଏହି ପଦକ୍ଷେପ ପାଇଁ ଆମ ସରକାର ଓ ଆମ ପ୍ରଶାସନ ଅନେକ ଚେଷ୍ଟା କରୁଛନ୍ତି। ଆମେ ଯୁବ ସମାଜ ଏହା ପ୍ରତି ସଚେତନ ହେବା ଏବଂ ଆମର ଆଖପାଖର ସମସ୍ତଙ୍କୁ ସଚେତନ କରାଇବା ଆମର କର୍ତ୍ତବ୍ୟ। ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ସୁସ୍ଥ ପରିବେଶ ନିର୍ମାଣ କରିବା ଆମ ଯୁବ ସମାଜର ହିଁ ଦାୟିତ୍ୱ। ତେବେ ଆମେ ତ ଅନେକ କଥା ହୋଇଗଲୁ ମାଇକ୍ରୋପ୍ଲାଷ୍ଟିକ ସମ୍ପର୍କରେ, ପ୍ଲାଷ୍ଟିକ ସମ୍ପର୍କରେ ଆଉ ଆମ ପରିବେଶ ସମ୍ପର୍କରେ। ତେବେ ଏବେ ଆମେ ଆପଣଙ୍କର ବ୍ୟକ୍ତିଗତ ଅଭିଜ୍ଞତା ସମ୍ପର୍କରେ ଜାଣିବାକୁ ଚାହିଁବୁ ଯେ ଏହି ମାଇକ୍ରୋପ୍ଲାଷ୍ଟିକ ଉପରେ ଏହି PhD ଅଧ୍ୟୟନ କଲା ସମୟରେ ଆପଣ କେଉଁ ସବୁ ସୁନ୍ଦର ଅଭିଜ୍ଞତା ଲାଭ କରିଛନ୍ତି।
0: ହଁ, ଏଇ ମାଇକ୍ରୋପ୍ଲାଷ୍ଟିକ ରିସର୍ଚ୍ଚ ମୁଁ କଲା ସମୟରେ ମୁଁ ଗୋଟେ ୱାର୍କସପ୍ ବି ଆଟେଣ୍ଡ କରିଥିଲି, ଯେଉଁଟାକି BIT ମେସ୍ରାରେ ହେଇଥିଲା, ସେଇ ମାଇକ୍ରୋପ୍ଲାଷ୍ଟିକ ଇନ୍ ଦ ଏନଭାୟରମେଣ୍ଟରେ। ସେଇଠୁ ମୁଁ ବହୁତ କିଛି ଶିଖିବାକୁ ମିଳିଲା ମୋତେ। ସେଇଠି ଯେଉଁ PhD ସ୍କଲାର୍ସ ଆସିଥିଲେ ଅଲଗା ଅଲଗା ୟୁନିଭର୍ସିଟିଜରୁ, ଅଲଗା ଅଲଗା ଇନଷ୍ଟିଚ୍ୟୁଟରୁ, ସେମାନେ ବି ମାଇକ୍ରୋପ୍ଲାଷ୍ଟିକ ଉପରେ ରିସର୍ଚ୍ଚ କରୁଛନ୍ତି। ତ ସେମାନଙ୍କଠୁ ବହୁତ କିଛି ଶିଖିବାକୁ ମିଳିଲା ମୋତେ କି ସେମାନେ କେମିତି ୱେରେ ମାଇକ୍ରୋପ୍ଲାଷ୍ଟିକଟା ସାମ୍ପଲିଂ କରୁଛନ୍ତି, ମେଥଡ଼ୋଲୋଜି କ'ଣ ତାଙ୍କର, ବହୁତ କିଛି। ସେଠି ବହୁତ ବଡ଼ ବଡ଼ ପ୍ରଫେସର୍ସ ବି ଆସିଥିଲେ ଯେଉଁମାନେ ଟକ୍ ଦେଲେ ତାଙ୍କର, ଆଉ ସେମାନଙ୍କଠୁ ବହୁତ କିଛି ମୋତେ ଶିଖିବାକୁ ମିଳିଲା। ଇଭେନ୍ ମୁଁ ବହୁତ ଇନସ୍ପାୟାର ହେଲି କି ମୁଁ ଗୋଟେ ଏମିତି ରିସର୍ଚ୍ଚ ଏରିଆରେ କାମ କରୁଛି ଯେଉଁଟା ଗୋଟେ ଏନଭାୟରମେଣ୍ଟର ଆମର ଗୋଟେ ଚ୍ୟାଲେଞ୍ଜ, ଯେ ମାଇକ୍ରୋପ୍ଲାଷ୍ଟିକକୁ କଣ୍ଟାମିନେସନ କେମିତି ଦୂର ହେବ। ଏଇ ୱାର୍କସପ୍କୁ ଆଟେଣ୍ଡ କରିକି ବହୁତ କିଛି ମୋର ଅନୁଭୂତି ଲାଭ କରିଛି। ଆଉ ଏବେ ଲାଷ୍ଟ ଆମର ଅକ୍ଟୋବରରେ ଗୋଟେ କନଫରେନ୍ସ ହେଇଥିଲା କିଟ୍ ୟୁନିଭର୍ସିଟିରେ, ଆମର ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି ଅର୍ଗାନାଇଜର ଥିଲେ, ମୋ ଗାଇଡ଼। ତ ସେଇ କନଫରେନ୍ସରେ ଆମର ବହୁତ କିଛି ଏମିତି ଟକ୍ ଆସିଲା, ବହୁତ କିଛି ଏମିତି ପେପର ଆଣିଥିଲେ ଲୋକ, ବହୁତ ପ୍ରେଜେଣ୍ଟ କଲେ ପୋଷ୍ଟର ଓରାଲ। ତ ମୁଁ ସେଇ କନଫରେନ୍ସର, ଗୋଟେ ଇଣ୍ଟରନ୍ୟାସନାଲ କନଫରେନ୍ସ ଥିଲା, ଏଇଟା ଗୋଟେ ମୋର ଲାଇଫର ବହୁତ ବଡ଼ ଏକ୍ସପିରିଏନ୍ସ ଯେ ଗୋଟେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅର୍ଗାନାଇଜ କରିପାରିଲି, ଆଉ ବହୁତ କିଛି ଶିଖିବାକୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ ଉପରେ ବି, ବହୁତ ଡିଫରେଣ୍ଟ ଟପିକ ଏନଭାୟରମେଣ୍ଟର ଡିଫରେଣ୍ଟ ରିସର୍ଚ୍ଚ ଉପରେ ବହୁତ କିଛି ମୁଁ ଶିଖିବାକୁ ପାଇଲି।
1: ତେବେ ଆଜି ତ ଅନେକ କଥା ହେଲୁ, ସାକ୍ଷାତକାରକୁ ଶେଷ କରିବାର ସମୟ ମଧ୍ୟ ହୋଇଗଲା। ଆମକୁ ଏତେ ସମୟ ଦେଇଥିବାରୁ ଆଉ ଏକ ନୂଆ ପରିଭାଷା ମାଇକ୍ରୋପ୍ଲାଷ୍ଟିକ ସହିତ ଆମର ପରିଚୟ କରାଇଥିବାରୁ ଭଉଣୀକୁ ଅନେକ ଅନେକ ଧନ୍ୟବାଦ। ତେବେ ଭଉଣୀ, ସାକ୍ଷାତକାରଟି ଶେଷ କରିବା ପୂର୍ବରୁ ଆପଣ କିଛି କହିବାକୁ ଚାହିଁବେ?
0: ହଁ, ମୁଁ କେବଳ କହିବା ପାଇଁ ଚାହିଁବି ଯେ ଯେଉଁ ଆମର ପ୍ଲାଷ୍ଟିକ ସମସ୍ତେ ଯେତେ ବି ୟୁଜ୍ କରୁଛନ୍ତି ତାକୁ ଆମେ ରିଡ୍ୟୁସ୍ କରିବା, କାହିଁକି ନା ଏଇଟା ଗୋଟେ ହିଁ ୱେ ଯେ ଆମେ ପ୍ଲାଷ୍ଟିକ କନଜପ୍ସନକୁ କମେଇକିରି ହିଁ ପ୍ଲାଷ୍ଟିକ ପଲ୍ୟୁସନକୁ କମେଇ ପାରିବା।
1: ନିଶ୍ଚୟ ଭଉଣୀ, ଆପଣ ଯେଉଁ କଥା କହିଲେ ତାହା ପୁରା ଠିକ୍ କଥା। ଏମିତି କରି ହିଁ ଆମେ ଆମ ଭବିଷ୍ୟତର ପିଢ଼ି ପାଇଁ ଗୋଟିଏ ସୁନ୍ଦର ଭବିଷ୍ୟତ ଗଢ଼ିପାରିବା। ଗୋଟିଏ ଜୀବନ୍ତ ସମାଜ ଆଉ ଜୀବନ୍ତ ପରିବେଶ ଗଢ଼ିବା ଆମ ଯୁବ ସମାଜର ପ୍ରଥମ ଦାୟିତ୍ୱ। ଆଶା କରୁଛୁ ଆଗକୁ ସମୟ ମିଳିଲେ ଆପଣଙ୍କ ସହ ଆପଣଙ୍କ ଗବେଷଣା ଓ ଅଧ୍ୟୟନ ସମ୍ପର୍କରେ ଆହୁରି କଥା ହେବୁ। ଆଉ ଆଜି ଆମକୁ ଏତେ ସବୁ ସମୟ ଦେଇଥିବାରୁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜିର ସାକ୍ଷାତକାରଟି ତ ଶୁଣିଲେ, ଆମ ସହ ଥିବା ଅତିଥିଙ୍କର ଅନେକ କଥା ଜାଣିଲେ, ତାଙ୍କ ଅନୁଭୂତି ଓ ତାଙ୍କ ଗବେଷଣା ସମ୍ପର୍କରେ ମଧ୍ୟ ଜାଣିଲେ। ଏତେ ସବୁ ତଥ୍ୟ ସୂଚନା ପରେ ଏବେ ସମୟ ହୋଇଯାଇଛି ମନୋରଞ୍ଜନର। ତେବେ ଚାଲନ୍ତୁ ଏଇଠି ନେଇଯିବା ଏକ ଛୋଟ ସଙ୍ଗୀତମୟ ବିରତି।

ଗୀତ ସରିଲା, କଥା ସରିଲା, ଆଉ ସମୟ ବି ଶେଷ ହୋଇଗଲା, ବେଳ ହୋଇଗଲା ବିଦାୟ ନେବାର। ହେଲେ ଆଜିର ଏହି ବୈଜ୍ଞାନିକ ପରିସରର ପରିଧିରୁ ବିଦାୟ ନେବା ପୂର୍ବରୁ ଆପଣ ସଭିଙ୍କୁ ଗୋଟେ ଛୋଟ ଅନୁରୋଧ ରହିଲା। ଆଜିର କାର୍ଯ୍ୟକ୍ରମଟି ଆପଣ ସଭିଙ୍କୁ କେମିତି ଲାଗିଲା ଚିଠି ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ନିଶ୍ଚୟ ମତାମତ ଲେଖି ଜଣାଇବେ। ଆମକୁ ଚିଠି ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ନୂତନ ସନ୍ଧ୍ୟାରେ କିଛି ନୂଆ ନୂଆ ତଥ୍ୟ ସୂଚନା ହଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ସେଫଳିକୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ହଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିରେ ଆମେ ମଣିଷ ସବୁ ହିଁ ଶ୍ରେଷ୍ଠ, କାରଣ ଆମେ ମଣିଷ ହିଁ ବୁଝିପାରୁ ଭଲ କ'ଣ ମନ୍ଦ କ'ଣ। ଆମେ ମଣିଷ ହିଁ ଜାଣିପାରୁ ଅପରର ଦୁଃଖ କ'ଣ, ବେଦନା କ'ଣ, ବ୍ୟଥା କ'ଣ। ତେଣୁ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରିବା, ଅନ୍ୟକୁ ଈର୍ଷା କରିବା ନାହିଁ। ଅଭାବ, ଅସୁବିଧା, ଦାରିଦ୍ର୍ୟ ଦେଖିଲେ ସେଆଡ଼ୁ ମୁହଁ ଫେରାଇବା ନାହିଁ, ବରଂ ସାଧ୍ୟ ମୋତେ ସାହାଯ୍ୟ କରିବା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ। ରିଲିକରି ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ಕಾರ್ಯಕ್ರಮ ಉದ್ಯೋಗ ಇನ್ಕ್ಯುಬೇಷನ್.
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି. ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ଇନ୍କ୍ୟୁବେସନ।
5: नए जमाने की नई तस्वीर, अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें, ले आएं आज ही दूरदर्शन का DD फ्री डिश। इसमें है आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।

ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ କାର୍ଯ୍ୟକ୍ରମ ସବୁ ରିଲିକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8ଟାରେ ଶୁଣିବେ ସମବେଦ କଣ୍ଠରେ ଦେଶାତ୍ମବୋଧକ ଗୀତ। ରାତି 8:15ରେ ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀ ଲତା ମଙ୍ଗେସ୍କର। ସ୍ପୋର୍ଟସ୍ କାନ୍ ରାତି 8:30ରେ, ସ୍ପଟଲାଇଟ୍ ରାତି 9:16ରେ, କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ରାତି 9:30ରେ। କାର୍ଯ୍ୟକ୍ରମ ସବୁ ରିଲିକରେ ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10ଟାରେ ପ୍ରଚାର କରିବୁ ଓଡ଼ିଆରେ ନାଟକ ଅବ୍ୟକ୍ତ, ରଚନା ପରମେଶ୍ୱର ମୁନ୍, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶିଳ୍ପୀ ଏମ୍ଏସ୍ ଗୋପାଳ କୃଷ୍ଣନଙ୍କ ଭାଇଲୁନ୍ ବାଦନ। ଶିଳ୍ପୀ ପରିବେଷଣ କରିବେ ରାଗ ସୁଧା ନନ୍ୟାସୀ, ବିଲାହାରୀ ଏବଂ ୟମେନ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ଶୁକ୍ରବାର ସକାଳ 6:10ରେ ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ରବିନାରାୟଣ ଦାସ, ଶୈଳଭାମା ମହାପାତ୍ର, ଶଶାଙ୍କ ଶେଖର ମହାପାତ୍ର, କଳ୍ପନା ପଟ୍ଟନାୟକ ଓ ଦିବାକର ମହାନ୍ତି। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ ସକାଳ 6:30ରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ପ୍ରଚାର କରିବୁ ସକାଳ 6:35ରେ। ସ୍ୱଚ୍ଛ ଜୀବନ ଶୁଣିବେ ସକାଳ 7:25ରେ। ପବିତ୍ର ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ ସକାଳ 7:30ରେ। ଚାଷର କଥା 7:40ରେ। ସକାଳ 7:45ରେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ସକାଳ 8:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ରିଲିକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ନାମର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ ସକାଳ 8:35ରେ ଶିଳ୍ପୀ ଶୈଳଭାମା ଓ ଶକ୍ତି ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେ ଶିବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9ଟାରେ ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30ରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ। ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ସକାଳ 10:10ରେ। ଦିନ 12ଟାରେ ପ୍ରଚାର କରିବୁ ଆଦିବାସୀ ଗୀତ କ୍ରମେ ଡୁଙ୍ଗୁଡୁଙ୍ଗା ବାଦ୍ୟ ଗୀତ ସୁଗମ ସଙ୍ଗୀତ। ଦିନ 12:30ରେ ଶିଳ୍ପୀମାନେ ହେଲେ ବେଗାରୀ ଚରଣ ବଳ, ନିରୁପମା ମିଶ୍ର, ମନମଥ ମିଶ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଚାଷର କଥା ଦିନ 1:10ରେ। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୀ ନାମର କାର୍ଯ୍ୟକ୍ରମ ବିଚିତ୍ରା ପ୍ରଚାର କରିବୁ ଦିନ 1:20ରେ। ଦିନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5ଟାରେ। ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ରହିଛି ସମ୍ଭାବନା। ସନ୍ଧ୍ୟା 6ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ରିଲିକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30ରେ ଆଦିବାସୀ ଗୀତ କ୍ରମରେ ପ୍ରଚାର କରିବୁ କିଷାନ ଗୀତ, ପରିବେଷଣ କରିବେ ମଧୁସୂଦନ ପିଙ୍ଗ ଓ ସାଥୀ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲିକରେ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30ରେ। ରାତି 8ଟାରେ ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ରାହୁଲ ସାଧୁ, ଦିଲ୍ଲା ଅଞ୍ଜାମ, କବିତା ସେଠ, କନିଷ୍କ ସେଠ ଓ ଆୟୁଷ୍ମାନ ଖୁରାନା। 8:15ରେ ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ, ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଓ ବିଜୟଲକ୍ଷ୍ମୀ ଦାସ। ସ୍ପୋର୍ଟସ୍ କାନ୍ ରାତି 8:30ରେ, ସ୍ପଟଲାଇଟ୍ ରାତି 9:16ରେ, କରେଣ୍ଟ ଏଫଆଇଆର୍ସ ରାତି 9:30ରେ। କାର୍ଯ୍ୟକ୍ରମ ସବୁ ରିଲିକରେ ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଅନୁରୋଧରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ରାତି 10ଟାରେ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ଏମ୍ ବାଳକୃଷ୍ଣନ, ରାଗ ଖମ୍ବୋଜ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଏଠି ମନେ ପକାଇ ଦେଉଛୁ ପ୍ରଚାର କରିବୁ ନାଟକ ଅବ୍ୟକ୍ତ ଆଜି ରାତି 10ଟାରେ, ରଚନା ପରମେଶ୍ୱର ମୁନ୍, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର 6 କିଲୋହର୍ଜ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଭାଇ ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ଆକାଶ ନାୟକ, ଘର ଜୟପୁର ଟାଉନ, ଡିଷ୍ଟ୍ରିକ୍ଟ କୋରାପୁଟ।
0: ବୟସ କେତେ ଆପଣଙ୍କର?
1: ବୟସ 30।
0: ଚଳାଚଳ କେମିତି ଭାଇ, କଣ କରିକି ଜୀବିକା ନିଜର?
1: ମୁଁ ତ ସିଭିଲ କଣ୍ଟ୍ରାକ୍ଟିଂ କରୁଛି। ଆକ୍ଚୁଆଲି ମୁଁ ଛେଳି ଆଉ କୁକୁଡ଼ା ମିଶେଇ କରୁଛି, ଗୋଟେ ସାଇଡ୍ ଛେଳି ଆଉ ଗୋଟେ ସାଇଡ୍ କୁକୁଡ଼ା ଅଛନ୍ତି।
0: ପ୍ରାୟ କେତେ ଜାଗାରେ ଆମର ଛେଳି ପାଳନ କରୁଛନ୍ତି ଭାଇ?
1: 15% ଛେଳି ପାଳନ କରୁଛି। ମୁଁ ତ ଛୋଟବେଳରୁ କୁକୁଡ଼ା ଛେଳି

0: ସହିତ ରହି ଆସୁଥିଲି, ମୋର ହବି ଥିଲା। ତାପରେ ୟୁଟ୍ୟୁବ ମାଧ୍ୟମରେ ଦେଖିଲି ଆୟରୁ କେମିତି ଇନକମ ସୋର୍ସ କରିବ, ଏଇଟାକୁ
1: ଆଜ୍ଞା,
0: ସେଟା ଦେଖିକି ମୁଁ ଷ୍ଟାର୍ଟ କରିଥିଲି।
1: ପ୍ରାୟ କେତେ ଛେଳି ଅଛନ୍ତି ସେଠି?
0: 50ଟା ଖଣ୍ଡେ ଛେଳି ଥିଲା ମ୍ୟାଡମ, ଏବେ ବିକ୍ରି ହେଇଯାଇଛି, 30ଟା ଖଣ୍ଡେ ଅଛନ୍ତି ଏବେ।
1: ପ୍ରଥମରୁ ଆଣିଲେ କେମିତି?
0: ଆମର ତ ଅଧିକାଂଶ ଆଜ୍ଞା ଲୋକାଲ ବ୍ରିଡ ଉପରେ କାମ କରୁଛନ୍ତି, ମାନେ ପିଓର ଦେଶୀ ଛେଳି, ଯାହା ବ୍ରିଡ ର ନାଁ ଅଛି ବ୍ଲାକ ବେଙ୍ଗଲ ବୋଲି କୁହାଯାଏ। ସେ ଛେଳିଟା ଆମ କ୍ଲାଇମେଟ ପାଇଁ ସେଟା ପୁରା ପରଫେକ୍ଟ, ଜୟପୁର ଅଞ୍ଚଳ ପାଣିପାଗ ପାଇଁ, ଆମ କୋରାପୁଟ ଜିଲ୍ଲା ପାଇଁ ସେ ଛେଳିଟା ବେଷ୍ଟ ରହୁଛି, ତାର ରୋଗ ପ୍ରତିରୋଧ ଶକ୍ତି ଭଲ, ସେଥିପାଇଁ ଆମେ ସେ ବ୍ରିଡ ଉପରେ ଫୋକସ କଲୁ। ଆମେ ଲୋକାଲ ଏରିଆରେ ତାଙ୍କେ ବୁଲିକି ଚରିକି ବି ତାଙ୍କେ ରହିଯାଇ ପାରୁଛନ୍ତି।
1: ଆରମ୍ଭ କଲାବେଳକୁ ଆପଣଙ୍କୁ କେତେ ଖର୍ଚ୍ଚ କରିବାକୁ ପଡିଥିଲା? କେମିତି ତାର ଯୋଜନା କଲେ ପ୍ରଥମେ?
0: ଆରମ୍ଭରୁ ଆକ୍ଚୁଆଲି ମ୍ୟାମ୍ ପୁରା ଛୋଟ ଛୋଟ ଛେଳି ଆଣିଥିଲୁ, ବୟସ ତାର ହବ ଗୋଟେ 3 ମାସ ହବ, ଏମିତି ପୁରା ଛୋଟ ପିଲା ଥିଲେ ସେ ଟାଇମରେ ଆଣିଥିଲୁ ଆମେ ତାଙ୍କୁ। ତାଙ୍କୁ ଆଣିକି ଆମେ ଯତ୍ନ କରିଥିଲୁ, ଡାଳ ପତ୍ର ନିଜେ ଆଣିକି ବାହାର ଆଣିକି ଖୋଇବାକୁ ଦେଇଥିଲୁ, ସେଥିରୁ ତାଙ୍କେ ବଡ ହେଇକି ତାଙ୍କେ ନିଜେ ନିଜେ ବ୍ରିଡିଂ କରି ତାଙ୍କ ଛୁଆ ଜନ୍ମ କରି ତାଙ୍କର ବଂଶ ବିସ୍ତାର କରିଥିଲେ।
1: ଆଜ୍ଞା, ପାଞ୍ଚରା ମାଈ ଛେଳି ଆଣିଥିଲେ, ତା ସହିତ ଗୋଟେ,
0: ହଁ ଗୋଟେ ବୋଦା ଆଣିଥିଲୁ।
1: ବୋଦା ଆଣିଥିଲେ? ଛୋଟବେଳୁ ଯେତେବେଳେ ଆଣନ୍ତି ସେମାନଙ୍କର ଯତ୍ନ କେମିତି ନିଆଯାଏ ଭାଇ?
0: ଛୋଟବେଳେ ଟିକେ ଅଧିକ ଯତ୍ନ ନେବାକୁ ପଡେ ମ୍ୟାମ, କାରଣ ଛୋଟ ଛୋଟ ଥିବେ ସେମାନେ, ବାହାରକୁ ଛାଡି ହେବ ନାହିଁ, ତାର ଭ୍ୟାକ୍ସିନେସନ ପ୍ରପର ସେଡ୍ୟୁଲ ଗୋଟେ ଅଛି, ସେ ଭ୍ୟାକ୍ସିନେସନ ଭେଟନେରୀ ଡକ୍ଟର ସହିତ କଥା ହେଇକି ତାର ପ୍ରପର ଭ୍ୟାକ୍ସିନେସନ, ତାର ଆଣ୍ଟିବାୟୋଟିକ୍ସ କଣ ଲାଗିବ, କୋଉ ଋତୁରେ ତାର କେମିତି ମ୍ୟାନେଜମେଣ୍ଟ କରିବେ, ସେଟା ସବୁ ପଚାରିଥିଲୁ ଆମେ ଯାଇକି। ଦେଶୀ ଛେଳି ସେଥିପାଇଁ ଏତେ ବି ଯତ୍ନ ନେବାକୁ ପଡେ ନାହିଁ, ହାଇବ୍ରିଡ ଛେଳି ଆପଣ ରଖିଥିଲେ ତାର ତ ପ୍ରପର କରିବାକୁ ପଡିବ। ଆମେ କଣ କରୁ ମ୍ୟାମ, ମେଜର ଯୋଉ ପ୍ରୋବ୍ଲେମ ଅଛି ଯାହା ପିପିଆର ବୋଲି ଗୋଟେ ଦିଆଯାଏ, ବର୍ଷା ଦିନ ଆରମ୍ଭ ଆଗରୁ ଛେଳି ମରୁଡ଼ି ବୋଲି କୁହାଯାଏ ତାକୁ, ସେଟା ଟିକେ ମାରାତ୍ମକ ରୋଗ ଛେଳି ପାଇଁ, ଭ୍ୟାକ୍ସିନଟା ଆମେ ଦେଇଦେବୁ ବର୍ଷା ଦିନ ଆରମ୍ଭ ହେଲା ବେଳେ। ଆଉ ଛେଳି ବସନ୍ତ ବୋଲି ଗୋଟେ ଆସେ, ସେଟା ବି ଆମେ ଦେଇଥାଉ। ଆଉ ବାକି ଟାଇମରେ ନର୍ମାଲ ଆଣ୍ଟିବାୟୋଟିକ୍ ସେଟା ଯାକ ୟୁଜ କରିକି ଛେଳି ଯେମିତି ଖାସ ଲକ୍ଷ୍ମ ହେଲା ସେଟା ଭେଟନେରୀ ବାଲା କଥା ହେଇକି ଆମେ ଦେଇଦେଇଥାଉ।
1: ହେଲେ ସେ ସବୁ ଯୋଉ ଭ୍ୟାକ୍ସିନ ଦିଅନ୍ତି ଆପଣ, ଟୀକାକରଣ କରାନ୍ତି, ବିଭାଗ ତରଫରୁ କରାଯାଏ ନା ନିଜସ୍ୱ ଦେହ ଦେବାକୁ ପଡୁଛି, କିଛି ଟଙ୍କା ଖର୍ଚ୍ଚ କରୁଛନ୍ତି?
0: ଆମ ଅନ୍ତା ପଞ୍ଚାୟତ ଯାଉଛି ସେ ଏରିଆଟା, ସେଠାରୁ ଏଲ୍ଆଇ ଆସନ୍ତି, ତାଙ୍କେ ଭ୍ୟାକ୍ସିନ ଧରିକି ଆସନ୍ତି, ଗଭର୍ଣ୍ଣମେଣ୍ଟ ସପ୍ଲାଏ ହଉଛି ସେ ଭ୍ୟାକ୍ସିନ ଯା, ତାଙ୍କେ ଆସିକିରି ଭ୍ୟାକ୍ସିନେସନ କରିଦିଅନ୍ତି।
1: କୋଉ ପ୍ରକାର ଲକ୍ଷଣ ଦେଖି ଜାଣୁଛନ୍ତି ଯେ ଛେଳି ମାନଙ୍କୁ ଏମିତି ରୋଗ ହେଲାଣି?
0: ବସନ୍ତ ମାନେ ଆପଣଙ୍କର ସେ ଛେଳିର ପାଟି ଚାରିପଟ ଘା ହେଇଯିବ, ତାପରେ ଦେହ ଯାକ ଘା ହେଇଯିବ, ସେଠୁ ଆମେ ଜାଣିଦେବା ଟେମ୍ପରେଚର ଛେଳିର ଜ୍ୱର ଅଧିକ ହେଇଯିବ, ସେଇଟା ଦେଖି ଆମେ ରୋଗ ଷ୍ଟାର୍ଟିଂ ହଉଛି ବୋଲି ଭାବିକି ଦେଇଦେବା କଥା।
1: ଆଉ ଛେଳି ମଡକ କଥା, ତାର ଲକ୍ଷଣ କଣ କଣ?
0: ସେଇଟା ଆମେ ପିପିଆର ର କଣ ବୋଲେ ନାକରୁ ତାର ଛେଳିର ବହୁତ ସିଙ୍ଗାଣି ବାହାରିବ, ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା ହବ, ସେ ରୋଗରେ ବି ଛେଳିର ଅତ୍ୟଧିକ ଜ୍ୱର ହବ, ତାକୁ ସେ ଖାଇବା ପିଇବା ପୁରା ବନ୍ଦ କରିଦବ, ଗୋଟେ ଛେଳିକି ହେଲେ ସମସ୍ତଙ୍କୁ ହେଇଯିବ, ତାକୁ ଅଲଗା ରଖିବ, ସେପାରେଟ ରଖିଲେ ତାକୁ ଟ୍ରିଟମେଣ୍ଟ କରିବାକୁ ପଡିବ, ସେଟା ସଂକ୍ରମିତ ରୋଗଟା। କେତେଟା ରୋଗ ସେମିତି ଥାଏ ମ୍ୟାମ ଜଣାପଡ଼େନି, ମାନେ ଆପଣ ସବୁଦିନ ତାଙ୍କ ଆକ୍ଟିଭିଟି କୁ ଦେଖିବାକୁ ପଡିବ, ସେ ଖାଉଛି ନା ନାଇଁ, ଠିକ ସେ ବୁଲୁଛେ ନା ନାଇଁ, ସେଟା ସବୁ ଚେକ୍ କରିବାକୁ ପଡିବ।
1: କିଛି ବି ଯଦି ସେମିତି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲା କିମ୍ବା କିଛି ଅସୁସ୍ଥ ଦେଖାଦେଲା ଛେଳି ମେଣ୍ଢା, କାହା ସହିତ ଯୋଗାଯୋଗ କରୁଛନ୍ତି ଭାଇ?
0: ଆମେ ସେଠୁ ଲୋକାଲ LI ସହିତ କଣ୍ଟାକ୍ଟ କରୁଛୁ ମ୍ୟାମ, ଆଉ ଯଦି ଭଲସେ ଯଦି ଟ୍ରିଟମେଣ୍ଟ ନ ହେଲା ଡାଇରେକ୍ଟ ଭେଟନାରୀ ଡକ୍ଟର ସହିତ କଣ୍ଟାକ୍ଟ କରୁଛୁ ଯାଇକି।
1: ଯୋଉ ଭାଇ ଭଉଣୀ ମାନେ ରଖୁଛନ୍ତି ଗାଁ ଗହଳିରେ, ଯଦି ଟୀକାକରଣ କରଉନାହାନ୍ତି ସେମାନଙ୍କୁ କଣ କହିବେ?
0: ଏଇଟା ତ ମ୍ୟାମ ଦେଖନ୍ତୁ ଲାଇଫ ଜିନିଷ, ଆର ଉପରେ ଟୀକାକରଣଟା ବହୁତ ଇମ୍ପୋର୍ଟାଣ୍ଟ, ଯେମିତି ଛୋଟ ପିଲାମାନେ ପୋଲିଓ ଟୀକା ଯାହା ଦିଆଯାଏ, ସେମିତିକା ଛେଳି ମାନେ ଲାଇଫ ଷ୍ଟକ୍ କୁ ଆପଣ ଟୀକାକରଣଟା ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷଟା, ଯଦି ଆପଣ ଟୀକା ଠିକ ସେ କରିଦେଇଥିବେ ରୋଗ ଯାକ ଆସିବାର ଚାନ୍ସେସ ବହୁତ କମ, ମାନେ 99% ଯେ ରୋଗ ଆସିବ ନାହିଁ ବୋଲି। ଆଉ ଯଦି ଟୀକାକରଣ ଦେଲା ବେଳେ ତାର ଗୋଟେ ପ୍ରୋସେସଟା ସେଟା ଯଦି ଠିକ କରୁନାହାନ୍ତି ବୋଲେ ଟୀକା ଦେଲେ ବି ରୋଗ ଆସିପାରେ।
1: ଯତ୍ନ ହିସାବରେ କେମିତି ନିଅନ୍ତି ଭାଇ, ସେମାନଙ୍କର ଖାଇବା ପିଇବା, ସେମାନଙ୍କୁ ପାଣି ଦେବା, କିଏ ଯତ୍ନ ନିଅନ୍ତି?
0: ଯତ୍ନ ତ ମ୍ୟାମ ଆକ୍ଚୁଆଲି ଆମର କଣ ବୋଲେ ଆମେ ଗ୍ରେଜିଂ ଉପରେ ଏକା ପୁରା ଡିପେଣ୍ଡ କରୁ, ମାନେ ବାହାରେ ଚରେଇବା ପାଇଁ ଆମ ଛେଳି ମାନେ ସକାଳେ ପଳେଇ ଯାଆନ୍ତି 8ଟା ବେଳେ, ସେମାନେ ପୁରା ବୁଲେଇକି ଦିନ ଯାକ ସେ ବାହାରେ ଏକା ରହିବେ, ସେମାନେ ପାହାଡ ପର୍ବତ ବୁଲିକି ତାଙ୍କେ ଖାଇକି ସନ୍ଧ୍ୟାବେଳେ ଆସିବେ। ଆମେ ଆସିଲେ ତାକୁ ପ୍ରୋଟିନ ପାଇ ଖାଲି ଟିକେ ଘରୋଇ ଦାନା ଦଉ।
1: ଘରୋଇ ଦାନା କହିଲେ କଣ କଣ ଦିଆଯାଉଛି?
0: ଚଣା ଚୋପା, କାନ୍ଦୁଲ ଚୋପା, ଆଉ ତାହିଁରେ ମିନେରାଲ ମିକ୍ସଚର, ଏଇଟା ଯାକ ମିଶେଇକି ଦିଆଯାଏ ମ୍ୟାମ ତାଙ୍କୁ। ଛେଳି ମାନେ ଆକ୍ଚୁଆଲି ଡ୍ରାଇ ଫ୍ରୁଟ ପସନ୍ଦ କରନ୍ତି ମ୍ୟାମ, ସେ ଗୁଣ୍ଡ ଟାଇପର ଥାଏ, ସେମିତି ଦାନା ଆମେ ଦଉ, ସନ୍ଧ୍ୟାବେଳେ ଆସିଲେ ଅଳ୍ପ ମାତ୍ରାରେ ଦଉ, ଆଉ ବାକି ତାଙ୍କ ଦିନ ଯାକ ପାହାଡ ପର୍ବତ ବୁଲିକି ତାଙ୍କେ ତାଙ୍କର ଚାରା ନିଜେ ଖୋଜି ଖାଆନ୍ତି।
1: ଆଜ୍ଞା, ସଫା ସୁତୁରା କେତେ ରଖାଯାଏ ସେମାନଙ୍କୁ?
0: ପୁରା ସଫା ସୁତୁରା ମ୍ୟାମ, ଯେତେବେଳେ ଛେଳି ମାନେ ବାହାରକୁ ପଳେଇଯିବେ ତାଙ୍କ ଗୁହାଳକୁ ପୁରା କ୍ଲିନ ରଖାଯାଏ, ସବୁଦିନ ଝାଡୁ ମାରିକି ୱାସ୍ କରାଯାଏ, ସେମାନେ ସନ୍ଧ୍ୟାବେଳେ ଆସିବା ଭିତରେ ପୁରା କ୍ଲିନ ହେଇକି ଥାନ୍ତି। ଆଉ ଯଦି ବର୍ଷା ଦିନ ଆପଣ ଯଦି ବ୍ୟାକ୍ଟେରିଆ ଜନିତ ରୋଗ ବି ବହୁତ ହୋଇଥାଏ, ବର୍ଷା ଦିନ ତ ଓଦା ଓଦା ଥାଏ, ସେ ଟାଇମରେ ଆମେ ଶୁଖିଲେ ଚୂନ ଛେଳି ଗୁହାଳରେ ଚୂନ ପକାଉ, ଚୂନଟା ବୀଜାଣୁ ନାଶକ, ସେଟା ଚୂନ ଆମେ ପାଉଡରଟା ପକେଇଲେ ନାହିଁ ବୀଜାଣୁ ବ୍ୟାକ୍ଟେରିଆ ଥାନ୍ତି, ତାଙ୍କେ ପୁରା 90% ମରିଯାନ୍ତି ମ୍ୟାମ। ଚୂନ ଡ୍ରାଏ ରଖିବାର ସୁବିଧା କରେ, ତଳର ମଶ୍ଚରଟା ସେ ଝିକି ଦିଏ, ସକ୍ କରିଦିଏ ଆଜ୍ଞା, ସେଥିପାଇଁ ଚୂନଟା ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରୁଛି। ତାଙ୍କ ପ୍ରପର ଭେଣ୍ଟିଲେସନ ଦରକାର ଛେଳି ସେଟ୍ ଟା, ମାନେ ପବନ ସେ ଭିତରେ ଷ୍ଟକ୍ ନ ହବାର ଅଛି।

0: ଦିଏ।
1: ଠିକ ରେ ବଢିବା ପାଇଁ କଣ କଣ ଯତ୍ନ ନିଆଯାଉଛି, ଛେଳି ମାନେ ଠିକ ରେ ବଢୁଛନ୍ତି କି ନାହିଁ, ତାପରେ କେତେ ଓଜନର ହେଲା ପରେ ତାଙ୍କୁ ବିକ୍ରି ଉପଯୋଗୀ କରାଯାଉଛି?
0: ଏଇଟା ତ ମ୍ୟାମ୍ ଦେଶୀ ଛେଳି, ହାଇବ୍ରିଡ୍ ଛେଳି ଯାକ ବହୁତ ଓଜନ ଆସନ୍ତି, କିନ୍ତୁ ହାଇବ୍ରିଡ୍ ଛେଳି ଯତ୍ନ ଅଧିକ, ଆମେ ତ ଦେଶୀ ଉପରେ କାମ କରୁଛୁ। ଏଇଟା ପ୍ରାୟ 20 କେଜି 25 କେଜି ଏମିତି ଆସନ୍ତି ମ୍ୟାମ୍ ଏଡଲ୍ଟ ହେଲେ। ଛେଳିର ଡିମାଣ୍ଡ ତ ଜାଣିଛନ୍ତି ମ୍ୟାମ୍, ପ୍ରବଳ ଡିମାଣ୍ଡ ଅଛି ଆମ ଲୋକାଲ ଏରିଆ ଜୟପୁରରେ। ଆମେ କିଛି ନେବା କୋଉଠି ପଡେ ନାହିଁ, ଜଷ୍ଟ କଲ୍ କରିଦେଲେ, କଟିଂ ସେଣ୍ଟର ଯାକ ଫୋନ୍ କରିଦେଲେ ତାଙ୍କେ ଆସିକି ନେଇଯାନ୍ତି।
1: ଯଦି ଆମେ ଆଧୁନିକ ପଦ୍ଧତିରେ ଛେଳି ଚାଷ କରିବା ପାଇଁ ବି ଚାହିଁବା, ଯେହେତୁ ପଢାପଢି ପିଲାଟା ଆପଣ, ସରକାରୀ ଯୋଜନାରେ ସାମିଲ ହେଇକି ମଧ୍ୟ ଆପଣ କରିପାରିଥାନ୍ତେ ଅଧିକା ଜାଗାରେ ତାର ବଡ ଆକାରରେ, ସେମିତି କେବେ ଚିନ୍ତା କରିଛନ୍ତି?
0: କଣ ମାନେ ଦେଖନ୍ତୁ, ଏ ଜିନିଷଟା ଲାଇଫ ଷ୍ଟକ୍ଟା, ଏହା ଉପରେ ପ୍ରାକ୍ଟିକାଲ ନଲେଜଟା ବହୁତ ଇମ୍ପୋର୍ଟାଣ୍ଟ। ଏବେ ଯେମିତି ଆପଣ ଛେଳି ଟ୍ରେନିଂ ଯାକ ଅଛନ୍ତି, ଅନେକ ପିଲା କଣ ଭୁଲ କରନ୍ତି କି, ଏବେ ଯେମିତି ମୋ ଭଳିଆ ପଢା ଲେଖା ପିଲା ଥିଓରୀ ଟ୍ରେନିଂ ଯାହା ନେଇଯାନ୍ତି, ସେଟା ନେଇଯାଇ କଣ କରନ୍ତି ନା, ବହୁତ ପୁଞ୍ଜି ତାର ନିବେଶ କରିଦିଅନ୍ତି, ସେମିତି କରିଦେଇକି ବଡ ଫାର୍ମ କରିବି ବୋଲି ଭାବିକି, ତାଙ୍କେ କିଛି ପ୍ରାକ୍ଟିକାଲ ନଲେଜ ନଥାଏ, ତ ସେ ଜିନିଷ କରିଦେଇକି ତାଙ୍କେ ହାଇବ୍ରିଡ୍ ଛେଳି ଯାକ ଆଣିଦିଅନ୍ତି, ବହୁତ ବହୁତ ଓଜନ ଆସିବ ବୋଲିକିରି ସେ ଆସାର କରିଦିଅନ୍ତି, ତାପରେ ସେଟା ଫେଲ ହେଇଯାଏ,
1: ଜ୍ଞାନ
0: ପାଇନଥିବେ, ସେଟା ଅସୁବିଧା। ଆପଣ ଯେତେ କମରୁ ଷ୍ଟାର୍ଟ କଲେ ବିଜନେସ ଯାକ ସେତେ ଭଲ, ମାନେ ନିଜେ ଆପଣ ଏଇ ଗ୍ରାଉଣ୍ଡ ଲେଭେଲରୁ ନିଜେ ନିଜର ନଲେଜ ବଢେଇକି, ତାପରେ ଆପଣ ଯଦି ସରକାରୀ ସାହାଯ୍ୟ ଥାଉଛି, ବଡ ପ୍ରୋଜେକ୍ଟ ଥାଉଛି, ଯାହାକି ମଡେମ ଗଡ୍ ଫାର୍ମ ବୋଲି କୁହାଯାଏ, ସେ ପଦ୍ଧତିରେ ବି କରୁଛନ୍ତି ଆଜିକାଲି ସମସ୍ତେ, ଯେ ଆପଣ ଟିକେ ଏକ୍ସପିରିଏନ୍ସ ହେଲା ପରେ ସେ ଜିନିଷ କଲେ ଠିକ ଥିବ ମୋ ହିସାବରେ କହିବା।
1: ଆଜ୍ଞା ଆଜ୍ଞା, ପ୍ରଥମରେ ଯେତେବେଳେ ଆରମ୍ଭ କଲେ କିଛି କିଛି ଅସୁବିଧା ମଧ୍ୟ ଦେଖାଦେଲା କି ଭାଇ?
0: ହଁ ମ୍ୟାମ୍, ଯୋଉ କାମ ତ ଷ୍ଟାର୍ଟ କଲେ ଷ୍ଟାର୍ଟିଂରେ ତ ଅସୁବିଧା ହୁଏ, ନଲେଜ ନଥିବା ଯୋଗୁଁ ବହୁତ ଛେଳି ବି ମଲେ ଜାଣିପାରୁନଥିଲୁ। 2-3 ବର୍ଷ ଏକ୍ସପିରିଏନ୍ସ ହେଲେ ଆମେ ଦେଖିକି ସିମ୍ପଟମ ଯା ଦେଖି ରୋଗ ବ୍ୟାପିବା ଆଗରୁ ତାର ଟ୍ରିଟମେଣ୍ଟ କରିଦେଉଛୁ।
1: ବିଶେଷ କରି ଏଇ ଯୋଉ ଛେଳି ମେଣ୍ଢା ପାଳନରେ କେତେ ଖର୍ଚ୍ଚ ପଡୁଛି, କେତେ ଲାଭ ପାଇପାରୁଛନ୍ତି ଭାଇ ଆପଣ?
0: ମ୍ୟାମ୍ ଆକ୍ଚୁଆଲି ଦେଖନ୍ତୁ, ଏ ଜିନିଷ ତ ଏକ୍ଜାକ୍ଟ ଲାଭ କିଛି କହି ହୁଏନି, କଣ ପାଇଁ ବୋଲେ ଆମ ଏରିଆରେ ଛେଳି ମାନେ ପୂଜା ପର୍ବ ଟାଇମରେ ରେଟ୍ ଅଲଗା ଥାଏ, ସେ ଟାଇମରେ ଛେଳି ମାନେ ଡିମାଣ୍ଡ ଅଲଗା ଥାଏ, ଆଉ ବାକି ଟାଇମରେ ଡିମାଣ୍ଡ ତ ଅଲଗା ଥାଏ ମ୍ୟାମ୍। କୋଉ ଟାଇମରେ ଛୋଟ ଛୋଟ ଛେଳି ବି 15,000-20,000 ପଳେଇ ଯାଆନ୍ତି, ଆଉ କୋଉ ଟାଇମରେ ସେ ସେମ୍ ଛେଳିଗା 10,000-12,000 ଯାଏ,
1: କିନ୍ତୁ ଆପଣ ଲାଭ ପାଇପାରୁଛନ୍ତି ଆପଣ ଯେତିକି ଆନୁଷଙ୍ଗିକ ଧନ୍ଦାରେ ମଧ୍ୟ?
0: ହଁ ମ୍ୟାମ୍, ଯଦି ପୁରା ପ୍ରପର ଗାଇଡେନ୍ସରେ ପୁରା ପ୍ରପର ନଲେଜ ରଖି କାମ କରାଯାଏ, ଏଇଟା ଇନକମର ଭଲ ସୋର୍ସ ହେଇପାରିବ।
1: ପ୍ରାୟ କେତେ ବର୍ଷ ହେଲାଣି ଏଇଟା ପାଳନ ଆରମ୍ଭ ହେଇଛି ଆପଣଙ୍କର?
0: 3-4 ବର୍ଷ ହବ ମ୍ୟାମ୍,
1: 4 ବର୍ଷ ହେଲା।
0: ବହୁତ ଛୋଟ ଇଏରୁ ଷ୍ଟାର୍ଟ କରିଥିଲୁ, ଲାର୍ଜ ସ୍କେଲରେ ଆପଣ କରେଇବେ, ଲସ୍ ବି ଲାର୍ଜ ସ୍କେଲରେ, ସେଥିପାଇଁ ଆମେ କମରୁ ଷ୍ଟାର୍ଟ କଲୁ ମ୍ୟାମ୍। ଫ୍ୟୁଚରରେ ଆମେ ପ୍ଲାନ କରିଛୁ ତ କୋଉ ବଡ ଜାଗାରେ ଗଭର୍ଣ୍ଣମେଣ୍ଟର ସବସିଡି ଯୋଉ ପ୍ରୋଜେକ୍ଟ ରିପୋର୍ଟ କରି ଯୋଉ କରାଯାଏ ଲୋନ୍ଟା, ସେ ହିସାବରେ ଆମେ କରିବୁ ବୋଲି ଆଶା ରଖୁଛୁ।
1: ବହୁତ ସୁନ୍ଦର କଥା ଭାଇ, ଆପଣ ଛେଳି ମେଣ୍ଢା ପାଳନରୁ ମଧ୍ୟ 2 ପଇସା ଲାଭ ପାଇପାରୁଛନ୍ତି ଆନୁଷଙ୍ଗିକ ଧନ୍ଦା ହିସାବରେ। ପଚାରୁଛନ୍ତି କି ଭାଇ ଆପଣଙ୍କ ପାଖକୁ ଆସିକି କିଏ ଶିଖିବା ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି?
0: ହଁ ମ୍ୟାମ୍, ମୁଁ ଫାର୍ମ କରିବା ଟାଇମରେ ବହୁତ ୟଙ୍ଗ ପିଲା ଆସିଥିଲେ ମୋ ପାଖରେ, ଏ ଜିନିଷ ଯାକ କେମିତି କରୁଛନ୍ତି କଣ ବୋଲି ମୁଁ ତାଙ୍କୁ ଗାଇଡ ବି କରୁଥିଲି, ମୋ ଯେତିକି ଜାଣିଛି ସେତିକି ମୁଁ ଗାଇଡ ବି କରୁଥିଲି ତାଙ୍କୁ।
1: ଚେଷ୍ଟା ଯଦି କରିବା ନିଶ୍ଚିତ ଭାବରେ ଆମେ ଆଗକୁ ବଢିପାରିବା। ଆନୁଷଙ୍ଗିକ ଚାଷ ହିସାବରେ ଆମେ ଗାଈଗୋରୁ ପାଳନ ହଉ, ଛେଳି ମେଣ୍ଢା ପାଳନ ହଉ, କୁକୁଡ଼ା ପାଳନ, ଏମିତି ସବୁ ପ୍ରକାର ଚାଷ ସମନ୍ୱିତ ଭାବରେ ଆମେ କରିପାରିବା, ଆଉ ସରକାରୀ ଯୋଜନାରେ ସାମିଲ ହୋଇ ସବୁ ପ୍ରକାର ଲାଭ ମଧ୍ୟ ଆମେ ପାଇପାରିବା। ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ। ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ଶିଳ୍ପ ସାମର୍ଥ୍ୟ ଓ ନିବେଶ ଅନୁକୂଳ ପରିବେଶ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ବିଭିନ୍ନ ସଂସ୍ଥାର ଶିଳ୍ପ ପ୍ରତିନିଧିଙ୍କ ସହ କଲେ ଆଲୋଚନା। ରାଜ୍ୟରେ 4 ଆୟୁର୍ବେଦିକ ଓ 2 ହୋମିଓପାଥିକ ମେଡିକାଲ ପ୍ରତିଷ୍ଠା କରିବେ ସରକାର। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଆସନ୍ତା ମାସ 2 ପୁଣି ଥରେ ଆରମ୍ଭ ହେବ ବିମାନ ସେବା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ 22 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇରେ

0: ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟରେ ନିବେଶ ବୃଦ୍ଧି ଓ ୟୁଏଇ ସହ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ୟୁଏଇର ଅର୍ଥମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୋକ୍ ଅଲମରିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ନିବେଶ ସମ୍ପର୍କ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହୋଇଛି। ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପକୁ ରାଜ୍ୟରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି ଏବଂ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ପାଇଁ ରହିଥିବା ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏଥିରେ ୟୁଏଇର ପିଜିଆଇ ଗ୍ରୁପ୍, ଏମ୍ଟିସି, ପିଟିସିଏଲ୍ ଇନ୍ଫ୍ରା ସମେତ ପ୍ରମୁଖ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରାକୃତିକ ସମ୍ପଦ, ଶିଳ୍ପ କ୍ଷମତା ଏବଂ ନିବେଶ ଅନୁକୂଳ ପରିବେଶର ଏକ ଶକ୍ତିଶାଳୀ ସମନ୍ୱୟ ଓଡ଼ିଶାରେ ରହିଛି। ସମସ୍ତ ଅଂଶୀଦାରମାନେ ରାଜ୍ୟର ସୁଯୋଗକୁ ଅନୁଧ୍ୟାନ କରି ଶିଳ୍ପ ବିକାଶ ଓ ମୂଲ୍ୟ ସଂଯୋଜନାର ଯାତ୍ରାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: सहयोग मिल रहा है लगभग 22 लाख करोड़ तक हमने एमओयू साइन करते हुए अभी कुछ प्रोजेक्ट आगे बढ़ रहा है और कुछ तो पाइपलाइन पर भी है और कुछ भी हमने ग्राउंडिंग करते हुए और कुछ को हमने इनॉग्रेशन भी कर चुके हैं अगले दिन में भी करने जा रहे हैं इसी आधार पर
0: राज्य चैरिटी आयुर्वेदिक एवं दुईटी होम्योपैथिक मेडिकल प्रतिष्ठा हेबो। स्वास्थ्य मंत्री डॉक्टर मुकेश महालिंग एही घोषणा करिछन्ति। ସେ କହିଛନ୍ତି ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ଖୁବ୍ ଶୀଘ୍ର ଆୟୁର୍ବେଦିକ ମେଡିକାଲ ପ୍ରତିଷ୍ଠା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଆଜି ଭୁବନେଶ୍ୱରଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହାଇଦ୍ରାବାଦସ୍ଥିତ ସିସି ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମେଡିକାଲ ହେରିଟେଜ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହା କହିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳପତ୍ର, ପୋଥି ଓ ପ୍ରାଚୀନ ଚିକିତ୍ସା ଜ୍ଞାନର ସଂରକ୍ଷଣ, ଅଧ୍ୟୟନ ଓ ଗବେଷଣା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡ଼ିଶାରେ ପାରମ୍ପରିକ ଚିକିତ୍ସା ପଦ୍ଧତି, ବିଶେଷ କରି ଆୟୁର୍ବେଦକୁ ଆହୁରି ସୁଦୃଢ଼ କରିବା ଲାଗି ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଭୁବନେଶ୍ୱରଠାରେ ଏକ ଆୟୁଷ ଔଷଧ ପରୀକ୍ଷାଗାର ଏବଂ ବିଶ୍ୱ ଆୟୁର୍ବେଦ କଂଗ୍ରେସ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଅନ୍ତର୍ଗତ ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ଅକ୍ଟୋବର ମାସ 2 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ, ସ୍ୱଚ୍ଛତା ଓ ପରିମଳ, ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଏବଂ ସ୍ଥାୟୀ ସହରୀ ଜୀବନଯାତ୍ରାକୁ ଏଥିରେ ପ୍ରାଥମିକତା ଦିଆଯିବ। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ଆଭାସୀ ଜରିଆରେ ଆଜି ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ସ୍ୱଚ୍ଛତା ହିଁ ସେବା ପାଇଁ ଓଡ଼ିଶାରେ ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ରର ସମସ୍ତ ମାର୍ଗଦର୍ଶିକାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ। ରାଜ୍ୟରେ 1 କୋଟି ଦ୍ୱୀପ ପ୍ରଜ୍ୱଳନ ପାଇଁ ଯୋଜନା କରାଯାଇଛି। ପ୍ରତି ଜିଲ୍ଲାର ପ୍ରତ୍ୟେକ ପରିବାରକୁ ଏଥିରେ ସାମିଲ କରାଯିବ। ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପରିମଳ ସଫେଇ କାର୍ଯ୍ୟ ସହ ଜଳାଶୟଗୁଡ଼ିକର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। ନାଗରିକ, ସରକାରୀ ସଂସ୍ଥା, ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଏଥିରେ ସକ୍ରିୟ ଭାବେ ସାମିଲ କରାଯିବ। ବ୍ୟାପକ ଜନସଚେତନତା ସୃଷ୍ଟି ଓ ଅଭିଯାନ ସଫଳତା ପାଇଁ ଏସ୍ବିଏମ୍ 2.0 ଆଇସି ପାଣ୍ଠିର ବ୍ୟବହାର କରି ଯୋଜନା ପ୍ରସ୍ତୁତ କରିବାକୁ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ବିମାନ ସେବା ଆରମ୍ଭ ହେବ। ଆସନ୍ତା ମାସ 2 ତାରିଖ ଗାନ୍ଧି ଜୟନ୍ତୀରୁ ଏହି ବିମାନ ସେବା ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ସପ୍ତାହକୁ 2 ଥର ବିମାନ ଉଡ଼ାଣ କରିବ। ପ୍ରତ୍ୟେକ ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏବଂ ପ୍ରତ୍ୟେକ ଶନିବାର ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ବିମାନ ବନ୍ଦରରୁ ଏହି ଉଡ଼ାଣ କରାଯିବ। ସୂଚନାଯୋଗ୍ୟ, ଗତ ଜୁଲାଇ ମାସ 18 ତାରିଖଠାରୁ ଏହି ବିମାନ ସେବା ବନ୍ଦ ରହିଥିଲା। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରସ୍ତାବିତ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କାରଖାନାର ବିକାଶ ଓ କାର୍ଯ୍ୟକାରିତା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

0: ଏହି ପ୍ରକଳ୍ପ ମାଧ୍ୟମରେ ଚାଉଳ ଓ ମିଲେଟ୍ର ମୂଲ୍ୟଯୁକ୍ତ ଉତ୍ପାଦନ କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ବୈଠକରେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯୋଗ ଦେଇଥିଲେ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ନେଇ ଅଧିକାର ମିତ୍ର ଏବଂ ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ସୂଚନା ଅନୁଯାୟୀ ଏହି ଲୋକ ଅଦାଲତରେ ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲା ସମେତ ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ଓ ବୈବାହିକ ଏବଂ ଚେକ୍ ବାଉନ୍ସ ଭଳି ମାମଲାର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯିବ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ମାର୍କେଟ କମ୍ପ୍ଲେକ୍ସ, ଅଙ୍ଗନବାଡ଼ି କେନ୍ଦ୍ର, କଲ୍ୟାଣ ମଣ୍ଡପ, ବନ ସୁରକ୍ଷା ସମିତି ଗୃହ, ଧାନ ସଂଗ୍ରହ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆୟୋଜିତ ସମାରୋହରେ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ। ଦେବଗଡ଼ ଜିଲ୍ଲାର ବିକାଶ ସମନ୍ୱୟ ଏବଂ ତଦାରଖ କମିଟି ଦିଶା ପାଇଁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିକାଶ କାର୍ଯ୍ୟର ଅଗ୍ରଗତିମୂଳକ ରିପୋର୍ଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡ଼ି ସେବା ଅଧୀନରେ ପୁଷ୍ଟିକର ସୂଚକ, ପରିପୂରକ ପୁଷ୍ଟିକର ଗୁଣବତ୍ତା, ପୋଷଣ ବାଟିକା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ 223 ଜଣ ଦୃଷ୍ଟି, ଶ୍ରବଣ ଓ ବାକ୍ ବାଧିତ ଏବଂ ମାନସିକ ଅନଗ୍ରସର ଦିବ୍ୟାଙ୍ଗ ପଞ୍ଜୀକରଣ କରିଥିଲେ। ବିଭିନ୍ନ ବିଭାଗର ଚିକିତ୍ସକମାନେ ସେମାନଙ୍କ ପରୀକ୍ଷା ନିରୀକ୍ଷା କରିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ ହେବ। ଏହି ନୀତି ପାଇଁ ଆଜିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ଆମ ଆଲମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ 4 ମାଟି ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏହି ତାଡ଼କୁ ଶ୍ରୀମନ୍ଦିର ରୋଷଘର ନିକଟରେ ରଖାଯାଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମା ଦକ୍ଷିଣକାଳୀ ମନ୍ଦିରକୁ ଆଜ୍ଞାମାଳ ବିଜେ ହେବ। ଆସନ୍ତାକାଲି ମା ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ 7 ପୁରପିଠା ପ୍ରସ୍ତୁତ କରିବେ। ଏହି ପିଠା ସ୍ୱତନ୍ତ୍ର ଭାବେ ମାଟି ତାଡ଼ରେ ସକାଳ ଧୂପ ପରେ ଲାଗି କରାଯିବାର ବିଧି ରହିଛି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଚିନ୍ତାଧାରାରେ ପରିବର୍ତ୍ତନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ 2003 ଏହି ଦିବସ ପାଳିତ ହୋଇଆସୁଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ଶିଳ୍ପ ସାମର୍ଥ୍ୟ ଓ ନିବେଶ ଅନୁକୂଳ ପରିବେଶ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ କଲେ ଆଲୋଚନା। ରାଜ୍ୟରେ 4 ଆୟୁର୍ବେଦିକ ଓ 2 ହୋମିଓପାଥିକ୍ ମେଡିକାଲ ପ୍ରତିଷ୍ଠା କରିବେ ସରକାର। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଆସନ୍ତା ମାସ 2 ପୁଣି ଥରେ ଆରମ୍ଭ ହେବ ବିମାନ ସେବା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ 22 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଇଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ ଭାବପ୍ରବଣ ଏବଂ ଆର୍ଥିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି।

ଚଳିତବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା ଏବଂ ଏହାର ମୁଖ୍ୟ ଆହ୍ୱାନ ହେଉଛି ମତ ବିନିମୟ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତିକ ଆତ୍ମହତ୍ୟା ନିବାରଣ ସଂଘ ଦ୍ୱାରା ଏହି ଦିବସ ଗତ 2003 ମସିହାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 10 ତାରିଖରେ ପାଳିତ ହୋଇଆସୁଛି। ବଞ୍ଚି ରହିବା ଯେତେବେଳେ କୌଣସି ବ୍ୟକ୍ତି ପାଇଁ ଦୁର୍ବିସହ ହୋଇପଡ଼େ ଏବଂ ତା ପାଇଁ ଜୀବନ ଏକ ବେଦନାଦାୟକ ପରିସ୍ଥିତିରେ ପରିଣତ ହୁଏ, ସେଥିରୁ ନିଃସୃତ ହେବା ପାଇଁ ସେ ଆତ୍ମହତ୍ୟାର ପଥ ବାଛି ନେଇଥାଏ। ବିଭିନ୍ନ ପ୍ରକାର ପରିସ୍ଥିତି ଏପରିକି କେତେକ କ୍ଷେତ୍ରରେ ଆନୁବଂଶିକ ରୂପେ ଅବସାଦଗ୍ରସ୍ତ ହେଉଥିଲେ ମଧ୍ୟ ମଣିଷ ଏହି ପଥ ବାଛି ନେବାକୁ ଉଚିତ ମନେ କରିଥାଏ। ଦୁଃଖଦାୟକ ପରିସ୍ଥିତିକୁ ସାମ୍ନା କରି ନ ପାରି ନିଜର ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଏ। ଅନେକ କ୍ଷେତ୍ରରେ ନିଶାଦ୍ରବ୍ୟ ସେବନ ଆତ୍ମହତ୍ୟାର କାରଣ ହୋଇଥାଏ। ଆତ୍ମହତ୍ୟାର ପରିସଂଖ୍ୟାନ ମଧ୍ୟ ତଦନୁଯାୟୀ ବୃଦ୍ଧି ପାଉଛି। ଏକ ଆକଳନରୁ ଜଣାପଡ଼ିଛି ବିଶ୍ୱସ୍ତରରେ ପ୍ରତିବର୍ଷ 8 ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଭାରତରେ 2017-2022 ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। 2022 ମସିହାରେ ଭାରତରେ 1,71,000 ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। 2018 ମସିହା ତୁଳନାରେ ଏହା ପାଖାପାଖି 27% ଅଧିକ। ତେବେ 2023 ଓ 2024 ବର୍ଷରେ ଏହି ସଂଖ୍ୟାର ପରିମାଣରେ ସାମାନ୍ୟ ହ୍ରାସ ପାଇଛି। ଓଡ଼ିଶାର ପରିସ୍ଥିତିକୁ ଦେଖିଲେ ଆକଳନ ଅନୁଯାୟୀ 2022 6,140 ଜଣ ଆତ୍ମହତ୍ୟା କରିଥିଲେ। 2023 ବର୍ଷରେ ପାଖାପାଖି 6,000 ଏବଂ 2024 ପାଖାପାଖି 5,800 ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ 72%ରୁ ଅଧିକ ପୁରୁଷ ଏବଂ 27%ରୁ ଅଧିକ ମହିଳା ରହିଛନ୍ତି। 18-30 ବର୍ଷ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଥିବା ଆକଳନ କରାଯାଇଛି। 34% ଅଧିକ ଏହି ବର୍ଗର ଯୁବକ ଯୁବତୀ ମୃତ୍ୟୁବରଣ କରିଥାନ୍ତି। ଅନ୍ୟ ବୟସ ବର୍ଗ ମଧ୍ୟରେ 30-45 ବର୍ଷ ଭିତରେ 31% ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି। ସେହିଭଳି ଏହି ଆକଳନ ଅନୁଯାୟୀ ପାରିବାରିକ ପରିସ୍ଥିତି ପାଇଁ 31%ରୁ ଅଧିକ, ବିଭିନ୍ନ ରୋଗ ପାଇଁ 18%ରୁ ଅଧିକ, ନିଶା ସେବନ ଦ୍ୱାରା ପାଖାପାଖି 7%, ବୈବାହିକ ଜୀବନଜନିତ କାରଣ ପାଇଁ ପାଖାପାଖି 5%, ପ୍ରେମ ବ୍ୟାପାର ନେଇ ମଧ୍ୟ ପାଖାପାଖି 5%, ଋଣଗ୍ରସ୍ତ କାରଣ ପାଇଁ 3%ରୁ ଅଧିକ ଏବଂ ବେରୋଜଗାରୀ ପାଇଁ 3% ଲୋକ ଆତ୍ମହତ୍ୟାର ପଥକୁ ବାଛି ନେଉଛନ୍ତି। ପ୍ରକାରାନ୍ତରେ ଦେଖିଲେ ସମାଜରେ ଆତ୍ମହତ୍ୟା ଏକ ଦୂରାରୋଗ୍ୟ ବ୍ୟାଧି ଭାବେ ଗଡ଼ି ଚାଲିଛି। ସାମ୍ପ୍ରତିକ ସମାଜରେ ନିସଙ୍ଗତା ଏକ କାରଣ ଭାବେ ଉଭା ହୋଇଛି। ବିଭିନ୍ନ ବୟସର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏକାକିତ୍ୱ ଏହାର ମୂଳ କାରଣ ପାଲଟିଛି। ଇଣ୍ଟରନେଟ୍ରେ ଅଧିକ ସମୟ ବିତାଉଥିବାରୁ ଲୋକମାନେ ପାରିପାର୍ଶ୍ୱିକ ପରିସ୍ଥିତିଠାରୁ ଦୂରେଇ ଯାଉଛନ୍ତି, ଫଳରେ ସାମ୍ନାସାମ୍ନି ଦେଖା ହୋଇ କଥାବାର୍ତ୍ତା ହେବା ଅପେକ୍ଷା ଅନଲାଇନ୍ ବାର୍ତ୍ତାଳାପକୁ ଗୁରୁତ୍ୱ ଦିଆଯାଉଛି। କରୋନା ମହାମାରୀ ପରଠାରୁ ଏଭଳି ପରିସ୍ଥିତି ବ୍ୟାପକ ହୋଇଛି। ଏକାକିତ୍ୱପଣକୁ ଦୂର କରିବା ବର୍ତ୍ତମାନର ସମୟର ଏକ ବଡ଼ ଆହ୍ୱାନ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପ୍ରସଙ୍ଗରେ ମତ ବିନିମୟ କରନ୍ତୁ। ଆତ୍ମହତ୍ୟା ପ୍ରବଣତା ଜନିତ ମୂଲ୍ୟବାନ ଜୀବନହାନିକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବୃଦ୍ଧି ଏବଂ ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତିବିଶେଷଙ୍କୁ କରୁଣାଭାବ ପ୍ରଦର୍ଶନର ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ମଧ୍ୟ ଆତ୍ମହତ୍ୟା ନିବାରଣ ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ବିଶେଷଜ୍ଞଙ୍କ ମତରେ ଅନେକ ସମୟରେ ସାମାଜିକ ଏବଂ ସାଂସ୍କୃତିକ ବାତାବରଣ ଆତ୍ମହତ୍ୟା ପ୍ରବଣତାକୁ ପ୍ରୋତ୍ସାହିତ କରିଥାଏ। ମଣିଷ ସ୍ୱାଭାବିକ ଭାବେ ଅନୁକରଣ ଧର୍ମୀ ହୋଇଥାଏ। ଆତ୍ମହତ୍ୟାକୁ ମଧ୍ୟ କେତେକ କ୍ଷେତ୍ରରେ ଅନୁକରଣୀୟ ମାଧ୍ୟମରେ ଉପଯୋଗ କରି ଜୀବନହାନି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଆତ୍ମହତ୍ୟା ପ୍ରବଣତା ସମାଜ ପାଇଁ ଏକ ବିପଦ ଘଣ୍ଟି ହୋଇଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଟେଲିମାନସ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ମନୋଦର୍ପଣ ଭଳି ଅଭିଯାନ ଅନ୍ତର୍ଭୁକ୍ତ। ଆତ୍ମହତ୍ୟା ନିଃସନ୍ଦେହରେ ସମାଜ ପାଇଁ ଏକ ବଡ଼ ସମସ୍ୟା। ଆସନ୍ତୁ ଏ ଦିଗରେ ମିଳିମିଶି କାମ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ସଂକଳ୍ପ ନେବା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାନ ପୁଞ୍ଜିନିବେଶ ସମ୍ପର୍କ ବର୍କସ୍ କରବାର୍କେ ସଂଯୁକ୍ତ ଆରବ ଏମିରେଟ୍ସର ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା। ରାଇଜେ ଆଇବା 17 ତାରିଖରୁ ମୂଲ ହେବା ସ୍ୱଚ୍ଛତା ହିଁ ସେବା ଅଭିଯାନ। ନୂଆଖାଇ ଆଘନୁ ମା ସମଲେଶ୍ୱରୀଙ୍କ ମନ୍ଦିରନ ପହଞ୍ଚିଲା ସରିଆ ଧାନ। ଆଉ ଉତ୍ତର ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ହେଇଛି ଲଘୁଚାପ କ୍ଷେତ୍ର, ତାର ପ୍ରଭାବତି କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଅବସରରେ ଆଜି ୟୁଏଇ କ୍ୟାବିନେଟ୍ ସଦସ୍ୟଙ୍କ ସହିତ ଅର୍ଥ ଆର୍ ପର୍ଯ୍ୟଟନ ମନ୍ତ୍ରୀ ଆର୍ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବଦୁଲ ବିନ୍ ତୋକ୍ ଅଲମାରିଙ୍କ ସଙ୍ଗେ ବୈଠକ କରିଛନ୍। ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଉ ୟୁଏଇ ଭିତରେ ଅର୍ଥନୈତିକ ଆଉ ପୁଞ୍ଜିନିବେଶ ସମ୍ପର୍କକେ ବରକସ୍ କରବାର ବାବଦେ ଆଲୋଚନା କରିଛନ୍। ଏଥିରାଇଜେ ନୂଆ ପୁଞ୍ଜିନିବେଶ ସୁଯୋଗ ଖୋଜବାର ଉପରେ ଖାସ୍ ଜୋର୍ ଦିଆଯାଇଥିଲା। ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ ଶିଳ୍ପନୀତି ଆଉ ପ୍ରମୁଖ କ୍ଷେତ୍ରମାନଙ୍କେ ପୁଞ୍ଜିନିବେଶ ସମ୍ଭାବନାକେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରବାର ସହିତ ୟୁଏଇର ନିବେଶକମାନଙ୍କୁ ରାଇଜେ ପୁଞ୍ଜିନିବେଶ କରବାରକେ ନିୟୁତା ଦେଇଛନ୍। ଦୁବାଇଠାରେ ଆୟୋଜିତ ଷ୍ଟେନ୍ଲେସ୍ ଷ୍ଟିଲ୍ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ସହିତ ଗୋଲ୍ଡଟେବୁଲ୍ ବୈଠକ ଆଲୋଚନା ଥି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି ଆଉ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ଲାଗି ରହିଥିବାର ବ୍ୟାପକ ସୁଯୋଗ ବାବଦେ କହିଛନ୍।
1: हमारा पॉलिसी के लेते हुए और इंसेंटिव को लेते हुए हमने सारी सेक्टरों में, जैसे अभी अभी हमने ज़्यादा से ज़्यादा डाउन स्ट्रीम और एंसिलरी के बारे में बातचीत कर रहे हैं, इसी से हर क्षेत्र को हमने देखते हुए और इतना पोटेंशियल हमारा उड़ीसा में भी है। लगभग 22 लाख करोड़ तक हमने MOU साइन करते हुए जो इंडस्ट्री फ्रेंडलीनेस इंडेक्स में 2026 के लिए हमको बेस्ट 5 परफॉर्मेंस से हमें सम्मानित किया गया। और
0: ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ଆଉ ଆଲୋଚନା ଉତରୁ ଅଂଶଗ୍ରହଣକାରୀ କମ୍ପାନୀମାନେ ଓଡ଼ିଶାନ ନିବେଶ ସୁଯୋଗ ଲାଗି ଗଭୀର ଆଗ୍ରହ ପ୍ରକାଶ କରବାର ସହିତ ରାଇଜେ ନିବେଶର ସମ୍ଭାବନା ଅନୁଧ୍ୟାନ କରବେ ବୋଲି କହିଛନ୍। ଗଲାକାଲ ଆଇଏସ୍ସି କମ୍ପାନୀ ସହିତ ଭିନ୍ ଭିନ୍ କ୍ଷେତ୍ର ଥି 4 ରାଜିନାମା ହୋଇଥିବା ବେଳେ ଏଇଟା ରାଜ୍ୟ ଲାଗି ବହୁତ ଉପଯୋଗୀ ହେବା ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍।
2: ଆମେ ବର୍ତ୍ତମାନ ଦୁବାଇରେ ଅଛୁ, କାଲି ଆମର ବହୁତ ସକ୍ସେସଫୁଲ ଦିନ ରହିଲା, ଆମେ ଆବୁଧାବିରେ ଥିଲେ। ଆଉ ସେଇଥିରେ ଆପଣ ସମସ୍ତେ ଜାଣିଛନ୍ତି ଯେ ଆଇଏଚ୍ସି ସାଙ୍ଗରେ ଆମର ଗୋଟେ MOU ହେଇଥିଲା, ଆଣ୍ଡ ତାଙ୍କର ଯେଉଁ ଆଉ କମ୍ପାନୀଜ୍ ଆଇଏଚ୍ସି ଭିତରେ ଅଛନ୍ତି ତାଙ୍କ ସାଙ୍ଗରେ ମଧ୍ୟ କାଲି ଆମର ଏକ୍ରସ୍ ସେକ୍ଟର 14 MOU ହେଲା।
0: ରାଇଜେ ଆଇବା 17 ତାରିଖରୁ ଅକ୍ଟୋବର 2 ତାରିଖ ତକ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯିବା। ସମାଜର ସବୁ ବର୍ଗର ଲୋକଙ୍କୁ ଏଥି ଭାଗ ନେବା ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସକ୍ରିୟ ଭାଗିଦାରୀ, ସ୍ୱଚ୍ଛତା ଓ ପରିମଳ, ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ଆଉ ସମ୍ମାନ, ଆର୍ ସ୍ଥାୟୀ ସହରୀ ଜୀବନଯାତ୍ରାକେ ଏହି ଅଭିଯାନଟି ପ୍ରାଥମିକତା ଦିଆଯିବା। ସ୍ୱଚ୍ଛତା ହିଁ ସେବା 2026 ପାଳନ ବାବଦେ ଆଜି କେନ୍ଦ୍ର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତା ଥି ଆଭାସୀ ଜରିଏ ଗୋଟିଏ ବୈଠକ ହୋଇଛି। ବୈଠକ ଥି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏ ଅବସରରେ ଡକ୍ଟର ମହାପାତ୍ର କହିଛନ୍, ସ୍ୱଚ୍ଛତା ହିଁ ସେବା ଲାଗି ଓଡ଼ିଶାର ପ୍ରସ୍ତୁତି ଶେଷ ହୋଇଛେ, ଆଉ କେନ୍ଦ୍ରର ସବୁ ମାର୍ଗଦର୍ଶିକାକେ ରାଇଜେ କାର୍ଯ୍ୟକାରୀ କରାଯିବା। ଏ ଅବସରରେ ଓଡ଼ିଶାନ 1 କୋଟି ଦୀପ ଜଲାଯିବାର ଭିଲ ଯୋଜନା କରାଯାଇଛି, ଯେନ୍ଥି ଫି ଜିଲ୍ଲାର ସବୁ ପରିବାରକେ ସାମିଲ କରାଯିବା। ଅକ୍ଟୋବର 1 ତାରିଖ

ବର୍ଷା ହେବା ବୋଲି କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ 27 ଜିଲ୍ଲାକେ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାନ ପୁଞ୍ଜିନିବେଶ ସମ୍ପର୍କ ବରକସ କରବାରକେ ସଂଯୁକ୍ତ ଆରବ ଏମିରେଟ୍ସର ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା। ରାଜ୍ୟ ଆଇବା 17 ମୂଲ ହେବା ସ୍ୱଚ୍ଛତା ହିଁ ସେବା ଅଭିଯାନ। ନୂଆଖାଇ ଆଘନୁ ମା ସମଲେଶ୍ୱରୀଙ୍କର ମନ୍ଦିର ନ ପହଞ୍ଚିଲା ସରିଆ ଧାନ। ଆଉ ଉତ୍ତର ବଙ୍ଗୋପସାଗର ତାର ପାଖର ଇଲାକାନ ହେଇଛି ଲଘୁଚାପ କ୍ଷେତ୍ର। ତାର ପ୍ରଭାବଥି କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଓ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି, କହିଲେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ. ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍. ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର. କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ୍ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ, ଏବଂ ଏସୀୟ କପ୍

ଟି20 ମହିଳା କ୍ରିକେଟ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ବାଂଲାଦେଶ ମଧ୍ୟରେ ହେବ ସେମିଫାଇନାଲ ମ୍ୟାଚ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନ୍ତର୍ଜାତୀୟ ଆଇନ, ମତ ବିନିମୟ ଏବଂ ବହୁପକ୍ଷୀୟ ସହଯୋଗ ମାଧ୍ୟମରେ ଭାରତ ଏକ ନିରାପଦ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥାନୀୟ ମହାକାଶ କ୍ଷେତ୍ରକୁ ସମର୍ଥନ ପ୍ରଦାନ କରୁଛି। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ବୈଜ୍ଞାନିକ ତଥ୍ୟ ଜନସାଧାରଣଙ୍କ ହିତ ପାଇଁ ଉପଯୋଗ ହେବା ଉଚିତ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରେ। ଇସ୍ରୋର ପ୍ରଭାବଶାଳୀ ମିଶନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 34 ଦେଶର 400 ଉର୍ଦ୍ଧ୍ୱ ଉପଗ୍ରହ ଭାରତର ରକେଟ୍ ମାଧ୍ୟମରେ ମହାକାଶକୁ ଯାତ୍ରା କରିଛନ୍ତି। ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱାସ ପଛରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ଙ୍କର ସମର୍ପଣ ଓ କଠିନ ପରିଶ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଭାରତର ମହାକାଶ ଯାତ୍ରାର ସଫଳତା ଉପରେ ସୂଚନା ପ୍ରଦାନ କରିଛନ୍ତି।

ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ବୈଜ୍ଞାନିକ ତଥ୍ୟ ଜନସାଧାରଣଙ୍କ ହିତ ପାଇଁ ଉପଯୋଗ ହେବା ଉଚିତ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରେ। ଇସ୍ରୋର ପ୍ରଭାବଶାଳୀ ମିଶନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 34ଟି ଦେଶର 400ରୁ ଉର୍ଦ୍ଧ ଉପଗ୍ରହ ଭାରତର ରକେଟ୍ ମାଧ୍ୟମରେ ମହାକାଶକୁ ଯାତ୍ରା କରିଛନ୍ତି। ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱାସ ପଛରେ ଭାରତୀୟ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ଙ୍କର ସମର୍ପଣ ଓ କଠିନ ପରିଶ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଭାରତର ମହାକାଶ ଯାତ୍ରାର ସଫଳତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ L1 ମିଶନର ସଫଳତା ଉପରେ ଆଲୋକପାତ କରି ସହ ଶ୍ରୀ ମୋଦି 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠା ଏବଂ 2040 ସୁଦ୍ଧା ଜଣେ ଭାରତୀୟଙ୍କୁ ମହାକାଶକୁ ପଠାଇବା ଧାର୍ଯ୍ୟ ଲକ୍ଷ୍ୟ ଉପରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା 12 ଓ 13 ତାରିଖରେ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସୁଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଜିନ୍ପିଙ୍ଗ ଏହି ଗସ୍ତରେ ଆସୁଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି, ପଶ୍ଚିମ ଏସିଆ ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ପରିପ୍ରେକ୍ଷୀରେ କୂଟନୈତିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ବ୍ରିକ୍ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। 7 ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀ ଜିନ୍ପିଙ୍ଗଙ୍କ ଗସ୍ତ ପୂର୍ବରୁ ଗତ ମାସରେ ବେଜିଂଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ସୀମା ପ୍ରସଙ୍ଗ ସହ ସେଠାରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଆଧାରିତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଥିଲା। ମାନବତା ପ୍ରଥମ ଚିନ୍ତାଧାରା ଆଧାରିତ ଲୋକକୈନ୍ଦ୍ରିକ ଆଭିମୁଖ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଥିବା ଭିତ୍ତିଭୂମି, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରରେ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ବ୍ରାଜିଲ, ରୁଷ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଅଛନ୍ତି। 2024 ଏହାକୁ ଅଧିକ ବ୍ୟାପକ କରାଯାଇ ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଓ ସାଉଦି ଆରବକୁ ସାମିଲ କରାଯାଇଥିବା ବେଳେ 2025 ଇଣ୍ଡୋନେସିଆ ଅନ୍ୟତମ ଅଂଶୀଦାର ଭାବେ ଯୋଗ ଦେଇଛି। ଗତବର୍ଷ ବ୍ରିକ୍ସ ବୈଠକରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍ବେକିସ୍ତାନ ଏବଂ ଭିଏତନାମ ସହଯୋଗୀ ଦେଶ ଭାବେ ସାମିଲ ହୋଇଥିଲେ। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆସନ୍ତା 11ରୁ 13 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ, ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାଷ୍ଟ୍ରପତି ଭବନ ଫୋର୍କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ୍ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ସମାବେଶୀମୂଳକ ପଦକ୍ଷେପକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଆଜି ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ 2026 ଅବ୍ୟବହିତ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହା କହିଛନ୍ତି। ଦେଶର ଷ୍ଟାର୍ଟଅପ୍, ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରିବାରେ ଏହି ସମାବେଶ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି। ଗବେଷଣାର ନିର୍ଯାସ, ନିରନ୍ତର ତଥା ବାଣିଜ୍ୟିକ କ୍ଷେତ୍ରରେ ଉପଯୋଗ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମାବେଶ ଆସନ୍ତା ମାସ 27ରୁ 29 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ମାଇଲ ମୁସଲିମ ସମ୍ପ୍ରଦାୟର ଇମାମ ପ୍ରିନ୍ସ ରହିମ ଆଗାଖାଁ ପଞ୍ଚମ ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭବନରେ ସାକ୍ଷାତ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁ ଆଗାଖାଁ ବିକାଶ ନେଟୱାର୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି। ସରକାରଙ୍କ ସହଭାଗିତାରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଶୈଳୀରେ ଆଣିଥିବା ପରିବର୍ତ୍ତନ ଉପରେ ଆଲୋଚନା କାଳରେ ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ବୈଠକ ପରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଆଗାଖାଁ ବିକାଶ ନେଟୱାର୍କ ଓ ସରକାରଙ୍କ ସହଭାଗିତା ସମ୍ପନ୍ନ କାର୍ଯ୍ୟକଳାପ ଉପରେ ମତ ବିନିମୟ ହୋଇଥିବା ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ସ୍ୱାସ୍ଥ୍ୟ

ଥିବା କୃଷି ଗ୍ରାମୀଣ ବିକାଶ ଯୁବବର୍ଗ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାର ଏବଂ ଆଗାଖାଁ ବିକାଶ ନେଟୱର୍କ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିବା ନେଇ ଆଲୋଚନା ହୋଇଛି। ଭାରତ ଗସ୍ତରେ ଆସି ବିଶିଷ୍ଟ ଜନହିତୈଷୀ ତଥା ସମାଜସେବୀ ଇମାମ ପ୍ରିନ୍ସ ରହିମ ଆଗାଖାଁ ପଞ୍ଚମ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଆସିଥିବା ପ୍ରିନ୍ସ ଆଗାଖାଁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଆସନ୍ତା 2030-31 ଅବଧି ମଧ୍ୟରେ ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 2584 କୋଟି ଟଙ୍କାରୁ ଅଧିକ ବ୍ୟୟ ଟକଳ ରଖାଯାଇଛି। ଏହି ସମୟସୀମା ମଧ୍ୟରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ନୂତନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ କହିଛନ୍ତି। ଆଗାମୀ ଭାରତ ନବୀକରଣୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ନାୟକ ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ଦୁର୍ଗମ ତଥା ପରିବେଶ ଆହ୍ୱାନ ଆଧାରିତ ଅଞ୍ଚଳଗୁଡ଼ିକରେ ନିରନ୍ତର ଶକ୍ତି ବିକଳ୍ପ ବ୍ୟବସ୍ଥା ଲକ୍ଷ୍ୟ ନେଇ ଦେଶବ୍ୟାପୀ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ଉପକରଣ ବ୍ୟବହାର ମାଧ୍ୟମରେ କ୍ଷୁଦ୍ର ଜଳସମ୍ପଦଗୁଡ଼ିକର ମ୍ୟାପିଂ ତଥା ପୁନଃ ମୂଲ୍ୟାୟନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ଭାରତ ନବୀକରଣୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ଆସନ୍ତା 2-5 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଦେଶରେ ଜଙ୍ଗଲ ମୂଲ୍ୟାଙ୍କନ ପାଇଁ ସ୍ୱଦେଶୀ ଦକ୍ଷତାକୁ ଅଧିକ ସୁଦୃଢ଼ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜଙ୍ଗଲ ଓ ବୃକ୍ଷ ସମ୍ପଦ ମୂଲ୍ୟାଙ୍କନରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଶୀର୍ଷକ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହା କହିଛନ୍ତି। ସେ କହିଛନ୍ତି ସହାବସ୍ଥାନ ପାଇଁ ମଣିଷ ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ପ୍ରାକୃତିକ ସମ୍ପଦ ଆଧାରିତ ତଥ୍ୟକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାର ମହିଳା ବର୍ଗ ସେମିଫାଇନାଲ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ଗୋଲ୍ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚ୍ଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖେଳାଳିଙ୍କ ଅକ୍ତିଆରରେ ରହିଥିଲା। ପ୍ରତିଯୋଗିତାରେ ଏହା ହେଉଛି ସର୍ବାଧିକ ବ୍ୟବଧାନଯୁକ୍ତ ବିଜୟ। 19 ଗୋଲ୍ ମଧ୍ୟରେ 18 ପେନାଲ୍ଟି କର୍ଣ୍ଣର ଏବଂ 2 ପେନାଲ୍ଟି ଷ୍ଟ୍ରୋକ୍ ରହିଛି। ପାକିସ୍ତାନ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଷ୍ଟ୍ରୋକ୍ର ଫାଇଦା ଉଠାଇପାରିନାହିଁ। ଭାରତର ପୂଜା ମଲ୍ଲିକ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଶନିବାର ଦିନ ସେମିଫାଇନାଲ ପର୍ଯ୍ୟାୟରେ ଭାରତ କୋରିଆ ଓ ମ୍ୟାଲେସିଆ ମ୍ୟାଚ୍ର ବିଜେତାଙ୍କୁ ଭେଟିବ। ପୂର୍ବରୁ ପୁରୁଷ ବର୍ଗରେ ଭାରତ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜେୟ ଦଳ ଭାବେ ଭାରତ ସେମିଫାଇନାଲରେ ପହଞ୍ଚିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ। ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। କନିଷ୍ଠ ହକି ଏସିଆ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ୍ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ ଏବଂ ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ସେମିଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ଭିତ୍ତିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସୁଭଦ୍ରା ଯୋଜନା ହେଉଛି ମହିଳାମାନଙ୍କର ସଶକ୍ତିକରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ତମ ମହିଳା କେନ୍ଦ୍ରିକ ଏ ଯୋଜନା। ଆମର 1 କୋଟିରୁ ଅଧିକ ମା ମାନଙ୍କୁ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ତାଙ୍କ ମର୍ଯ୍ୟାଦାକୁ ବଢ଼େଇବା, ଘରର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଏଥିରେ ଏ ଯୋଜନା ସମ୍ପୂର୍ଣ୍ଣ ଭାବରେ ଆଜି ସଫଳତାର ସହିତ ସହାୟକ ହୋଇପାରିବ। ପୂର୍ବରୁ ଏ ସୁଭଦ୍ରାର 4ଟି କିସ୍ତିରେ ସମୁଦାୟ 20,648,33,00,000 ଟଙ୍କାରୁ ଅଧିକ ସେମାନଙ୍କୁ ପ୍ରଦାନ କରାଯାଇଛି। ଆଜି 5ମ କିସ୍ତିରେ ଆମର ଏଇ ପବିତ୍ର ବୀରମାଟି ନୟାଗଡ଼ ଓ ଏ ନୟାଗଡ଼ିରେ 5ମ କିସ୍ତି ଆଜି ପ୍ରଦାନ କରାଯାଇଛି। ଏଥିରେ 1,03,26,162 ଜଣଙ୍କୁ ପ୍ରଦାନ କରାଯାଇଛି ଏବଂ ଏଥିରେ 5,163,08,10,000 ଟଙ୍କା ମଧ୍ୟ ଆଜି ସଫଳତାର ସହିତ DBT ଜରିଆରେ ଗୋଟିଏ ବଟନ ଦବାଇକରି ଆମେ ତାଙ୍କୁ ଠନ୍ ଠନ୍ ଆକାରରେ ଲୋକଙ୍କ ପାଖକୁ ପହଞ୍ଚାଇ ପାରିଛୁ।
0: ଓଡ଼ିଶା ବିଧାନସଭାର ହାଉସ କମିଟି ଅନ୍ ସବମିସନ୍ସ ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗର ସମୀକ୍ଷା କରିଛି। ସୁନାମୁହିଁ ପାର୍କର ଉନ୍ନତିକରଣ, ବାଘମାରି କଣ୍ଟିଲୋ 2 ଲେନ୍ ରାସ୍ତା, ଖଣ୍ଡପଡ଼ାରେ ଗ୍ରିଡ୍ ସବଷ୍ଟେସନ, କୁଆଁରିଆ ଜଳସେଚନ ପ୍ରକଳ୍ପର ପର୍ଯ୍ୟଟନ ବିକାଶ ଏବଂ ମୋବାଇଲ ଟାୱାର ସ୍ଥାପନ ଭଳି ପ୍ରସଙ୍ଗରେ କମିଟି ଗୁରୁତ୍ୱ ଦେଇଛି। ଏ ସମ୍ପର୍କରେ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି,
2: ବିଧାନସଭା ଗୃହ କମିଟି ସମ୍ମିଶନ କମିଟିର 3 ଦିନ ଧରି ଗସ୍ତ ଅଛି ନୟାଗଡ଼, ଗଞ୍ଜାମ ଆଉ ଗଜପତି ଜିଲ୍ଲାର। ଆମେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ତଥା ବିଭିନ୍ନ ଜାଗାକୁ ଆମେ ପରିଦର୍ଶନ କଲୁ। ବନ୍ୟା ପରିସ୍ଥିତିରେ ଯେଉଁଭଳି ଲୋକମାନେ ବସବାସ କରୁଛନ୍ତି, ତାଙ୍କର ରହିବା କେମିତି, ଢଙ୍ଗ ରାସ୍ତାର ବ୍ୟବସ୍ଥା, କେମିତି ପାଣି ଜମା ହେଉଛି, କେଉଁଭଳି ସେମାନେ ଜୀବନଯାପନ କରୁଛନ୍ତି ସେ ବିଷୟରେ ଆମେ ଦେଖିଲୁ। ସେଇଟା ପୂର୍ବ ସମସ୍ୟା ଯେଉଁଭଳି ଅଛି ସେଇଭଳି ଧୀରେ ଧୀରେ ସୁଧାରକୁ ଆସୁଛି, ଯିବା ପାଇଁ ରୋଡ୍ ରାସ୍ତାର କିଛି ବ୍ୟବସ୍ଥା ହେଉଛି।
0: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ନୟାଗଡ଼ ଗସ୍ତରେ ଆସି ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶରଣକୁଳ ମହାବିଦ୍ୟାଳୟରେ ମେରା ଯୁବ ଭାରତ ମାଇ ଭାରତ ପକ୍ଷରୁ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ହୋଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଶକ୍ତିକରଣ, କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ଯୁବ ନେତୃତ୍ୱ ବିକାଶ ଉପରେ ଆଲୋଚନା ହୋଇଛି। ନୟାଗଡ଼ରେ ପ୍ରତ୍ୟେକ ଜିଲ୍ଲାରେ ନବସୃଜନ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ପ୍ରତିଭାଙ୍କୁ ପ୍ରୋତ୍ସାହନ, ସରକାରୀ ସହାୟତା ଏବଂ ସ୍ଥାନୀୟ ସମ୍ପଦକୁ ଆଧାର କରି ନୂତନ ଉଦ୍ୟୋଗ ଗଠନ ଉପରେ ମତ ବିନିମୟ ହୋଇଛି। ଭୁବନେଶ୍ୱର ଦଶପଲ୍ଲା ମେମୁ ଟ୍ରେନ୍ରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ନାମରେ ଏକ ନିଆରା ସାହିତ୍ୟିକ କାର୍ଯ୍ୟକ୍ରମ ହୋଇଛି। ପ୍ରାୟ 100 ଜଣ ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହି ପଠନ, କବିତା ଓ ସାହିତ୍ୟିକ ଆଲୋଚନା ହୋଇଥିଲା। ଦଶପଲ୍ଲା ରେଳ ଷ୍ଟେସନ୍ରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ କଟକ ଆରମ୍ଭ କରୁଛୁ କିସାନବାଣୀ କାର୍ଯ୍ୟକ୍ରମ।

0: ସଞ୍ଜ ଘଡ଼ିରେ ଟିକେ ଏମିତିଆ ମଧୁର ସଙ୍ଗୀତ କାନରେ ପଡି ଗଲେ
1: ଗାଁର ଗୀତ ତ
0: ଯେ କଣ ଗୋଟା କହୁଥିଲ, ଯୋଉ ଗାଈ ମେଣ୍ଢା ପତକ ଏଥିରେ ମଧ୍ୟ ରୋଜଗାର
1: ରୋଜଗାର ହଉଛି ନା?
0: କେମିତି?
1: ଏ ଗାଈ ଗୋରୁ ରଖିଛି ବୋଲି ଦି ପଇସା ସେଥିରୁ ଲାଭ ପାଉଛି, କ୍ଷୀର ବିକ୍ରି କରୁଛି।
0: ତମେ ଟିକେ ତୁନି ରହିବ।
1: ହଁ ରହୁଛି।
0: ତମେ ହେଲ ଥିଲା ବାଲା ଲୋକ।
1: ହଁ
0: ଗୋଟାଏ ଜାଗାରେ 20 ଗାଈ ତମ ଗୁହାଳରେ ବନ୍ଧା ହେବେ, ଯୋଉମାନଙ୍କର ଯୋଉମାନେ ଅଭାବୀ ଲୋକ ମୋରି ଭଳିଆ ସେମାନେ ସବୁ କେମିତି ପାଇବେ?
1: ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି।
0: କଣ ବ୍ୟବସ୍ଥା?
1: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା।
0: ବଢିଆ। ଆଉ କଣ ମାନେ ସରକାର ଆମମାନଙ୍କ ପାଇଁ ବ୍ୟବସ୍ଥା
1: କରିଛନ୍ତି,
0: ଆମକୁ ସେ ସୁଯୋଗଟା ନବାର ଅଛି
1: ନିଶ୍ଚିତ ନା? ଆଉ
0: ଇଏ ଯୋଉ ବରଷା ପାଣି, ଇଏ ତ ଆମର ହାତ ଗୋଡ ନାହିଁ, ସେଥିପାଇଁ
1: ନା ନା
0: ଫସଲ ଉଜୁଡିଲା। ଇଆଡ଼େ ତମେ କହୁଛ ମାଣ୍ଡିଆ ଚାଷ, ତା ସାଙ୍ଗକୁ ଯଦି ଗାଈ ଗୋରୁ ଘରେ ଥେବେ 4-5ଟା,
1: ତା କ୍ଷୀର ବିକ୍ରି କଲେ ପଇସା ପାଇଲେ, ଘସି ଗୁଣ୍ଡା ତା ସହିତ ଗୋବର ଖତ ସବୁ ତ ବିକ୍ରି କଲେ ପଇସା ପାଇଲେ।
0: ହଁ
1: ହଁ ଆଉ ଘାସ 2 ଆଣି କାଟିକି ଦେଇଦେଲେ, ବାଡିରେ ତ କୁଟା ଆମେ ଗଦାଡି କରିଛନ୍ତି ତାକୁ ଦେଲେ, ତା ସହିତ ଏବେ ସବୁ ଖାଦ୍ୟ ମିଳିଲା ଅଳ୍ପ କିଛି ଖର୍ଚ୍ଚରେ, ଭଲ ଲାଭ।
0: ତମର ଆଜି ଗୋଟାଏ କଣ କିଛି ଅକଳିଆ ହେଇଛି?
1: କଣ ଅକଳିଆ ହେଇଛି?
0: ଆଇଲା ବେଳଠୁ ଖାଲି ବକର ବକର ବକର ବକର ହଉଛ।
1: ବକର ବକର କେତେବେଳେ ହେଲି? ଚିନା ବାଦାମର ଲଡୁ ଆଣିଥିଲି, ଖାଇଦିଅ। ଏଇ ଖାଇ ତ ସାରିଲଣି, ଆଉ ଅଛି ଯେ କହିବି।
0: ପଲି ଗୀତ ଶୁଣା ବେଳକୁ ନଡୁ ଗଣ୍ଡା କଣ ଶେଷ?
1: ନାତୁଣୀ ପାଇ ଦିଟା ନେଲନି?
0: ତମେ କଣ ଆଉ 4-6 ଗଣ୍ଡା ଦେଇଦେଲେ ସରିଯିବ?
1: ଜମା ଦେଇପାରିବିନି, ପଇସା ଦବ।
0: ଯଦି ଚିନା ବାଦାମ କଥା କହିଲ, ତାରି ଉପରେ ଆଜି ଗୋଟାଏ କିଛି ଆଲୋଚନା ହଉ।
1: ଆ କିଷାନବାଣୀ କାର୍ଯ୍ୟକ୍ରମରେ ଭଲ ଆଲୋଚନା ଟିଏ ଅଛି, ଶୁଣିବା, ତାପରେ କଥା ହବା।
0: ଆଜି ଜଣେ ଅନୁଭବୀ ଚାଷୀ ଆସିକି ପହଞ୍ଚୁଛନ୍ତି ଆମର ଏଠି, ଆଉ ନା ତାଙ୍କର ହଉଛି ମହେଶ୍ୱର ରାଉତ, ଆଉ ଚିନା ବାଦାମ ଚାଷ ଉପରେ ତାଙ୍କର ବଢିଆ ଅନୁଭୂତି ଅଛି, ଆଉ ଶୁଣିବା ତାଙ୍କ ସହିତ ଏଇ ସାକ୍ଷାତକାର ଟି ଆଜି ଶୁଣିବା।
2: ଶ୍ରୋତାବନ୍ଧୁ ନମସ୍କାର, କିଷାନବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଶ୍ରୋତାବନ୍ଧୁ, ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅଗ୍ରଣୀ ଚିନାବାଦାମ ଚାଷୀ ମହେଶ୍ୱର ରାଉତ, ଜଣେ ଅନୁଭବୀ ଚାଷୀ। ଏଥର କିନ୍ତୁ ଆମେ ଜାଣିବା ଯେ ଚିନାବାଦାମ ଚାଷ ବିଷୟରେ, ଚିନାବାଦାମର ବିହନ ଉତ୍ପାଦନ ବିଷୟରେ, ଏବଂ ବର୍ତ୍ତମାନ ସମୟରେ ଏହି ଚାଷର କେତେ ଆବଶ୍ୟକତା ରହିଛି ସେ ବିଷୟରେ ମଧ୍ୟ ପଚାରି ବୁଝିବା। ମହେଶ୍ୱର ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର।
2: ଶ୍ରୋତା ବନ୍ଧୁ ଟିକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହିଁବେ, ନିଜ ସମ୍ପର୍କରେ କିଛି କୁହନ୍ତୁ।
3: ମହେଶ୍ୱର ରାଉତ, ଗ୍ରାମ ଗୁଡୁପଡ଼ା, 8 ବ୍ଲକ, ଜିଲ୍ଲା କଟକ।
2: କଟକ ଜିଲ୍ଲାର ବାସିନ୍ଦା। ଏବେ ଘରେ ଆଉ କିଏ କିଏ ଅଛନ୍ତି?
3: ଘରେ ପରିବାର, ସ୍ତ୍ରୀ, ଗୋଟେ ପୁଅ ଅଛି, ବୋହୂ ଅଛନ୍ତି, ନାତି ନାତୁଣୀ ଅଛନ୍ତି।
2: ଆଚ୍ଛା, ବୟସ କେତେ ହେଇଗଲା?
3: ବୟସ 63 ବର୍ଷ।
2: 63 ବର୍ଷ। ନିଜେ ଚାଷବାସ କରୁଛ?
3: ନିଜେ ବର୍ତ୍ତମାନ ଚାଷବାସ କରୁଛି।
2: କେତେ ବର୍ଷ ଏମିତି ହେଇଗଲା କୃଷି କ୍ଷେତ୍ରରେ?
3: 1977 ମସିହାରୁ।
2: ପାଖାପାଖି 50 ବର୍ଷର।
3: 50 ବର୍ଷର
2: କି? କେମିତି, କାହା ଦ୍ୱାରା ଅନୁପ୍ରାଣିତ ହେଲେ ନା ନାଇଁ, ମାନେ ଆପଣ ପୂର୍ବ ପିଢି ଏମିତି କରୁଥିଲେ?
3: ପୂର୍ବ ପିଢି କରୁଥିଲେ, ବର୍ତ୍ତମାନ କାହା ଉପରେ ଭରସା ନ କରି ନିଜ ସ୍ୱାର୍ଥରେ ଚାଷ କରିକି ମୁଁ ଉପକୃତ ହେଇପାରୁଛି।
2: କଣ କଣ ଏ ବର୍ଷ ଚାଷବାସ ହେଇଛି ସବୁ?
3: ବର୍ତ୍ତମାନ ପୋଟଳ ଚାଷ ହେଇଛି।

0: କାଙ୍କଡ ଚାଷ ହେଇଛି, କଲରା ହେଇଛି, ଆଉ ସୁଇଟ୍ କର୍ନ ହେଇଛି, ମକା ଚାଷ ହେଇଛି।
1: ତା ସହିତ ଚିନାବାଦାମ,
0: ଚିନାବାଦାମ ବର୍ତ୍ତମାନ ବିହନ ପାଇଁ ଯାହା ଲଗା ହେଇଛି, 15 ଦିନ ପରେ ଅମଳ ହବ, ତାପରେ ଲଗା ହେଇଯିବ ଚିନାବାଦାମ।
1: ମହେଶ୍ୱର ବାବୁ, ନିଜର ଜମିବାଡ଼ି କେତେ ଅଛି ଆଉ କେତେ କଣ ବର୍ତ୍ତମାନ ଚାଷ କରୁଛନ୍ତି?
0: ମୋର ଜମିବାଡ଼ି 2.5 ଏକର ଅଛି, ମୁଁ ଲିଜ୍ରେ 3 ଏକର ଚାଷ କରୁଛି।
1: ଏଇ ଚାଷରୁ ହିଁ ସବୁକିଛି,
0: ଚାଷରୁ ସବୁକିଛି।
1: ଆପଣ ଚିନାବାଦାମ ଚାଷକୁ ନେଇ ଗୋଟେ ଲମ୍ବା ଅନୁଭୂତି ରଖିଛନ୍ତି, ତ ସେ ଚିନାବାଦାମ ଚାଷକୁ ଯଦି ଆମେ ଦେଖୁଛେ, ତାହେଲେ ଆପଣ ଗୋଟେ ପିଲାଦିନର କଥା ମନେ ପକାନ୍ତୁ, ସେତେବେଳର ଚିନାବାଦାମ ଚାଷ ଆଉ ବର୍ତ୍ତମାନର ଚିନାବାଦାମ ଚାଷ କଣ ଫରକ ରହିଛି?
0: ବହୁତ ଫରକ ରହିଛି।
1: କଣ?
0: ସେତେବେଳେ ଆମର ପାରମ୍ପରିକ ବିହନ ଆମେ କରୁଥିଲୁ, ଆଉ ଠିକ ଉପଯୋଗରେ ସାର, ରାସାୟନିକ ସାର, ଖତ, ଏ ବିଭିନ୍ନ ପ୍ରକାର ଦେଇ ହେଉନି, ଯାହା ପୂର୍ବପୁରୁଷରୁ ହେଉଥିଲା ସେ ଅନୁସାରେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାକୁ ଉନ୍ନତ ପ୍ରଣାଳୀ ଚାଷ କରିକି ବର୍ତ୍ତମାନ ସ୍ୱାବଲମ୍ବ ହେଇପାରୁଛି। ଗୋଟେ ଅର୍ଥକାରୀ ଫସଲ,
1: ଅର୍ଥକାରୀ କଣ ପାଇଁ ଅର୍ଥକାରୀ ଫସଲ?
0: ଅର୍ଥକାରୀ ଫସଲ ଆପଣ ଏକଥର ଗୋଟେ ଥର ଆପଣ ସୋଇଂ ବୁଣିଲେ ଗୋଟିଏ ଥର ଅମଳ କରିବେ, ତା ଭିତରେ ଯଦି ବର୍ଷା ହେଇଗଲା ତ ଭଲ କଥା, ନହେଲେ ଅଳ୍ପ ଟିକେ ଜଳସେଚନ ଯଦି ସୁବିଧା ଅଛି କରିବେ, ନହେଲେ ଆପେ ଆପେ ବି ତାର ହେଇପାରିବ।
1: ଆଚ୍ଛା, ତାହେଲେ ଖର୍ଚ୍ଚ ବାର୍ଚ୍ଚ ବିଶେଷ
0: ଖର୍ଚ୍ଚ ବିଶେଷ ଯାହା ଟିକେ କୁଡ଼ା ଖୁସା ସେତିକି ନିଜେ ଯେ କରିପାରିବ, ନହେଲେ କିଛି ଲୋକ ଲଗି ଆଜିକାଲି ତ ମାନେ ଘାସ ମରା ଔଷଧ ବାହାରି ପଡ଼ିଲାଣି, ତେଣୁ କିଛି ବି ଖର୍ଚ୍ଚ ଦରକାର ପଡ଼ୁନି, ଯାହା ଔଷଧ ପାଇଁ ବ୍ୟବହାର ହଉଛି ଆଉ।
1: କେତେ ପ୍ରାୟ ଆପଣ ଚାଷ କରିଥିଲେ ଚିନାବାଦାମ?
0: ଯୋଉ ରବି ଋତୁରେ 2 ଏକର କରିଥିଲି।
1: ଆଚ୍ଛା, କଣ କେମିତି ଲାଭ ମିଳିଲା?
0: ବର୍ତ୍ତମାନ ଆମର 2 ଏକରରୁ 50 କ୍ୱିଣ୍ଟାଲ ଚିନାବାଦାମ ହେଲେ ଆମେ 40 ଟଙ୍କା ହେଲେ 2 ଲକ୍ଷ ଟଙ୍କା।
1: ଆଚ୍ଛା, ଅର୍ଥାତ୍ 2 ଏକରରୁ 2 ଲକ୍ଷ ଟଙ୍କା ମାନେ କଣ ଆମଦାନୀ?
0: ଆମଦାନୀ, ସେଥିରୁ ଖର୍ଚ୍ଚ ବିହନ ସାର ଔଷଧ ହେଇକି ସେ 40,000 ଭଳିଆ ଚାଲିଯିବ।
1: ତ ପାଖାପାଖି 160
0: ଲକ୍ଷ ଷାଠିଏ 1.5 ଲକ୍ଷ ଭିତରେ ସେ ରହିବ ଆଉ କଣ।
1: ଏଇଟା କଣ ମାନେ ବର୍ଷକୁ କେତେ ଥର ଚାଷ କରିବେ?
0: ନା, ଚିନାବାଦାମ ସେଇଟା ଆମର ଗୋଟେ ବର୍ଷ ଧାନ ହେଇଛି, ଧାନ ପରେ ଏଇଟା ଚାଷ ହୁଏ। ଆଉ ଯୋଉ ବିହନ ରଖିବାକୁ ଯୋଉ ଢିପ ଜମି ଅଛି ବର୍ଷା ଦିନେ, ଏଇଟା ଜୁନ ପ୍ରଥମ ୱିକ୍ରେ ସେ ମଞ୍ଜି ପାଇଁ ବ୍ୟବହାର କରାହେଇଛି, ସେଇଟା ଅମଳ ହେଲେ ସେଇ ଜିନିଷଟା ଲାଗିପାରିବ। ସରକାରୀ ବିହନ ଆସୁଛି ଲେଟ୍ ହବ, ମାର୍ଚ୍ଚ ଏପ୍ରିଲ ବେଳକୁ ପରେ ଅମଳ ହେଲା ବେଳକୁ ଟିକେ ବଜାର ଦର କମିଯିବ, ଆମେ କଞ୍ଚା ଆକାରରେ ବିକ୍ରି କରିଦେଉଛୁ, ଶୁଖେଇକି ଯିଏ ରଖିକି ବିକ୍ରି କରିବେ ମଞ୍ଜି କରିବେ ତାଙ୍କ ପାଇଁ ସେ ଲେଟ୍ ହେଲେ ଚଳିବ, କିନ୍ତୁ ଆମେ ଯୋଉ କଞ୍ଚା ବଜାରରେ ବିକ୍ରି ହେଉଛି ତେଣୁ ଶୀଘ୍ର ଭଲ ଦୁଇ ପଇସା ମିଳୁଛି।
1: ତାମାନେ ବର୍ଷକୁ 2 ଥର ଚିନାବାଦାମ
0: ଚାଷ ହେଇପାରିବ।
1: ସମୟଟା କଣ ତାର?
0: ଶୁଣନ୍ତୁ, ଅକ୍ଟୋବରରୁ ଆରମ୍ଭ କଲେ ସେପ୍ଟେମ୍ବର ଲାଷ୍ଟ, ଅକ୍ଟୋବର ଫାର୍ଷ୍ଟରୁ ଜାନୁଆରୀ ପର୍ଯ୍ୟନ୍ତ, ସେଠୁ ଖରାଟିଏ ବି ଚିନାବାଦାମ ଅଛି, ଧାନ କାଟି ଚାଷୀମାନେ କରୁଛନ୍ତି, ଟିକେ ଜଳସେଚନ ଦରକାର ହବ, ଆଉ ନଥିବ ଗୋଟେ ଖରିଫ ପାଇଁ ଜୁନ ଜୁଲାଇରେ।
1: ତାମାନେ ରବି ଋତୁରେ ଗୋଟିଏ ଥର କରିପାରିବା,
0: ଖରିଫ ଋତୁରେ ଥରେ କରିପାରିବା।
1: ଗୋଟିଏ ବିଲରେ ମୁଁ 2ଟି ଋତୁରେ 2 ଥର ଚିନାବାଦାମ ଚାଷ କରିପାରିବି?
0: ନାଇଁ, ଲାଭ ହେବନି, ଗୋଟିଏ ଥର ହେଇପାରିବ।
1: କାହିଁକି?
0: ଗୋଟେ ଶୁଣ, ତାପରେ ଚିନାବାଦାମ ଟିକେ ହଉଛି ତାର ବହୁତ ମୂଳରେ ଚେର ରହୁଛି, ଆଉ ଟିକେ ବହୁତ ସାର ଖତ, ଗୋଟେ ପ୍ରକାର ଧାନ ଚାଷ ହେଇସାରିଲା ପରେ ଗୋଟେ ଥର ଚିନାବାଦାମ ହେଲା, ତାପରେ ଧାନ ଚାଷ ଯୋଉ 110 ଦିନ 120 ଦିନ ଧାନ ହେଇଗଲେ, ତାପରେ ସେ ଯୋଉ ପୁଣି ଚାଷ ହେଲେ ସେଗୁଡା ଭଲ ହବ।
1: ଯାହା ଆମର ଅନୁଭବୀ କୃଷକମାନେ ହୁଅନ୍ତୁ ବା କୃଷି ବିଜ୍ଞାନୀମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ବିଲରେ ଆମେ ଅଦଳ ବଦଳ କରିକି ଚାଷ କରିବା ଉଚିତ, ନୁହେଁ କି? ଏବେ ଆମେ ଆଉ ଗୋଟେ ବିଷୟକୁ ଆସିବା କି ଜଣେ ଚାଷୀ ବର୍ତ୍ତମାନ ଯଦି ମାନସିକ ଭାବରେ ପ୍ରସ୍ତୁତ ହଉଥିବେ ଚିନାବାଦାମ ଚାଷ କରିବା ପାଇଁ, ଏଇ ସେପ୍ଟେମ୍ବର ମାସଟା ତା ପାଇଁ ଉତ୍କୃଷ୍ଟ ସମୟ?
0: ସେପ୍ଟେମ୍ବରଠୁ ଆରମ୍ଭ ଟିକେ ଯୋଉ ମାଟିରେ ଢିପାଳିଆ ଜମିରେ ବର୍ତ୍ତମାନ ଯୋଉଟା ଅଛି ପଡ଼ିଆରେ ଧାନ ଦର ନଷ୍ଟ ହେଇଯାଇଛି କି ଢିପାଳିଆ ଅଳ୍ପ ଯୋଉ ଜଳସେଚନ ପାଇଁ ଅଛି ସେଇଠି ଚିନାବାଦାମ ଚାଷ କଲେ ସେ ଅଳ୍ପ ଯୋଉ ପାଣି ବ୍ୟବହାର ହଉଛି ମଝିରେ ମଝିରେ ଯଦି ବର୍ଷା ହେଇଯିବ ସେଇ ଜଳସେଚନ ଯେତିକି ବତର ଅଛି ଜମିର ବତର ଅଛି ସେ ଅନୁସାରେ ଚିନାବାଦାମ ହେଇଯିବ।
1: ଆଚ୍ଛା, ଗୋଟେ ଚିନାବାଦାମ ଲାଗିଲା ଏବଂ ଅମଳ ହବ, ୟାର ଅବଧିଟା କେତେ ସମୟ?
0: 120 ଦିନରୁ 150 ଦିନ,
1: 4ରୁ 5 ମାସ 7 ଧରିକି ଚାଲିବା। ତାହେଲେ ତାର ପ୍ରାଥମିକ କାର୍ଯ୍ୟଟା କଣ? ପ୍ରଥମତଃ ହଉଛି ଜମିକୁ ପ୍ରସ୍ତୁତ,
0: ଜମି ପ୍ରସ୍ତୁତି ହଳ କରିବେ, ସଢା ଗୋବର ଖତ ଦେବେ, ସେତେବେଳେ 1 ଏକର ପ୍ରତି 100 କେଜି ସୁପର ଫସ୍ଫେଟ, 20 କେଜି ୟୁରିଆ, ଆମର 27 କେଜି ପଟାସ, ଆଉ ଆମର ସଲଫର, ବାଦାମଟା ଡାଲନା ହବା ପାଇଁ ସଲଫର 20 କେଜି ଦରକାର।
1: ମୂଳ
0: ସାର ଚାଷ କଲାବେଳେ ହୁଳାକୁ ଲଗା ହବ। ଏକରକୁ 75 କେଜି ଚୋପା ଲଗା ବିହନ ଦରକାର, ତାକୁ ଧାଡିକି ଧାଡି 15 ସେଣ୍ଟିମିଟର, ଗଛକୁ ଗଛ 6 ସେଣ୍ଟିମିଟର ରଖିବାକୁ ପଡିବ।
1: ତାପରେ ପୁଣି କଣ କଣ?
0: ତାପରେ ଯତ୍ନ ରହୁଛି ଆମର କୁଡା ଖୁସା, ଯଦି ଜମିରେ ଘାସ ହେଇଛି ତାହେଲେ ଆପଣ ଯଦି ଜଳ ବର୍ଷା ହେଇଛି ତାପରେ ଘାସ ମରା ପକେଇ ଦେଲା ହବ, ଯଦି ଲୋକ କୋଉଠି ନ ମିଳିଛନ୍ତି ନହେଲେ ଆପଣ କୁଡା ଖୁସା କରିଦେଲେ ଆଉ ଟିକେ ମାଟିଟା ହାଲକା ହବ, ସେ ସମୟରେ ବି କିଛି ଆଉ ଆପଣଙ୍କର ଜବକାରୀ ଧାନ ସାର ଦେଇପାରିବେ, ନଥିବା ଆମର ଯୋଉ ବଜାରରେ ନାନା ୟୁରିଆ ମିଳୁଛି ତାକୁ ବି ଯୋଉ 13045 ତାକୁ ବି ସ୍ପ୍ରେ କରିପାରିବେ।
1: ପୁଣି ଦ୍ୱିତୀୟ ପର୍ଯ୍ୟାୟର ସାର କେତେବେଳେ ଦବା?
0: ଦ୍ୱିତୀୟ ପର୍ଯ୍ୟାୟର ସାର ଆପଣ ଯଦି ବର୍ଷା ରହୁଛି ତାହେଲେ କିଛି ୟୁରିଆ ଦେଇପାରିବେ, ଯଦି ବର୍ଷା ନାହିଁ ତାହେଲେ ୟୁରିଆ ସ୍ପ୍ରେ

0: କରିପାରିବେ ଉପରବେଳା
1: ଉପରବେଳା
0: ନାନୋ ୟୁରିଆ ଯୋଉ ବଜାରରେ ବର୍ତ୍ତମାନ ମିଳୁଛି ନଥିବା 13045 ତାକୁ ବି ଆମେ ସ୍ପ୍ରେ କରିପାରିବା ଉପରବେଳା।
1: ଆଚ୍ଛା, ଏଇ ଦୁଇ ଥର ହିଁ ସାର ଦବାକୁ
0: ପଡିବ,
1: ନା ଆଉ ଦରକାର
0: ନା? ଆଉ ଦରକାର ନାହିଁ।
1: ଆଚ୍ଛା, ଏବେ ଆସୁଛି ଜଳସେଚନ କଥା।
0: ନା, ଜଳସେଚନ ଦେଖନ୍ତୁ ଗଛର ଅବଧି ନେଇକି, ଯେ ଲେଟ୍ରେ କରିବ ଯଦି ଜମିରେ ଗଛ ଗ୍ରୋଥ ହଉନି ତାହେଲେ ଛିଞ୍ଚା ଜଳସେଚନ କରିବ। ଚିହ୍ନାବାଦାମ ପାଇଁ ସାଧାରଣତଃ ଛିଞ୍ଚା ଜଳସେଚନ, ତାକୁ ମଡ଼ା ଜଳସେଚନ ଆମ ଅଞ୍ଚଳରେ ହେଇପାରିବ ନାହିଁ। ମଡ଼ା ହେଲେ ମାଟିଟା ତାର ମୂଳ ଯାଇ ଯୋଉ ସେଟ୍ ହେଇଗଲେ ଆପଣଙ୍କର ଆଉ ଦାନାଟା ଭଲ ଆସିବ ନାହିଁ। ଯେତେ ହାଲକା ଦରକାର ସେତେ କରିବ, ଯାହାର ଯଦି ସୁବିଧା ଅଛି ସ୍ପ୍ରିଙ୍କ୍ଲର କରିପାରିଲେ ଭଲ ସୁବିଧା ହେଇପାରିବ।
1: ଆଚ୍ଛା, ଚିନା ବାଦାମ ଚାଷ ପାଇଁ ମୁଖ୍ୟତଃ କଣ ରୋଗ?
0: ତାର ମୂଳ ସଡ଼ା ରୋଗ ଅଛି। ଯେତେବେଳେ ଆପଣ ବିହନ ବୁଣିବେ ସେତେବେଳେ ବିହନ ବିଶୋଧନ କରିବାକୁ ପଡିବ। ଗୋଟେ କେଜି ବିହନରେ 3 ଗ୍ରାମ ଆମର ଥିରମ ହଉ କିମ୍ବା ନହେଲେ କାର୍ବନ ଡାଇଜିବ ତାକୁ ଦେଇକି ବିହନ ବିଶୋଧନ କରିବ। ସେକେଣ୍ଡରେ ଯୋଉ ରୋଗ ପୋକ ହବ, ଆମର ଗୋଟେ ଟୀକା ରୋଗ ହୁଏ ତାର ଭିତରେ, ସେଥିରେ ଯୋଉ ପତ୍ରଖିଆ ପୋକ ତାକୁ ଦେଖି ନିରାକରଣ କରିକି ନିଏ ଯୋଉ ଔଷଧ ପକେଇବାକୁ ପଡିପାରିବ।
1: ଆଉ କିଛି
0: ନାଇଁ, ଆଉ କିଛି ନାହିଁ, ତା ବ୍ୟବସ୍ଥା କିଛି ନାହିଁ। ନାଇଁ,
1: ଆଚ୍ଛା, ଅନ୍ୟ କୌଣସି ରୋଗ ପୋକର ଏମିତି ସମ୍ଭାବନା?
0: ନା ନା, ଅନ୍ୟ ତ କିଛି ନା, ତାର ଏଇ ଗୋଟେ ସଳା ରୋଗ ଟିକେ ମୂଳ ସଳା, ତାକୁ ବି ଯଦି ବିହନ ବିଶୋଧନ ହେଇଥିବ ସେ ବିଶେଷ ହବ ନାହିଁ। ଯଦି ହେଲା ତାକୁ କିଛି ବ୍ୟବସ୍ଥା କରିବେ, ଆମର କାର୍ବନ ଡାଇଜିଂ ପକେଇ ପାରିବେ, ନହେଲେ ମେଟାଲିକ୍ସ ମାଙ୍କଜୀବି ଦେଇପାରିବେ, ଏଇ ଔଷଧ ଦେଇପାରିଲେ ଭଲ ହେଇପାରିବ।
1: ଏଇ କାରଣରୁ ବୋଧ ହୁଏ ଆପଣ ପ୍ରଥମରୁ କହୁଥିଲେ ଯେ ବାଦାମଟା ହଉଛି ଗୋଟେ ଅର୍ଥକାରୀ ଫସଲ, କାହିଁକି ନା ଅଧିକ ଜଳସେଚନ ଦରକାର ନାହିଁ ଏବଂ ସାର ଖତର ମଧ୍ୟ ବିଶେଷ ଆବଶ୍ୟକତା ନାହିଁ ଏବଂ ଔଷଧ ପ୍ରୟୋଗ ବି ବେଶୀ
0: ଦରକାର
1: ନା କି? ତାହେଲେ ଆମର ବାଦାମ ଗୋଟେ କୋଉ ସମୟରେ ଆସି ପହଞ୍ଚି ଗଲେ ତାର ଯୋଉ ବୃଦ୍ଧି ହଉଛି ଆମେ ଜାଣିବା ଯେ ହଁ ଗଛଟା ବର୍ତ୍ତମାନ ସୁସ୍ଥ ଅଛି?
0: ଅକ୍ଟୋବର ଲାଷ୍ଟ ନଭେମ୍ବର ଫାର୍ଷ୍ଟ ଯଦି ବାଦାମଟା ଲାଗିଗଲା, ଏଇ ଜଳସେଚନ ସୁବିଧା ନେଇକି ଢିପଣ ଜମି ଯୋଉଟା ଅଛି ଏ ଫାର୍ଷ୍ଟ ଲାଗିଗଲେ, ସେଇ ଯୋଉ ଶୀତ ଆସିନଥିବ ତାର ବର୍ତ୍ତମାନ ତାର ଯୋଉ ଫୁଲ ଫୁଟିକି ତାର ଓହଳଟା ହେଇଗଲେ ତାର ସୁବିଧା ହେଇପାରିବ।
1: ଆଚ୍ଛା,
0: ସେ ସମୟରେ ହାଲକା ମାଟି ଥିବ, ଶୀତ ହେଇନଥିବ, ଆଉ ଶୀତ ପଡ଼ିଗଲେ ଟିକେ ଫଳ ଗ୍ରୋଥ ହବାକୁ ଟିକେ ଗଛଟା ଗ୍ରୋଥ କମିଯିବ।
1: ତାମାନେ ଶୀତ ଆସିବା ପୂର୍ବରୁ ଗଛଟା ବଢିଯାଇଥିବା
0: ଦରକାର, ଫୁଲ ହେଇଆସିଥିବା ଦରକାର,
1: ଫୁଲ ହେଇଆସିଥିବା ଦରକାର
0: ଦରକାର ଦେଖି ଯଦି ଗଛର ଗ୍ରୋଥ ନ ହେଲା, ଆପଣ ଏଇ ଯୋଉ କହୁଛି ଆପଣଙ୍କ ନାନୋ ୟୁରିଆ ସ୍ପ୍ରେ କରିପାରିବେ, ନହେଲେ 13045 ନହେଲେ 1919 ଗୋଟେ ଆସୁଛି ତରଳ ପଦାର୍ଥ, ସେ ତାକୁ ସ୍ପ୍ରେ କରିପାରିବେ।
1: କେତେବେଳେ ଆମେ ଜାଣିବା ଯେ ବର୍ତ୍ତମାନ ଆମର ଫଳ ଠିକ ତାର ଯୋଉ ସାଇଜ ହବା କଥା ହେଇଗଲା, ତା ଭିତରେ ଦାନା ଧରି ନେଲାଣି ଏବଂ ୟା ଭିତରେ ଆମେ ଏକୁ ଅମଳ,
0: ଆପଣ 140 ହେଇଯିବ, ଆପଣ ଦୁଇଟା ଉପାଡ଼ିକି ଦେଖିବେ, ଯଦି ମନ୍ଦିର ଉପରେ ତା ଉପର ଚୋପାଟା ପୁରା ରହୁଛି, ଯୋଉ ଶସ ଉପରେ ଚୋପାଟା ପୁରା ଟାଣ ରହୁଛି, ତାର ଶିରା ଶିରା ଦେଖାଯିବ ଉପର ଯୋଉ ଚୋପାଟା, ଆଉ ଭିତର ମଞ୍ଜିଟା ଛଡେଇଲା ବେଳକୁ ପୁରା ଲାଲ ଦେଖାଯାଇକି ତା ଉପରେ ଗୋଟେ କଣ ଆବରଣ ବସିଥିବ, ସେତିକିବେଳେ ଆମେ ଜାଣିପାରିବା ଯେ ପୁରା ଜମି ପାକଳ ହେଇଛି।
1: ତାମାନେ ଅମଳ କରିବା ସମୟ ପାଖେଇ ଆସିଲେ ଆମକୁ
0: ଗଛର ପତ୍ର ବି ଝଡି ଆସିବ, ସେ ସମୟରେ ଗଛଟା ପାକଳ ହେଲା ପରେ ଗଛର ପତ୍ର ଝଡି ଆସିବ, ସେଇ ସମୟରେ ଆମେ ଅମଳ କରିବା।
1: ଆଚ୍ଛା, ମହେଶ୍ୱର ବାବୁ, ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ୟା ଭିତରେ ରହିଛି କି ଆମେ ତ ବାଦାମ ଚାଷ କଲେ ତାକୁ ବଜାରରେ ବିକ୍ରି କଲେ ଦୁଇ ପଇସା ପାଇବା, କିନ୍ତୁ ଭଲ ବାଦାମ ବିହନ ମଧ୍ୟ ଆମେ ଉତ୍ପାଦନ କେମିତି କରିବା?
0: ଇଏ ଆମ ରାଜ୍ୟ ବିହନ ନିଗମ ୟାକୁ ବ୍ରିଡର୍ ସିଡ଼ି ଆଣିକି ବିହନ କରିଥିଲେ। ମୁଁ 1999 ବିହନ ପ୍ରଡକ୍ସନ କରିକି ଦେଇଥିଲି, ତାପରେ ତାଙ୍କର ସଂରକ୍ଷଣ ଅଭାବ ଯୋଗୁଁ ସେ 2 ବର୍ଷଠୁ ବନ୍ଦ ହେଲା। ତାପରେ ବର୍ତ୍ତମାନ ନିଜେ ନିଜେ ଆମେ କରୁଛୁ, ବାହାରେ ବି ସରକାର କିଛି ମଗଉଛନ୍ତି, କିନ୍ତୁ ସଠିକ ସମୟରେ ଆସିକି ପହଞ୍ଚି ପାରୁନି।
1: ଆଚ୍ଛା, ତ ଚାଷୀ ଚାହିଁଲେ ନିଜ ଦ୍ୱାରା ମଧ୍ୟ ଏଇ କାର୍ଯ୍ୟଟା ସେ କରେଇ ପାରିବ, ଭଲ ବିହନ ଆମେ ଉତ୍ପାଦନ କରିପାରିବ?
0: ବର୍ତ୍ତମାନ ଆମର ରବି ଋତୁରେ ଯୋଉ ଚାଷ କରିବା ପାଇଁ, ଖରିଫ ଋତୁରେ ବିହନ କରିବାକୁ ହେଲେ କରିପାରିବେ। ଖରିଫ ଜମି ପାଇଁ ଆମର ଢିପ ଜମି ଥିବା ଦରକାର, ଯୋଉଠି ବର୍ଷା ହଉଥିବ, ବର୍ଷା ପାଣି ରହୁନଥିବ, ସେଇ ଜମିରେ ଚାଷ କରିବାକୁ ପଡିବ। ସେ କଲେ ନିଜ ନିଜର କଲେ ନିଜ ଆବଶ୍ୟକତା ମେଣ୍ଟେଇ ପାରିବ, ଯଦି କିଛି ବଳିଲା ଅନ୍ୟ ଚାଷୀମାନେ ବି ନେଇପାରିବେ।
1: ଖରିଫ ଋତୁରେ ହିଁ ଏକୁ
0: କରାଯାଇପାରିବ, ରବି ଋତୁରେ କଲେ ଆପଣଙ୍କର ଆମର ଯୋଉ ରହୁଛି ଶୀତଳୀକରଣ ଘର ଯୋଉ ରହୁଛି ବାଦାମ ଛେନା ବାଦାମ ପାଇଁ, ତାକୁ ବି ସରକାର ସଂରକ୍ଷଣ ରଖିପାରିବେ, କିନ୍ତୁ ଚାଷୀ ରଖିପାରିବନି।
1: ଜଣେ ଚାଷୀ ଯଦି ବର୍ତ୍ତମାନ ମନୋନିବେଶ କରିବେ ଯେ ମୁଁ ଚିନାବାଦାମ ବିହନ ଉତ୍ପାଦନ ହିଁ କେବଳ କରିବି, ତାହେଲେ ତାଙ୍କୁ କଣ କଣ କରିବାକୁ ପଡିବ?
0: ଚିନାବାଦାମ ବିହନ ଉତ୍ପାଦନ କରିବାକୁ ହେଲେ ନିର୍ଦ୍ଦିଷ୍ଟ ସବୁ ଢିପ ଜମି ଥିବା ଦରକାର, ସେ ଜମିରେ ଏଇ ଯୋଉ ଅନୁମୋଦିତ ପରିମାଣ ସାର କହିଲି, ଉନ୍ନତ କିସମ ଯୋଉ ବିହନ ଅଛି ତାକୁ ସଂଗ୍ରହ କରିବାକୁ ପ୍ରଥମେ ପଡିବ। ଆମର ଯୋଉ ପ୍ରମାଣିକର ଅଛି, ଓୟୁଟି ଅଛି, କିମ୍ବା ରାଜ୍ୟ ସରକାରଙ୍କର ଆମର ଅନ୍ୟ ଯୋଉ ସଂସ୍ଥା ରହିଛି ଚିନାବାଦାମ ସଂସ୍ଥା, ତାଙ୍କଠୁ ସେଇ ପ୍ରାମାଣିକ ବ୍ରିଡର କିମ୍ବା ଫାଉଣ୍ଡେସନ ବିହନ ସଂଗ୍ରହ କରିବାକୁ ପଡିବ। ତାକୁ କଲା ପରେ ଆପଣ ଚାଷ କରିପାରିବେ।
1: ଆଜିର ଦିନରେ ଆପଣ କୋଉଟାକୁ ପରାମର୍ଶ ଦେବେ, କୋଉଟା ଆମ ପାଇଁ ଭଲ ହବ?
0: ବର୍ତ୍ତମାନ ରବି ଋତୁ ଆସିଲା ଆରମ୍ଭ ହେଇଯିବ, ତେଣୁ ବର୍ତ୍ତମାନ ଚାଷ ପାଇଁ ଆଗ ନିବେଶ କଲେ ପ୍ରଥମେ ଯୋଉ ବଜାରରେ ଯୋଉଠି ଅନ୍ୟ ଚାଷୀ ଭାଇଙ୍କ ପାଖରେ ଅଛି ଯାହାଠୁ କଲେକ୍ସନ କଲେ ଭଲ ଦୁଇ ପଇସା ସେ ବିକ୍ରି।

0: କରିପାରିବେ।
1: ଆଚ୍ଛା ଆପଣ ଯୋଉ ବିକ୍ରି କରିବାର କଥା କହୁଛନ୍ତି ବଜାର କେମିତି କଣ ବର୍ତ୍ତମାନ ଅଛି?
2: ବାଦାମ ଚିନା ବାଦାମ ବଜାର ଭଲ ଅଛି। ଆପଣ କଞ୍ଚା ବାଦାମ ପ୍ରତିଦିନ ଭୁବନେଶ୍ୱର କଟକ ପ୍ରତିଦିନ ଆସିଲେ ଗୋଟେ ଗୋଟେ ଟ୍ରକ ବି ସେମାନେ ନେଇଯାଉଛନ୍ତି, ତେଣୁ ସେଥିପାଇଁ ବିକ୍ରି ପାଇଁ ଆଉ ଚିନା ବାଦାମ ନାହିଁ। ଆଉ ଯିଏ ନିଜ ଘରେ ବ୍ୟବହାର କରିବା ପାଇଁ ଧର ତୈଳ କରିବ, ବାଦାମ ଚିନା ବାଦାମ ତେଲ କରିବ, ସେ ନିଜେ କରିପାରିବି, ସେଥିରେ ସୋରିଷ କିଛି ମିଶେଇକି ସେମାନେ ବି ତାଙ୍କ ଘର ପାଇଁ ବ୍ୟବହାର କରିପାରିବେ। ବାଦାମ ଚାଷର ଚାରିପଟେ ଯଦି କିଛି କିଛି ସୋରିଷ ଲଗେଇଦେବେ, ସେ ସୋରିଷ ସହିତ ବାଦାମ ଚାଷ କରିକି ସେମାନେ ବର୍ତ୍ତମାନ ତାଙ୍କ ଘରର ଆବଶ୍ୟକ ତୈଳ ମେଣ୍ଟେଇ ପାରିବେ।
1: ଆଚ୍ଛା, ଏଇ କଥାଟାକୁ ଆଉ ଟିକେ ପ୍ରାଞ୍ଜଳ ଭାବରେ ଆପଣ କହିପାରନ୍ତେ, ନିର୍ଦ୍ଦିଷ୍ଟ ଜାଗାରେ ଚିନା ବାଦାମ ଚାଷ କରୁଛି ଏବଂ ତା ସହିତ ସୋରିଷ ଚାଷ ମଧ୍ୟ କରିବି କେମିତି କଣ?
2: ତାର ଅଧିକା ଜମି ରହିଛି, ତାର ଚାରିପଟେ ଉନ୍ନତ କିସମ ସୋରିଷ ଅଛି, ସେ ଗୋଟେ ଗୋଟେ ଲଗେଇଦେଲେ ସେମାନେ କିଛି ହେଇପାରିବ, ମଝିରେ ବି ଯୋଡ଼େ ଲାଇନ କରିଦେଲେ ବି ସେମାନେ ରହିପାରିବେ, ତେଣୁ ସୋରିଷ ହେଇପାରିବ, ଚିନା ବାଦାମ ବି ହେଇପାରିବ।
1: ମାନେ ଚାଷ ପ୍ରଣାଳୀ ଏକା?
2: ନା, ଚାଷ ପ୍ରଣାଳୀ ଏକା, ସେଥିରେ ମଝିରେ କଲେ କଣ କି ଚାରିପଟ ଜାଗା ହେଲା ପୁରା ସେଟା ଆପଣଙ୍କର ଭଲ ଖୋଲା ପବନ ବାଜିବ ସୋରିଷ ପାଇଁ, ତେଣୁ ସେ ଭଲ ଗ୍ରୋଥ ହବ। ଆଉ ଇଏ ଯୋଉଟା ଯୋଉ ଆମର ସୋରିଷ ଚାଷ ଯୋଉ ଜମି ରହୁଛି, ଯେତିକି ପ୍ରଡକ୍ସନ ହବ ତାର ଦେଢ଼ ଗୁଣ ପ୍ରଡକ୍ସନ ସେ ହବ।
1: ଆଚ୍ଛା, ଉଭୟର ଅବଧି ସେଇ?
2: ନାଇଁ, ସୋରିଷର କମ, ସୋରିଷର ଆମର 60 ଦିନରୁ 90 ଦିନ ପର୍ଯ୍ୟନ୍ତ ତାର ଅଛି, କିନ୍ତୁ ଚିନାବାଦାମ 140ରୁ 150 ଦିନ ନିଶ୍ଚିତ।
1: ଆଚ୍ଛା, ତା ମାନେ ମୁଁ ଗୋଟିଏ କ୍ଷେତରେ 2 ତୈଳବୀଜ ଚାଷ କରିପାରିବି। ମହେଶ୍ୱର ବାବୁ, ପ୍ରାୟ 50 ବର୍ଷର ଆପଣଙ୍କର ଅଭିଜ୍ଞତା ରହିଛି, ଏଇ ଚିନାବାଦାମ ସହିତ ଆଉ କିଛି ଅନ୍ୟାନ୍ୟ ଯୋଉ ତୈଳବୀଜ ଜାତୀୟ ଚାଷ ଆପଣ କରୁଛନ୍ତି?
2: ମୋ ରାଶି ହଉଛି, ରାଶିରେ ଘରର ବ୍ୟବହାର ପାଇଁ ଯେତିକି ଅଳ୍ପ ରାଶି ହଉଛି, ଆଉ ରାଶିର ଟିକେ ମାର୍କେଟ ହଉନି, କାରଣ ତେଲ ମିଳି ନାହିଁ, ତ ତେଣୁ ବିକ୍ରି ହେଇପାରୁନି ବୋଲି ତେଣୁ ରାଶି ହଉନି।
1: ଚିନାବାଦାମ ବିକ୍ରି?
2: ଚିନାବାଦାମ ବିକ୍ରି ହେଇପାରୁଛି, ସୋରିଷ ବିକ୍ରି ହେଇପାରୁଛି, ଚିନାବାଦାମ ବିକ୍ରି ହେଇପାରୁନି।
1: ଆଚ୍ଛା, ଆମ ରାଜ୍ୟର ଜଳବାୟୁ କେମିତି କଣ ରହିଛି ଚିନାବାଦାମ ଚାଷ?
2: ଚିନାବାଦାମ ତ ଆମର ବରଗଡ଼ ଅଞ୍ଚଳ, ଅନୁଗୁଳ, ସେ ଢେଙ୍କାନାଳ ଯେ ତ ଭଲ, ଆମ କଟକ ଜିଲ୍ଲା ବି ଭଲ ରହୁଛି, ଆଉ ଆମର ପୁରୀ ବି ସେପଟେ ରହୁଛି, ସବୁପଟେ ଚିନାବାଦାମ ବି ସୁବିଧା ହେବ।
1: ଏବଂ ସେଇ ଅନୁସାରେ ଆମେ ଯଦି ଚିନାବାଦାମର ବିହନ ପାଇଁ ମଧ୍ୟ ଯଦି ଚାଷ ବି କରୁଛେ, ତାହେଲେ ଲାଭ ମଧ୍ୟ ସେଇ ଆକାର ପାଇବା?
2: ବିହନ ପାଇଁ ଶୁଣ, ଆମେ ବିହନ ବିକ୍ରି କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କ ଆମ ଯୋଉ ଅଛି ବିହନ ନିଗମ, ତାଙ୍କ ମାଧ୍ୟମରେ ଆମେ ଚାଷ ଯଦି କରିପାରିବା, କୃଷି ବିଭାଗ ମାଧ୍ୟମରେ ସେମାନେ ଯଦି କଲେକ୍ସନ କରିକି ଆମକୁ ବିହନ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିବ, ସେଇଟା ହେଲା ସବୁଠାରୁ ସୁବିଧା ଉପାୟ।
1: ଲାଭ
2: ମିଳିବ, ବିହନ ଅପେକ୍ଷା ସେମାନେ ବାହାରୁ ବର୍ତ୍ତମାନ ଯୋଉ ବିହନଟା ଆମର ଏଠି 60 ମିଳୁଛି, ସେ ବାହାରୁ ବର୍ତ୍ତମାନ ସରକାର 70 ହେଲେ, ତାର ଟ୍ରାନ୍ସପୋର୍ଟେସନ ଆଉ ଏସବୁ ବିଭିନ୍ନ ଖର୍ଚ୍ଚ ପଡୁଛି, ସେ ନିଜେ ପ୍ରଡକ୍ସନ କଲେ ଏଠିକାର ଲୋକ କିଛି ଉପକୃତ ହେଇପାରିବେ, ଚାଷୀ ଉପକୃତ ହେଇପାରିବେ, ଆଉ ଆକୁ ଯିଏ ପରିବହନ କରୁଛନ୍ତି ସେମାନେ ବି ଉପକୃତ ହେଇପାରିବେ।
1: ଆଜି ତ ସମୟ ହେଇଯାଇଛି ମହେଶ୍ୱର ବାବୁ, କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆଉ ଗୋଟିଏ ମତ ଆପଣଙ୍କ ଠାରୁ ଚାହିଁବୁ କି ବାସ୍ତବରେ ଏଇ ଯୋଉ କୃଷି କ୍ଷେତ୍ରରେ ନିଜକୁ ସଂଯୁକ୍ତ କରିକି ଆପଣ, ଆପଣଙ୍କ ପରିବାର, ଆପଣଙ୍କର ଯେଉଁମାନେ ରହିଲେ ପରିଚିତ ବ୍ୟକ୍ତିବିଶେଷ ବା ଆପଣଙ୍କର ଯେଉଁ ସାମାଜିକ ପରିଚୟଟି ରହିଛି, ତାହେଲେ ସେ ଗୋଟିଏ ପ୍ରଶ୍ନ ଆମେ କରିବୁ ଯେ ଆପଣ ଖୁସିରେ ଅଛନ୍ତି ତ?
2: ଆଜ୍ଞା, ଖୁସିରେ, ମୁଁ ବହୁତ ଖୁସିରେ ଅଛି, ବହୁତ ଖୁସିରେ ମୋ ପରିବାର ସହ ଅଛି। ଯେତିକବେଳେ ଫସଲ ବିଲକୁ ଆମେ ଯେତେବେଳେ ଯାଇକି ଆମେ ଦେଖିଦଉଛୁ, ଆମ ପେଟ ପୁରିଯାଉଛି ସେଇଠି, ଯେ ଆମକୁ ଯେତିକି ଆନନ୍ଦ ଲାଗୁଛି, ଆଉ ତାଠୁ କୌଣସି ପ୍ରକାର ନାହିଁ, ନିଜେ ପ୍ରଡକ୍ସନ କଲୁ, ନିଜେ ଖାଇଲୁ, ଆଉ ଅନ୍ୟମାନଙ୍କୁ ବି ଆମେ ବ୍ୟବହାର କରିବା ପାଇଁ ଖାଦ୍ୟ ପାଇଁ ଯୋଗାଡ଼ କରିପାରିଲୁ।
1: ନୂତନ ପିଢ଼ି ଯଦି କୃଷିକୁ ଆପଣେଇବେ ସେମାନେ ଭଲ,
2: କୃଷିକୁ ତ ଆପଣେଇବା ବାଧ୍ୟ, କୃଷିକୁ ଆପଣ ନ ପଡ଼ିଲେ ଖାଇବେ କଣ ଆପଣ? ଦେଖନ୍ତୁ, ଯୋଉ ବର୍ଷା ବନ୍ୟା ବର୍ତ୍ତମାନ ହେଇଛି, ଏ ବର୍ଷ ଯୋଉ ପ୍ରାକୃତିକ ଦୁର୍ବିପାକ ହେଇଛି, ବାହାରୁ ସବୁ ଆସୁଛି ବୋଲି ଖାଉଛନ୍ତି, ଯିଏ ହେଲେ ଚାଷୀ କରୁଛନ୍ତି ନା ନାହିଁ? ଯଦି ଆମର ଏଠି ଚାଷୀ ନ ହବ, ତାହେଲେ ଚାଷୀ କେହି ଲୋକ ଖାଇବେ ପାଇବେନି, କଣ ଟଙ୍କା ଖାଇବେ?
1: କେତେ ମିଳିବ
2: ଲାଭ? ନିଶ୍ଚିତ ମିଳିବ,
1: ମିଳିବ,
2: ମିଳିବ।
1: ଯାହା ହଉ ମହେଶ୍ୱର ବାବୁ, ଯୋଉ କେତୋଟି କଥା ଆପଣ ଟିକେ ଅଧିକ ଗୁରୁତ୍ୱ ଦେଲେ କି ଆମେ କୃଷି ବିଶେଷଜ୍ଞଙ୍କର ପରାମର୍ଶ ନେଉଥିବା, ସରକାରଙ୍କର ଯାହା ଯାହା ଯୋଜନା ଆସୁଛି ତାହା ସହିତ ସଂଯୁକ୍ତ ହୋଇ ରହୁଥିବା, ଏବଂ ନିର୍ଦ୍ଦିଷ୍ଟ ସମୟରେ ଠିକ ସଠିକ ସମୟରେ ଯଦି ଆମେ ସଠିକ ଭାବରେ ଚାଷ କଲେ ତାହେଲେ ଆମେ ଆଉ ଟିକେ ଅଧିକ ଲାଭ ପାଇପାରିବା।
2: ଶ୍ରୀଯୁକ୍ତ
1: ରାଉତ, ଆମ ଅନୁଷ୍ଠାନ ତରଫରୁ, କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
3: କଣ ହେଲା ଭାଇ?
4: କେଡ଼େ ସୁନ୍ଦର ଆଲୋଚନା! ସମୟ ପାଖେଇ ଆଉଛି, ଏବେ ଠାରୁ ପ୍ରସ୍ତୁତ ହବା। ଭଲ ଚିନାବାଦାମ ବିହନ ଯଦି ଆମେ ଆଜି ଠୁ ରଖିଲେ,
3: ତାହେଲେ ଭଲ ଚିନାବାଦାମ ଅମଳ କରିବେ ଆଉ କଣ?
4: ମହେଶ୍ୱର ଭାଇଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
4: ଏତେ ଜିନିଷ ପତ୍ର ବିକ୍ରିବଟା କରୁଛ, ଭଲ ଫସଲ ହେଇଛି, ବଜାର ଦରଟା ଟିକେ ଜାଣିନଥାନ୍ତେ?
3: ନିଶ୍ଚିତ ନା, ଆଉ ବଜାର ଦର ନ ଜାଣିଲେ କେମିତି କଣ ହବ? ନିଶ୍ଚିତ ନା, ଆଉ ବଜାର ଦର ବିଷୟରେ ଜାଣିବା
4: ଜାଣିବା।
5: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ

0: ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 29 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହଉ ପାଠ ତାହେଲେ ହେମନ୍ତ, ଖରା ପୁଣି ଟିକେ ବଢିଲାଣି, ଭୋଦୁଅ ମାସ ଖରା।
2: ହଁ ଭାଲୁକୁଣି ଓଷା ଚାଲିଛି, ଭୋଦୁଅ ମାସ ଖରା, ତା ସହିତ ତମର ତ ଭଲ ଚିଙ୍ଗୁଣି ମାଛ ଖାଉଛ ଆଉ କଣ।
1: ପୁଣି ଯେତେବେଳେ ବର୍ଷା ହେଇଯାଉଛି,
2: ପାଣିପାଗ କଥା ଶୁଣିବା ପରା
1: କିଛି ମନେ ରହୁନାହିଁ।
3: ଆଉ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଦୁଇଟି ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ଏହାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତୋଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଗୁଆ ସୂଚନା ଦିଆଯାଇଛି।
1: ଏମା ଅପା ସବୁ କଥା ହେଲା,
2: ଏଥର ଉଠିବା
1: ଉଠିବା। ଦେଖ ମୋ ନାତୁଣୀ ପାଇଁ ଗଣ୍ଡାଏ ବାଦାମ ନଡୁ ଦେଇଥାନ୍ତ ପରା,
2: ଆହୁରି ନବ
1: ଆଉ
2: ପଇସା ଦବ
1: ପଇସା।
2: ହଁ
1: ହରି ବୋଲ, ଏଠେଇ ଭଦ୍ର ଲୋକ ନାହାନ୍ତି?
2: ଜେମା ବାପା ଭଦ୍ର ଲୋକ ଅଛନ୍ତି।
1: ହଉ ହଉ ହଉ ହଉ, ତମ ପଇସା ତମ ପାଖରେ ଥାଉ, ବାଦାମ ନଡୁ ତମ ଘରେ ଥାଉ, ମୁଁ ଉଠୁଛି, ବେଳ ଗଡି ଯାଉଛି।
2: ହେ ଭଗବାନ, ଏ ଲୋକଙ୍କୁ ଆଉ ବୁଝେଇ ହବନି, ହଉ ହଉ ଘରେ ପହଞ୍ଚେଇ ଦେ ବାଦାମ। ହଉ ହଉ ହଉ
1: ହଉ ହଉ ହଉ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

କାର୍ଯ୍ୟକ୍ରମ ରିଲିକରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରେ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଶିଳ୍ପୀମାନେ ପ୍ରଥମେ ଗାଇଛନ୍ତି ଭକ୍ତକବି ମଧୁସୂଦନ ରାଓଙ୍କ ରଚନାରୁ।

ଶୁଣୁଛନ୍ତି ଦେଶାତ୍ମବୋଧକ ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀମାନେ ଗାଇଛନ୍ତି ଶିବବ୍ରତ ଦାସଙ୍କ ରଚନାରୁ।

ସମବେତ କଣ୍ଠରେ ଶୁଣୁଛନ୍ତି ଦେଶାତ୍ମବୋଧକ ଗୀତ କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀମାନେ ଗାଇଛନ୍ତି ବୀରକିଶୋର ଦାସଙ୍କ ରଚନାରୁ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ଶିଳ୍ପୀ ଲତା ମଙ୍ଗେସ୍କର ଗାଇଥିବା କେତୋଟି ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ, ସ୍ୱର ସଂଯୋଜନା କରିଛନ୍ତି ହୃଦୟନାଥ ମଙ୍ଗେସ୍କର। ଶୁଣିବା ଏହି ସୂଚନା ପରେ।
2: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
3: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
2: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनि। जदि आपण 18-40 वर्ष बयसर होइथांती तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।

0: ଚାଲନ୍ତୁ ବସିବା ବସିବା ଆଉ କ'ଣ
1: କରିବା କେବେ ହସାଇଲ ପୁଣି କେବେ କନ୍ଦାଇ ସୁଖ ତକ ଦେଲ ପ୍ରଭୁ ଦୁଃଖ ବି ତ ଦେଲ ମୋର ଆପଣାର ବୋଲି

0: ଆଣନ୍ତୁ।
1: ଆଚ୍ଛା ଆପଣ କେବେଠୁ ଗୀତ ଗାଉଛନ୍ତି?
0: ନା, ମୁଁ ସେମିତି ବଡ଼ ଗାୟିକା ନୁହେଁ। ଜୀବନାନନ୍ଦଙ୍କର ଗୀତର ଭାବ ଗୁଡ଼ିକ ମୋତେ ବେଶ ମନ ଛୁଉଁଥିଲା। ରେଡ଼ିଓରେ ଶୁଣୁଥିଲି, ତାପରେ ଆରେ ଏ ତ ନାରାୟଣ ବାବୁ ଆସୁଛନ୍ତି, ଟିକେ ଦେଖେ ପରେ କଥା ହେବା।
1: ହଁ ଯେ ଆପଣଙ୍କ ନାଁ କହିଲେନି।
0: ସୁଲେଖା ଆସୁଛି।
1: ସୁଲେଖା, କାହିଁକି ଯେ ବୃଦ୍ଧା ସମୟରେ ନିଜର ସଠିକ ନାଁକୁ ଲୁଚାଇ ଆଉ ଏକ ନାଁରେ ପରିଚିତ ହୁଅନ୍ତି? ତୁମେ ସରସ୍ୱତୀ ତ୍ରିପାଠୀ ନୁହଁ ତ ସୁଲେଖା? କେମିତି କହିବି ଯେ ମୁଁ ସେଇ ହତଭାଗା? କେମିତି କହିବି ଯେ ତୁମେ ଲେଖୁଥିବ ଶହ ଶହ ଚିଠିର ଠିକଣା? କେମିତି କହିବି ତୁମେ ସୁଲେଖା ନୁହଁ, ତୁମେ ସରସ୍ୱତୀ ତ୍ରିପାଠୀ, ତୁମେ ସରସ୍ୱତୀ, ତୁମେ ସରସ୍ୱତୀ, ତୁମେ ମୋର ଶାଢ଼ୀ? ମନେ ଅଛି ନା, ତୁମେ ସବୁବେଳେ ଅଭିମାନ କରୁଥିଲ, ଆଉ ମୁଁ ଭୁଲ ପାଇ ସରି ସରି କହି ତୁମକୁ କ୍ଷମା ମାଗୁଥିଲି। ପ୍ରତି ଚିଠିରେ 20-30 ସରି, ଶେଷରେ ବି ମୁଁ ତୁମକୁ ସରି ସରିରୁ ସରି ଡାକିବା ଆରମ୍ଭ କରିଦେଲି। ଏବେ ତ ତୁମେ ସୁଲେଖା ଆଉ ମୋ ସୁଦର୍ଶନ, ଜୀବନାନନ୍ଦ ତ ମରିସାରିଲାଣି ଗତକାଲିଠୁ। ହେଲେ କେମିତି କହିବି ଯେ ସୁଦର୍ଶନର ଶରୀର ତ ଜୀବନାନନ୍ଦର, ମନ ମଗଜ ତ ଜୀବନାନନ୍ଦର, ସ୍ମୃତି ତ ଜୀବନାନନ୍ଦର, ଆଉ ଆତ୍ମା ତ ତାକୁ କଣ ତୋ ଭିତରୁ ତୁ ଫିଙ୍ଗି ଦେଇପାରିବୁ? ସୁଦର୍ଶନ କହ, ସୁଦର୍ଶନ ପାରିବୁ, ପାରିବୁ, ସୁଦର୍ଶନ ପାରିବୁ।

0: ସୁଦର୍ଶନ ବାବୁ ଏଠି ରହିଲା
1: ଟିକେ ଭଲ ଲାଗିଲା ନାରାୟଣ ବାବୁ, କାଲି ଆପଣ ଏତେ କାଶିଲେ ଯେ ମୁଁ ଡରି ଯାଇଥିଲି।
2: ହଁ, ବୟସ ସରି ସରି ଆସିଲାଣି, ଜୀବନ ପାଇଁ ଧୀରେ ଧୀରେ ଏ ଦେହଟା ବୋଝ ହେଇ ଆସିଲାଣି। ଆଉ ତାପରେ
1: କିଛି ନାହିଁ ନାରାୟଣ ବାବୁ, ମନକୁ ଆକ୍ଟିଭ କରନ୍ତୁ, ଆପଣ ସବୁ ରୋଗକୁ ଡେଇଁଯିବେ ଯେ।
2: ମନ ସେ ପୁଣି ଏଇ ବୃଦ୍ଧାଶ୍ରମରେ ରହି ଆକ୍ଟିଭ ହୋଇପାରିବ? ଆମେ ତ ସମସ୍ତେ ଜଣେ ଜଣେ ମାନସିକ ରୋଗୀ, ଆଶ୍ୱାସନା ପ୍ରବୋଧନା ଦେଇ ମୃତ୍ୟୁକୁ ସ୍ୱାଗତ କରିବା ହିଁ ଆମର ବାସ୍ତବତା।
3: ହେଲେ ବି ମୃତ୍ୟୁକୁ ଭୟ କରୁ ବୋଲି ତ ବଞ୍ଚିବାର ବାଟ ଖୋଜି ଖୋଜି ଆଜି ଆମେ ସମସ୍ତେ ଏଇଠି। ଅବଶ୍ୟ ପୁଅ ବୋହୁ ନାତି ନାତୁଣୀ ବନ୍ଧୁ ବାନ୍ଧବକୁ ଛାଡ଼ି ଏଠି ରହିବା ଦୁର୍ବିଷୟ ନିଶ୍ଚୟ।
4: ନା ନା, ଏଠି ଆମେ କୋଉଠୁ ସେମାନଙ୍କୁ ଛାଡ଼ିଲୁ ଯେ? ସେମାନେ ସିନା ଆମକୁ ଛାଡ଼ିଛନ୍ତି, ସେମାନଙ୍କ ପାଇଁ ଆମେ ଓଲଡ଼ା ଓ ଦରକାରୀ ହୋଇଗଲୁ ବୋଲି ଜାଣିଲେ ଆଜି ଜଗନ୍ନାଥ ବାବୁଙ୍କ ଝିଅ ଜ୍ୱାଇଁ ଆସିଥିଲେ, ତାଙ୍କୁ ନେଇଯିବା ପାଇଁ ଜଗନ୍ନାଥ ବାବୁ ରୋକଠୋକ୍ ମନା କରିଦେଲେ, କହିଲେ ମୁଁ ଏଠି ବେଶ ଭଲ ଅଛି, ଜମାରୁ ଯିବିନି।
1: ଭଲ କଲେ, କାହିଁକି ବା ଯାଆନ୍ତେ ଯେ, ଗଲେ ପୁଣି ଅଧିକା କ'ଣ ହେବ? କିଛି ଦିନ ପରେ ତ ପୁଣି
3: ଦି ଦିନ ହୋଇଛି ସିନା। ମୋତେ କିନ୍ତୁ ଏଠି ବହୁତ ବଢ଼ିଆ ଲାଗୁଛି ମଲ୍ଲିକ, ମୋତେ ଲାଗୁଛି ସତେ ଯେମିତି ଏଠି ସବୁ ମୋର ନିଜ ଲୋକ ଅଛନ୍ତି।
4: ହଁ, ଏଠି ସମସ୍ତେ ନିଜ ଲୋକ ନିଶ୍ଚୟ, ସମସ୍ତଙ୍କର ଲକ୍ଷ୍ୟ ଏକ, ପଥ ଏକ, ଆଶ୍ରୟ ଏକ।
2: ସବୁଠୁ ମଜା କଥା କ'ଣ ଜାଣିଛନ୍ତି ସୁଦର୍ଶନ ବାବୁ, ଏଠି ସମସ୍ତଙ୍କର ଗୋଟେ ଅଜବ ଜୀବନ। ଲୁଚାଇବାକୁ ପଡ଼ୁଛି ନିଜର ପରିଚୟ, ଲୁଚାଇବାକୁ ପଡ଼ୁଛି ନିଜର ଅତୀତ।
3: ହଁ ତ, ଯେଉଁ ପୁଅ ଝିଅମାନେ ବାପା ମା ବୋଲି ପଚାରିଲେନି, ସେମାନଙ୍କର ପ୍ରତିଷ୍ଠା ଯଶ ଖ୍ୟାତିରେ କଳଙ୍କ ନ ଲାଗୁ ବୋଲି ନିଜର ନାଁକୁ ବି ବଦଳିବାକୁ ପଡ଼ୁଛି, ଅଜବ ସନ୍ତାନର ମୋହ।
1: ଯାହା ହେଲେ ବି ଆମେ ସବୁ ମା ବାପା, ଜନ୍ମ ଦେଇଛୁ, ସେମାନଙ୍କର ଅମଙ୍ଗଳ କ'ଣ ଚାହିଁ ହେବ ସୁଦର୍ଶନ ବାବୁ?
3: ଭୁଲି ହେଉନି, ଖୁବ ବାଧୁଛି, ଆମେ ସବୁ ଏତେ କଲା ପରେ ବି ଆମେ ଅଲଡ଼ା ହେଇଗଲୁ।
4: ମୋତେ ତ ଲାଗେ ମୋ ପୁଅ ସବୁଦିନ ଡାକୁଛି ମା।

0: ମା ଆ ନା ମୋତେ ଖୁଆଇ ଦେବୁ ମା, ତତେ କେମିତି ଲାଗୁଛି? ବଳ ବୟସ ଅଣ୍ଟି ଗଲାଣି, ତଥାପି ହାରି ଥାକି ଦିନ ରାତି କାମ, ଟିକେ ଶୋଇପଡ଼। ମା ତୋ ପଣ ତ କାନି, ମା ତୋ ପଣ ତ କାନି।
1: ଆରେ ବୀଣା ଦେବୀ, କାନ୍ଦୁଛନ୍ତି ଆପଣ? ଅତୀତକୁ ମାରିଦେଇକି ଆମେ ଏଠି ସମସ୍ତେ ରହିଛୁ ପରା।
0: ହଁ ଯେ, ଅତୀତକୁ ମାରି ହଉଛି କେତେବେଳେ, ଲୁଚେଇକି ବଞ୍ଚିଛୁ ଖାଲି। ଆଖି ସାମ୍ନାରେ ତ ସେହି ଅତୀତ, ସ୍ୱାମୀ ପୁଅ ବୋହୂ ନାତି ନାତୁଣି ବନ୍ଧୁ ବାନ୍ଧବ ଘର ଦ୍ୱାର ସୁଖଶ୍ରୀ। ବୟସ ଯେତିକି ଯେତିକି ବଢି ଚାଲିଛି, ସ୍ନେହ ଶ୍ରଦ୍ଧାର ଲୋଭ ସେତିକି ସେତିକି।
2: କଣ ହେଲା ନାନୀ, କାନ୍ଦୁଛୁ କାହିଁକି?
0: ନା ରେ, କାନ୍ଦିବି ଆଉ କଣ, ଆଜି ତାଙ୍କର ଶ୍ରାଦ୍ଧ ଦିନ, କେ ଜାଣି ଘରେ ପୁଅ ଆଜି ପିଣ୍ଡଟି ବି ଦେଇଥିବ କେ ନାହିଁ ଯେ। ଖୁବ କଷ୍ଟ ଲାଗୁଛି, ଖୁବ କଷ୍ଟ ଲାଗୁଛି।
2: ସେସବୁ ଭାବି ବସିକି ଦୁଃଖ କରି କିଛି ଲାଭ ନାହିଁ ନାନୀ, ବରଂ ଆମକୁ ବର୍ତ୍ତମାନ ସର୍ବସ୍ୱ ହେବାକୁ ପଡିବ। ଅତୀତକୁ ମାରି ଦିଅ ନାନୀ, ଆମର ଅତୀତ ବୋଲି କିଛି ନାହିଁ।
0: ମାରି ହେଉଛି କି ସୁଲେଖା, ଯେତେ ମାରିବି କହିଲେ ସେତେ ବେଶୀ ବେଶୀ ମନେ ପଡୁଛି।
1: ଯେ ଫୋନ ଟିକେ କରିଦେଉ ନାହାନ୍ତି?
0: ନା ଥାଉ,
3: ଆମେ ଗୋଟେ କାମ କରିବା, ଆମେ ପିଣ୍ଡ ଦେଇଦେବା, ଆପଣ ଟିକେ ମୋତେ ତାର ନାମ ପତ୍ର କହିଦେବେ।
0: ନା ସୁଦର୍ଶନ ବାବୁ, ଥାଉ, ଆଉ ବେଶୀ କଷ୍ଟ ଲାଗିବ ସେମିତି କଲେ।
3: ତାହେଲେ ଆପଣ ନିଜେ ଦେଇଦେବେ, ଅସୁବିଧା ତାକୁ କଣ?
2: ଫେର କଥା, ଆପଣ କାଲି ମେଡିସିନ ଖାଇଲେ ନା? ତଥାପି କମୁନି, ଠିକ ଅଛି, ଆଜି ମହୁ ତୁଳସୀ ପତ୍ର ଗୋଲମରିଚ ଗୁଣ୍ଡ ଖାଇଦେବେ, ମୁଁ କରିଦେଇଛି। ଚାଲ ସମସ୍ତେ 15 ମିନିଟ୍ ପରେ ଲାଫିଂ କ୍ଲାସ
4: ଯିବା। ଯେ
5: ସୁଲେଖା, ଆଜି ତୁମେ ଗୀତଟେ ଗାଅ, ତାପରେ ଯିବା।
2: ନା ନା, ଆଜି ଥାଉ।
3: ଆରେ ନା ନା, ସୁଲେଖା ଦେବୀ ଗାଆନ୍ତୁ, ମୁଁ କାଲି ଆପଣଙ୍କର ଗୀତ ଶୁଣି ମୋର ସବୁ ଦୁଃଖକୁ ମୁଁ ଭୁଲିଗଲି,
0: ଆଉ ସବୁ ସୁଖ ପାଇଗଲି।
2: ଠିକ ଅଛି, ଠିକ ଅଛି, ପଦେ ଗାଇବି।
3: ଗାଆନ୍ତୁ।
2: ଆପଣା ତ ପର ଏଠି ପର ଆପଣାର, ଆପଣା

ଶୁଣୁଥିଲେ ନାଟକ ଅବ୍ୟକ୍ତ, ରଚନା ପରମେଶ୍ୱର ମୁଣ୍ଡ, ପ୍ରଯୋଜନା କଲେ ସଚ୍ଚିଦାନନ୍ଦ ମଲ୍ଲିକ। ନାଟକଟିର ବିଭିନ୍ନ ଭୂମିକାରେ ଥିଲେ ସୁଦର୍ଶନ, ଅଶୋକ କୁମାର ପାତ୍ର, ସୁଲେଖା, ଜୟନ୍ତୀ ମିଶ୍ର, ନାରାୟଣ, ପ୍ରଭାସ ଚନ୍ଦ୍ର ମିଶ୍ର, ବୀଣାପାଣି, ସୁଜାତା କୁମାରୀ ମିଶ୍ର ଏବଂ ନିରଞ୍ଜନ ପରମେଶ୍ୱର ମୁଣ୍ଡ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶିଳ୍ପୀ MS ଗୋପାଳକୃଷ୍ଣଙ୍କ ଭାୟୋଲିନ୍ ବାଦନ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ସୁଧା ତାନ୍ୟାସୀ ଆଦିତାଲ। ଶିଳ୍ପୀଙ୍କୁ ସହଯୋଗ କରୁଛନ୍ତି ଭାୟୋଲିନ୍ରେ ଶ୍ରୀମତୀ ଏନ୍ ନର୍ମଦା, ମୃଦଙ୍ଗରେ ମାନ୍ନାରଗୁଡ଼ି ଈଶ୍ୱରନ୍, ଗଟନରେ ଭି ସୁରେଶ ଏବଂ ତାମ୍ପୁରାରେ ଏସ୍ ଭେଙ୍କଟରମଣ। ଶୁଣିବା MS ଗୋପାଳକୃଷ୍ଣଙ୍କ ଭାୟୋଲିନ୍ ବାଦନ, ପ୍ରଥମେ ରାଗ ସୁଧା ତାନ୍ୟାସୀ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଛନ୍ତି ଶିଳ୍ପୀ MS ଗୋପାଳକୃଷ୍ଣନଙ୍କ ଭାଇଲିନ୍ ବାଦନ। ଏଥର ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ବିଲାହାରୀ ଖଣ୍ଡ ଚପୁତାଲ।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଏମ୍ଏସ୍ ଗୋପାଳକୃଷ୍ଣନ୍ ପରିବେଷଣ କରିଥିଲେ ରଚନା ମିଶ୍ର ୟମନ୍ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲିକରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ